ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶତାବ୍ଦ ଆଶ୍ୱିନ ପାଞ୍ଚ ଦିନ 2026 ମସିହା ସେପ୍ଟେମ୍ବର ମାସର 18 ତାରିଖ ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz।

ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 142 ଭାଗ।
1: 142।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 142ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଆପଣ କେବେ ଭାବିଛନ୍ତି ଏ ବିରାଟ ବ୍ରହ୍ମାଣ୍ଡର ଏକମାତ୍ର ଜୀବସତ୍ତା ଥିବା ଗ୍ରହର କଥା? ହଁ, ସିଏ ହେଲା ଆମର ପ୍ରିୟ ପୃଥିବୀ, ଜୀବନର ସ୍ପନ୍ଦନ ଥିବା ଏକମାତ୍ର ସୃଷ୍ଟି। ଆଉ ସେହି ସୁନ୍ଦର ସୃଷ୍ଟି ଭିତରେ ଯେତେ ମଣିଷ ସେତେ ଦୃଷ୍ଟି, ଅର୍ଥାତ୍ ପ୍ରତ୍ୟେକ ମଣିଷର ରହିଥାଏ ଅଲଗା ଅଲଗା ଦୃଷ୍ଟିକୋଣ। ଆମେରିକାର ଏକ ଜୋତା କମ୍ପାନୀର ମାଲିକ ତାଙ୍କର ଜଣେ ସେଲ୍ସମ୍ୟାନ୍ଙ୍କୁ ଡାକି ଆଫ୍ରିକାର ଏକ ଜାଗାରେ ଜୋତା ବିକ୍ରି କରିବାକୁ କହିଲେ। ସେଲ୍ସମ୍ୟାନ୍ କହିଲେ, ଆଜ୍ଞା, ସେ ଅଞ୍ଚଳର କଥା ମୁଁ ଜାଣେ, ସେଇଠି ସମସ୍ତେ ଖାଲି ପାଦରେ ଚାଲନ୍ତି, ସେହି ପଛୁଆ ଜାଗାରେ ଜୋତା ବିକ୍ରି କରିବା ଅସମ୍ଭବ ବ୍ୟାପାର। ମାଲିକ କିଛି ସମୟ ପରେ ଆଉ ଜଣେ ଯୁବ ସେଲ୍ସମ୍ୟାନ୍ଙ୍କୁ ଡାକି ସମାନ କଥା କହିଲେ। ସେଲ୍ସମ୍ୟାନ୍ ଉତ୍ସାହିତ ଦେଖାଗଲେ, କହିଲେ, ସେ ଜାଗା ବିଷୟରେ ମୁଁ ଜାଣେ ସାର୍, କେହି ଜୋତା ପିନ୍ଧନ୍ତି ନାହିଁ, ଖାଲି ପାଦରେ ସବୁଆଡ଼େ ଯାଆନ୍ତି, ସୁତରାଂ ସେଇଠି ରହିଛି ବ୍ୟବସାୟର ବିରାଟ ସୁଯୋଗ, ମୁଁ ନିଶ୍ଚୟ ଯିବି ସେ ସ୍ଥାନକୁ। ସମାନ ପରିସ୍ଥିତି, ମାତ୍ର ଦୃଷ୍ଟିକୋଣର କେତେ ଭିନ୍ନତା। ମଣିଷ ଜୀବନରେ ଦୃଷ୍ଟିକୋଣ ହୋଇପାରେ ସଂକୀର୍ଣ୍ଣ, ଉଦାର, ମହତ, ମାନବୀୟ, ସ୍ୱାର୍ଥ ସର୍ବସ୍ୱ, ସୀମିତ ଇତ୍ୟାଦି। ତେବେ ଏହା ଉପରେ ନିର୍ଭର କରେ ଜୀବନର ଗତିପଥ, ସଫଳତା, ବିଫଳତା। ଏକଦା ଜଣେ ରାଜା

ନେପାଳ ଭ୍ରମଣରେ ଯାଇଥିଲି। ସାଙ୍ଗରେ ଥିଲେ ଜଣେ ବୈଦ୍ୟ, ଜଣେ ଚିତ୍ରକର, ଜଣେ କାଠରେ ବିଭିନ୍ନ ଜିନିଷ ନିର୍ମାଣରେ ସିଦ୍ଧହସ୍ତ କାରିଗର ଏବଂ ଜଣେ ଫଳ ବ୍ୟବସାୟୀ। ସକାଳୁ ଯାଇ ସନ୍ଧ୍ୟାରେ ଫେରିବା ପରେ ରାଜା ସମସ୍ତଙ୍କୁ ସେମାନଙ୍କ ଅନୁଭୂତି କଥା ପଚାରିଲେ। ବୈଦ୍ୟ କହିଲେ, ମହାରାଜ, ଅରଣ୍ୟର ଦକ୍ଷିଣ ପଶ୍ଚିମ କୋଣରେ ଭରି ରହିଛି ମୂଲ୍ୟବାନ ଔଷଧୀୟ ବୃକ୍ଷ ସମୂହ, ଏହାର ରକ୍ଷଣାବେକ୍ଷଣ ଜରୁରୀ, ନହେଲେ କେହି କାଠୁରିଆ କାଟିନେଲେ ଦୁର୍ମୂଲ୍ୟ ବୃକ୍ଷ ସବୁ ନଷ୍ଟ ହୋଇଯିବ। ଚିତ୍ରକର କହିଲେ, ମହାରାଜ, ଜଙ୍ଗଲର ମଧ୍ୟଭାଗର ସୌନ୍ଦର୍ଯ୍ୟରେ ମୁଁ ମୁଗ୍ଧ, ଅନେକ ନୂତନ ଚିତ୍ର ଆଙ୍କିବା ପାଇଁ ଏହା ମୋତେ ପ୍ରେରଣା ଯୋଗାଇଛି। କାଠ କାରିଗର କହିଲେ, ମହାରାଜ, ଜଙ୍ଗଲର ପୂର୍ବ ଦିଗର ବିରାଟ ଗଛମାନଙ୍କୁ କାଟିଲେ ଅନେକ ସୁନ୍ଦର ଜିନିଷ ତିଆରି କରିହୁଅନ୍ତା। ଫଳ ବ୍ୟବସାୟୀ କହିଲେ, ଜଙ୍ଗଲର ପଶ୍ଚିମ ଭାଗରେ ଯେଉଁ ସବୁ ଜଙ୍ଗଲୀ ଫଳ ଗଛ ରହିଛି ତାହା ବ୍ୟବସାୟ ପାଇଁ ବେଶ ଉପଯୋଗୀ, ଆପଣ ଅନୁମତି ଦେଲେ ମୁଁ ଲୋକ ଲଗାଇ ସବୁ ଫଳ ନେଇ ଆସି ପଡ଼ୋଶୀ ରାଜ୍ୟରେ ବିକ୍ରି କରି ବେଶ ଲାଭ ପାଆନ୍ତି। ରାଜା ସମସ୍ତଙ୍କ କଥା ଶୁଣି ମନେ ମନେ ଭାବିଲେ, ସମାନ ଜଙ୍ଗଲକୁ ଯାଇଥିବା ସତ୍ତ୍ୱେ ଦୃଷ୍ଟିକୋଣର କେତେ ଭିନ୍ନତା ସତେ। ଦୃଷ୍ଟିକୋଣର ଭିନ୍ନତା ସୃଷ୍ଟି କରିଥାଏ ଭୋଗୀ ଓ ଯୋଗୀ, ସଂସାରୀ ଓ ବୈରାଗୀ, ମାନବ ଓ ମହାମାନବ। ଗୋଟିଏ ଗୋଟିଏ ଘଟଣା ମଧ୍ୟ ଜୀବନ ପ୍ରତି ମଣିଷର ସମଗ୍ର ଦୃଷ୍ଟିକୋଣକୁ ବଦଳେଇ ଦେଇପାରେ। ରଥାରୂଢ଼ ସିଦ୍ଧାର୍ଥ ନଗର ଭ୍ରମଣ କରୁଥିବା ସମୟରେ ଦେଖିଥିଲେ କେତୋଟି ଦୃଶ୍ୟ। ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ଆତ୍ମୀୟ ସ୍ୱଜନ ଶ୍ମଶାନକୁ ନେଉଥିଲେ। ଜଣେ ରୁଗ୍ଣ ବ୍ୟକ୍ତି ରୋଗଗ୍ରସ୍ତ ଅବସ୍ଥାରେ କଷ୍ଟ ପାଉଥିଲେ। ଜଣେ ବୃଦ୍ଧ ଜୀବନର ଶେଷ ପର୍ଯ୍ୟାୟରେ ସ୍ଥାଣୁ ହୋଇ ବସିଥିଲେ। ଶେଷରେ ଜଣେ ସନ୍ନ୍ୟାସୀ ଏକ ବୃକ୍ଷ ତଳେ ଧ୍ୟାନରତ ଥିଲେ। ରାଜମହଲର ସୁଖରେ ଥିବା ସିଦ୍ଧାର୍ଥ ରଥଚାଳକକୁ ପଚାରିଥିଲେ ଏସବୁର ଅର୍ଥ। ବୁଝିଥିଲେ ରୋଗ, ବାର୍ଦ୍ଧକ୍ୟ, ମୃତ୍ୟୁରୁ କୌଣସି ମଣିଷ ରକ୍ଷା ପାଇନଥାଏ। ଜୀବନ ପ୍ରତି ସେଇଠି ହିଁ ବଦଳିଗଲା ସିଦ୍ଧାର୍ଥଙ୍କ ଦୃଷ୍ଟିକୋଣ, ଆରମ୍ଭ ହେଲା ତାଙ୍କର ଆଧ୍ୟାତ୍ମିକ ଯାତ୍ରା। ଦୀର୍ଘ ବର୍ଷ ପରେ ସିଏ ହେଲେ ମାନବ ସମାଜର ମାର୍ଗଦର୍ଶକ ବୁଦ୍ଧ। ଅନ୍ୟ ଜଣଙ୍କର ପରିସ୍ଥିତିକୁ ନିଜ ଦୃଷ୍ଟିକୋଣରୁ ମୂଲ୍ୟାୟନ କରିବା ଭ୍ରମାତ୍ମକ ହୋଇପାରେ। ହିମାଚଳ ପ୍ରଦେଶର ଏକ ପାହାଡ଼ିଆ ମୂଲକର କଥା। ଜଣେ ସନ୍ନ୍ୟାସୀ ପାହାଡ଼ ଉପରକୁ ତପସ୍ୟା କରିବାକୁ ଉଠୁଥିଲେ। କଷ୍ଟକର ଥିଲା ଯାତ୍ରା। ମଝିରେ ସିଏ ଦେଖିଲେ ଜଣେ ପାହାଡ଼ି ଝିଅ ଗୋଟିଏ ଶାଢ଼ୀରେ ଏକ ଛୋଟ ପିଲାକୁ ନିଜ ପିଠିରେ ବାନ୍ଧି ପାହାଡ଼ ଉପରକୁ ଉଠୁଥିଲା। ଝିଅଟିର ବୟସ 12-14 ହେବ। ସନ୍ନ୍ୟାସୀ ସେ ଦୃଶ୍ୟ ଦେଖି ଝିଅଟିକୁ କହିଲେ, ଏତେ ଉଚ୍ଚ ପାହାଡ଼, ଏମିତି ବୋଝ ନେଇ ଉଠିବା ନିଶ୍ଚୟ ତୁମକୁ କଷ୍ଟକର ହେଉଥିବ। ପାହାଡ଼ି ଝିଅଟି ସନ୍ନ୍ୟାସୀଙ୍କୁ ଚାହିଁ ବିରକ୍ତ ହେଲା ପରି କହିଲା, ଏଇଟା ବୋଝ ନୁହେଁ, ମୋ ଛୋଟ ଭାଇ, ମୋତେ କାହିଁକି କଷ୍ଟ ହୁଅନ୍ତା। ସନ୍ନ୍ୟାସୀ ନିଜର ଭୁଲ ଦୃଷ୍ଟିକୋଣ କଥା ହୃଦୟଙ୍ଗମ କଲେ ଓ ଲଜ୍ଜିତ ଅନୁଭବ କଲେ। ସଂସାରକୁ ଯେଉଁ ଦୃଷ୍ଟିକୋଣରୁ ମଣିଷ ଦେଖିବ ସଂସାର ସେମିତି ହୋଇଯିବ। ସେଥିପାଇଁ ବିଂଶ ଶତାବ୍ଦୀର ମହାନ ଦାର୍ଶନିକ ଜିଡ୍ଡୁ କୃଷ୍ଣମୂର୍ତ୍ତି କହିଥିଲେ, ୟୁ ଆର୍ ଦି ୱାର୍ଲ୍ଡ, ତମେ ହିଁ ତମର ସଂସାର।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆମେ ଆଲୋଚନା କରିବା ଅମୃତଭଣ୍ଡା ଚାଷ ସମ୍ପର୍କରେ। ବିଭିନ୍ନ ପ୍ରକାର ଫଳ ଚାଷ ମଧ୍ୟରୁ ଅମୃତଭଣ୍ଡା ଚାଷ ଏକ ଲାଭଦାୟକ ଫଳ ଚାଷ। ଗ୍ରୀଷ୍ମ ଓ ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଏହି ଫଳ ଯଥେଷ୍ଟ ପରିମାଣରେ ଆମେ ଚାଷ କରିପାରିବା। ଆମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆମ ଚାଷୀ ଭାଇ ଭଉଣୀମାନେ ଅମୃତଭଣ୍ଡା ଚାଷ କରିଆସୁଛନ୍ତି। ଅମୃତଭଣ୍ଡା ଚାଷ କରି କମ୍ ଦିନରେ ଆମେ ଅଧିକ ଅମଳ ପାଇପାରିବା। ଅମୃତଭଣ୍ଡା ଚାଷ ପାଇଁ ବିଭିନ୍ନ ପ୍ରକାର ମୃତ୍ତିକା ମଧ୍ୟରୁ ନିଗିଡ଼ା, ଗଭୀର ଏବଂ ଉର୍ବର ତଥା ଦୋରସା ମାଟି ବେଶ୍ ଉପଯୋଗୀ। ଅମୃତଭଣ୍ଡା ଚାଷ କରିବା ପାଇଁ ମାଟିର ପିଏଚ୍ ଯଦି 5.5-7.5 ରହିଥାଏ ତେବେ ଯେକୌଣସି ମାଟିରେ ଆମେ ଅମୃତଭଣ୍ଡା ଚାଷ କରିପାରିବା। ଅମୃତଭଣ୍ଡାର ବିଭିନ୍ନ କିସମଗୁଡ଼ିକ ରହିଛି, ସେଥିମଧ୍ୟରୁ ମୁଖ୍ୟ କିସମଗୁଡ଼ିକ ହେଲା ମଧୁବାଳା, ସୂର୍ଯ୍ୟ, ପୁଷା ନହ୍ନା, ତାଇୱାନ ଓ ପୁଷମା ଜ୍ୟେଷ୍ଠ।

0: ଅମୃତଭଣ୍ଡା ଗଛ ଲଗାଇବା ପାଇଁ ଏକର ପ୍ରତି 100 ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ। ଅଧିକ ଖରା କିମ୍ବା ଅଧିକ ଶୀତ ସମୟରେ ଆମେ ଅମୃତଭଣ୍ଡା ମଞ୍ଜି ଲଗାଇବା ନାହିଁ। ବର୍ଷର ସବୁ ସମୟରେ ଓଡ଼ିଶାରେ ଅମୃତଭଣ୍ଡା ଅମଳ କରାଯାଉଛି ଏବଂ ବର୍ଷର ସବୁ ସମୟରେ ଏହାର ଚାହିଦା ମଧ୍ୟ ବଜାରରେ ଅଧିକ ରହିଆସିଛି। ଅମୃତଭଣ୍ଡା ମଞ୍ଜି ରୋପଣର 45-60 ଦିନ ପୂର୍ବରୁ ସଂଗ୍ରହ କରି ତାକୁ ଭଲ ଭାବରେ ଶୁଖାଇ ବିଶୋଧନ କରିନେବା। ଅମୃତଭଣ୍ଡା ଚାଷ ପାଇଁ ଗଛକୁ ଗଛ 1.2-1.8 ମିଟର ବ୍ୟବଧାନରେ ରଖିବା। ଅମୃତଭଣ୍ଡା ମଞ୍ଜି ଲଗାଇବାର ଗାତର ଆକାର 60 ସେଣ୍ଟିମିଟର ଲମ୍ବ, 60 ସେଣ୍ଟିମିଟର ପ୍ରସ୍ତ ଓ 60 ସେଣ୍ଟିମିଟର ଗଭୀର ହେବା ଆବଶ୍ୟକ। ଗାତ ପୂରଣ ପାଇଁ 10 କିଲୋଗ୍ରାମ କମ୍ପୋଷ୍ଟ, 500 ଗ୍ରାମ ଜୈବିକ ସାର ସହ ସଢ଼ା ଗୋବର ଖତ ଅମୃତଭଣ୍ଡା ଗଛ ପାଇଁ ଅମୃତ ତୁଲ୍ୟ ହୋଇଥାଏ। ଅମୃତଭଣ୍ଡା ଗଛ ସାମାନ୍ୟ ବଡ଼ ହେବା ପରେ ଗଛ ପ୍ରତି 200 ଗ୍ରାମ ୟୁରିଆ, 250 ଗ୍ରାମ ସୁପର ଫସ୍ଫେଟ୍ ଓ 300 ଗ୍ରାମ ପଟାସ ସାର ପ୍ରୟୋଗ କରିବା। ଅମୃତଭଣ୍ଡା ଗଛର ମୂଳରେ ଥିବା ମାଟି ଓଦା କିମ୍ବା ସନ୍ତସନ୍ତିଆ ରହିଲେ ଅମୃତଭଣ୍ଡା ଗଛ ବଢ଼େ ନାହିଁ। ଅମୃତଭଣ୍ଡା ଗଛ ମୂଳରେ ଯେପରି ପାଣି ଜମା ନ ରହିବ ସେଥିପ୍ରତି ଆମେ ଦୃଷ୍ଟି ଦେବା। ପ୍ରତି 30-40 ଦିନ ମଧ୍ୟରେ କୋଡ଼ା ଖସା କରି ଅମୃତଭଣ୍ଡା ଗଛର ମାଟିକୁ ଉପରକୁ ଟେକିଦେବା। ଅମୃତଭଣ୍ଡା ଗଛରେ ବିଭିନ୍ନ ପ୍ରକାର ରୋଗ ଓ ପୋକ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅମୃତଭଣ୍ଡା ଗଛର ବିଭିନ୍ନ ରୋଗ ମଧ୍ୟରୁ ମୂଳ ସଢ଼ା ରୋଗ ଏକ ସାଧାରଣ ରୋଗ। ଏହି ରୋଗ ହେଲେ ଅମୃତଭଣ୍ଡା ଗଛର ଚେର ଧୀରେ ଧୀରେ ନଷ୍ଟ ହୋଇଯାଏ ଏବଂ 1 ମାସ ମଧ୍ୟରେ ଗଛ ମରିଯାଏ। ତେଣୁ ଏହି ରୋଗର ନିରାକରଣ ପାଇଁ କାର୍ବନଡିଜିନ୍ ସହ ମାନକ ଜେବକୁ 1 ଲିଟର ପାଣିରେ 2 ଗ୍ରାମ ମିଶାଇ ଗଛ ମୂଳରେ ପ୍ରୟୋଗ କରିବା ଦ୍ୱାରା ଏହି ରୋଗର ନିରାକରଣ କରାଯାଇପାରିବ। ଅମୃତଭଣ୍ଡା ଗଛର ଆଉ ଏକ ରୋଗ ହେଲା ପତ୍ରମୋଚା ରୋଗ। ଏହି ରୋଗ ହେଲା ମାତ୍ରେ ଗଛର ପତ୍ରଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ, ପତ୍ରଗୁଡ଼ିକ ଆଉ ବଢ଼େ ନାହିଁ, ଯାହାଦ୍ୱାରା ଗଛ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଏହି ରୋଗ ଦେଖାଯିବାର 1 ସପ୍ତାହ ମଧ୍ୟରେ ନିମାଜଲ ଔଷଧକୁ 1 ଲିଟର ପାଣିରେ 5 ମିଲିଗ୍ରାମ ମିଶାଇ ଗଛ ଉପରେ ପ୍ରୟୋଗ କଲେ ପତ୍ରମୋଚା ରୋଗରୁ ଆମେ ଅମୃତଭଣ୍ଡା ଗଛକୁ ସୁରକ୍ଷା ଦେଇପାରିବା। ଅମୃତଭଣ୍ଡା ଗଛରେ ପତ୍ର କଅଁଳିବା ସମୟରେ ଗଛ ଚାରିଆଡ଼େ ଧଳା ମାଛି ପ୍ରାୟ ଦେଖାଯାଏ। ଏହି ମାଛିମାନେ ଗଛର ପତ୍ରରେ ଅଣ୍ଡା ଦେଇ ଗଛକୁ ରୋଗିଣା କରିଦିଅନ୍ତି, ଆଉ ଗଛ ଭଲ ବଢ଼େ ନାହିଁ। ତେଣୁ ଏହି ମାଛିମାନଙ୍କ ଦାଉରୁ ଅମୃତଭଣ୍ଡା ଗଛକୁ ରକ୍ଷା କରିବା ପାଇଁ ମିଥାଇଲ ଡିମେଟନ 30% 1 ଲିଟର ପାଣିରେ 2 ମିଲିଗ୍ରାମ ମିଶ୍ରଣ କରି ଗଛ ଉପରେ ସ୍ପ୍ରେ କରିବା ଦ୍ୱାରା ଆମେ ଏହି ମାଛିମାନଙ୍କଠାରୁ ଅମୃତଭଣ୍ଡା ଗଛକୁ ରକ୍ଷା କରିପାରିବା। ଅମୃତଭଣ୍ଡା ଚାଷ କରି ଆମ ଚାଷୀ ଭାଇ ଭଉଣୀମାନେ ଗଛ ପ୍ରତି 30-50 ଫଳ ଏବଂ 40-60 କିଲୋଗ୍ରାମ ଅମଳ କରିପାରିବେ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ବଣ୍ଡା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସାନିଆ ମାଣ୍ଡ୍ରା ଏବଂ ସାଥୀ।

nan kimi mayaga na.

0: Tia Radio Valer, come Tia Radio Valer, a tutta la Radio Valera. Ai canvara zangaro, bemi, a canvara zangaro, a canvara zangaro,
1: ବଣ୍ଡାମାନଙ୍କର ଚୈତ ପର୍ବର ଗୀତ ଶୁଣିବା ପରେ ପରେ ଏଥର ଶୁଣନ୍ତୁ ସେମାନଙ୍କର ପୌଷ ପର୍ବର ଗୀତ। ବଣ୍ଡା ସମ୍ପ୍ରଦାୟ ଯେତେବେଳେ ପ୍ରଥମ କରି ଜମିରୁ ଆଣିଥିବା ଫସଲକୁ ବ୍ୟବହାର କରନ୍ତି ସେହି ଦିନଟିକୁ ସେମାନେ ପାଳନ୍ତି ନୂଆଖିଆ ପର୍ବ। ନୂଆଖିଆରେ ବ୍ୟବହାର କରିଥାନ୍ତି ନୂଆ ଚାଉଳ, ନୂଆ ମାଣ୍ଡିଆ, ନୂଆ ସୁଆଁ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ। ଆସନ୍ତୁ ଶୁଣିବା ସେମାନଙ୍କର ନୂଆଖିଆ ଗୀତ।

ବର୍ତ୍ତମାନ ଶୁଣିବା ବଣ୍ଡା ପୁରୁଷ ଓ ମହିଳାମାନେ ବଜାଇଥିବା ଗୁନୁଗୁ ବାଦ୍ୟଯନ୍ତ୍ର।

0: युतुं तथा जनान विशेषतः युवकान सेवाकार्येषु प्रवर्तयितुं प्रोत्साहितुं च अस्ति। अनेन अभियानेन गुजरात राज्यस्य मुख्यमंत्री रूपेण श्रीमोदिनः एकाधिक द्विसहस्रतम वर्षस्य अक्टूबर मासस्य सप्तमे दिनांके शपथ ग्रहणस्य पञ्चविंशति वर्ष पूर्तिरपि स्मर्यते। अभियानम् आगामि मासस्य सप्तदश दिनांक पर्यन्तं प्रवर्तिष्यते। विदेश मन्त्रालयेन पारपत्र संशोधन नियमाः 26/26 इति अधिसूचिताः, येन 80+90 वर्षस्य पारपत्र नियमेषु संशोधनं कृतमस्ति। संशोधनानुसारं 15 वर्षात् न्यून वयस्काय बालकाय प्रदत्तं 36 पृष्ठयुतं साधारण पारपत्रं 5 वर्षपर्यन्तं उतवा तस्य 18 वर्षवयः प्राप्तिपर्यन्तं एतयोः यत् पूर्वं भवति तत्पर्यन्तं वैधं भविष्यति। अमेरिकादेशे भारतस्य राजदूतः विनयमोहन क्वात्रा उक्तवान् यत् भारतं विश्वस्य शीघ्रतम वर्धमानासु प्रमुखासु अर्थव्यवस्थासु अन्यतमं तथा ऊर्जसः तृतीयः बृहत्तमः उपभोक्ता अस्ति। विदेशमन्त्री डॉ एस जयशंकरः ह्यः थिम्फू नगरे भूटान नरेशेन जिग्मे खेसर नामग्येल वांगचुक इत्यनेन सह मेलनं कृतवान्। सामाजिक संचार पटले प्रकाशिते एकस्मिन् संदेशे डॉ जयशंकरः उक्तवान् यत् भारत भूटानयोः मध्ये विद्यमानां विशिष्टां मैत्रीम् इतोऽपि सुदृढीकर्तुं भूटान नरेश द्वारा प्रदत्त मार्गदर्शनं महत्वपूर्णमस्ति। पुरुष क्रिकेट क्रीडायां ह्यः रात्रौ नवदिल्ल्याम् आयोजिते तृतीये 20-20 अन्ताराष्ट्रिय द्वन्द्वे भारतेन अफगानिस्तानदलं 27+100 धावनांकै पराजित्य त्रिस्पर्धात्मिका श्रृंखलायां सर्वासु तिसृषु स्पर्धासु विजयः अधिगतः इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ଶୁଣିବେ 7:10 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ରହିଛି ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ଗଣତନ୍ତ୍ରର ସୁରକ୍ଷା ଆମର ଦାୟିତ୍ୱ। 8:30 ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ। 8:35 ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀ ସୁବାସ ଦାସ ଏବଂ ସୁଧା ମିଶ୍ର। ସୁଗମ ସଙ୍ଗୀତ ଶୁଣିବେ 8:45। 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣିବେ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 11:00 ପ୍ରଚାର କରିବୁ ନାଟକ ଗୋରୁ, ରଚନା ଏବଂ ପ୍ରଯୋଜନା କରିଛନ୍ତି ଅଶୋକ କୁମାର ମିଶ୍ର। ଦିନ 12:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସଙ୍ଗୀତର ବିଚିତ୍ରା କାର୍ଯ୍ୟକ୍ରମ ପ୍ରଚାରିତ ହେବ 1:20। ଶିଳ୍ପୀ ହେଲେ ଭିକାରୀ ଚରଣ ବଳ, ଗୀତା କୁଣ୍ଡିଆ, ବାଳକୃଷ୍ଣ ଦାସ, ଭୁବନେଶ୍ୱରୀ ମିଶ୍ର ଏବଂ ଅକ୍ଷୟ କୁମାର ମହାନ୍ତି। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜନ ପ୍ରଚାର କରିବୁ 5:30। ସନ୍ଧ୍ୟା 6:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବା ହେଉ ପ୍ରଚାର କରିବୁ 6:15। 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ରାତି 7:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:25 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ଜିଲ୍ଲା ହାଲଚାଲ, ଏଥିରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ରାତି 7:30 ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ବନାନୀ। ରାତି 8:15 ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା କରିଛନ୍ତି ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା କରିଛନ୍ତି ସନ୍ନ୍ୟାସୀ ପରିଛା। ରାତି 9:30 ପ୍ରଚାର କରିବୁ ନାଟକ ଭାଗ୍ୟମ ଫଳତି ସର୍ବତ୍ରମ, ରଚନା ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ଆପଣଙ୍କ ଅନୁରୋଧ କ୍ରମେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ରହିଛି କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ପଙ୍କ

ବେହେରା, ସୁପ୍ରଭା ପାଢ଼ୀ, ଉପେନ୍ଦ୍ର କୁମାର ମିଶ୍ର ଏବଂ ରୀନା ମହାପାତ୍ର ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଯୋଗଦେବେ। ସେଠାରେ ଶ୍ରୀ ମାଝୀ ରାଜ୍ୟରେ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆଲୋଚନା କରିବେ। ରାଜ୍ୟକୁ ସେମିକଣ୍ଡକ୍ଟର କେନ୍ଦ୍ରସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ରୋଡ୍ ଶୋରେ ମଧ୍ୟ ଶ୍ରୀ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ଏବଂ ବାଲେଶ୍ୱରରେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ଡପ୍ଲର ବ୍ୟବସ୍ଥା ସାମୁଦ୍ରିକ ବାତ୍ୟା ଆକଳନ ଓ ପାଣିପାଗର ପୂର୍ବାନୁମାନ କରିବାରେ ସହାୟକ ହେବ। ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
1: ଓଡ଼ିଶାରେ ମାତ୍ର ଦୁଇଟା ଡପ୍ଲର ରାଡାର କାମ କରୁଥିଲା ଏବଂ ଇଏ ଉଭୟ ରାଡାର ପୁରୁଣା ବିଜ୍ଞାନ ଏବଂ କାରିଗରୀ କୌଶଳ ଏଥିରେ ବ୍ୟବହାର ହୋଇଥିଲା। ସମ୍ବଲପୁରରେ ଗୋଟିଏ ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେଲା, ଯେଉଁ ରାଡାର ସ୍ୱଦେଶୀ କାରିଗରୀ କୌଶଳ ଯୁକ୍ତ ରାଡାର, ଯେଉଁ ରାଡାରଟା 250 କିଲୋମିଟରରୁ ଅଧିକ ବ୍ୟାସାର୍ଦ୍ଧ ଭିତରେ ପାଣିପାଗକୁ ନିରୀକ୍ଷଣ କରିବ ଏବଂ ପାଣିପାଗ ବାବଦରେ ଡାଟା ପ୍ରସ୍ତୁତ କରିବ।
0: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବାଣିଜ୍ୟିକ କୋଇଲା ଖଣି ନିଲାମର 16ତମ ପର୍ଯ୍ୟାୟରେ ଓଡ଼ିଶାର 4ଟି ଖଣିକୁ ନିଲାମ ପାଇଁ ସାମିଲ କରାଯାଇଛି। ଏଥିରେ ତାଲଚେରର 3ଟି ଓ ସୁନ୍ଦରଗଡ଼ର ଗୋଟିଏ ଖଣି ରହିଛି। ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଆଇଜି ଭାବେ ନିଯୁକ୍ତି ମିଳିଛି। 2002 ବ୍ୟାଚ୍ର ଆଇପିଏସ୍ ଶ୍ରୀ ସିହ୍ନା ବର୍ତ୍ତମାନ ସିଆର୍ପିଏଫ୍ର ଆଇଜି ଭାବେ କାର୍ଯ୍ୟରତ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେବା ସଂକଳ୍ପ ଅଭିଯାନ ଅବସରରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଏକ ମାସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହା ମାଧ୍ୟମରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବଣ୍ଟନ ପ୍ରକ୍ରିୟା, ଅଭିଯୋଗ ସମାଧାନ ସଚେତନତା, ସରକାରୀ ସୁଲଭ ମୂଲ୍ୟ ଦୋକାନ ସମ୍ପର୍କିତ ସୂଚନା ସମ୍ପର୍କରେ ସଚେତନ କରାଯାଉଛି। ଆସନ୍ତା 26 ତାରିଖରୁ 30 ତାରିଖ ମଧ୍ୟରେ ସେବା ସେତୁ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଯାତ୍ରୀ ସେବା ଅଭିଯାନ ଆରମ୍ଭ ହୋଇଛି।

0: ବିମାନ ପ୍ରାଧିକରଣର ଦେଶବ୍ୟାପୀ ପଦକ୍ଷେପର ଅଂଶ ଭାବେ ଆସନ୍ତା ମାସ 10 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏଥିରେ ଯାତ୍ରୀଙ୍କ ସୁବିଧା, ସେବାର ଗୁଣବତ୍ତା, ସୁରକ୍ଷା, ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରକୁ ତମାଖୁମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳୀ ଭାବେ ଗଢ଼ିତୋଳିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। କଟକ ସହରରେ ଦୁର୍ଗାପୂଜା ପାଇଁ ପୂଜା କମିଟିଗୁଡ଼ିକୁ ତ୍ୱରିତ ଭାବେ ଆବଶ୍ୟକ ଅନୁମତି ପ୍ରଦାନ ଲାଗି ବାରବାଟୀ ପ୍ୟାଲେସ୍ଠାରେ ଆଜିଠାରୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ ହେବ। ଏହି ବ୍ୟବସ୍ଥା ମାଧ୍ୟମରେ ପୂଜା କମିଟି ତହସିଲ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗ ପାଇଁ ଆବଶ୍ୟକ ଅନୁମତି ପତ୍ର ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀଜୀଉଙ୍କ ନିକଟରେ କେକେସି ବଦ୍ଧ ପ୍ରସ୍ତାବ କାଳିକାଦେବୀ ସାହି ପକ୍ଷରୁ ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ମଦନ ମୋହନ ରତ୍ନସିଂହାସନକୁ ବିଜେ କରିବେ। ଏଥିସହ ଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟମଣ୍ଡପସ୍ଥିତ ଖଟ ଉପରକୁ ବିଜେ କରିବେ। ପରେ ପ୍ରଭୁଙ୍କର ଛାମୁରେ କାଳିକାଦେବୀ ସାହି ଲୋକେ କେକେସି ବଦ୍ଧ ପ୍ରସ୍ତାବ କରିବେ। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋର ଜୁଲାଇ 2026 ଶିକ୍ଷାପତ୍ର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଓ ପୁନଃ ପଞ୍ଜିକରଣ ଅବଧିକୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁନଃ ପଞ୍ଜିକରଣ ପାଇଁ ଇଚ୍ଛୁକ ପ୍ରାର୍ଥୀ 200 ଟଙ୍କା ଅତିରିକ୍ତ ବିଳମ୍ବ ଶୁଳ୍କ ଜମା କରି ନାମ ଲେଖାଇପାରିବେ। ପ୍ରକୃତି ପାଇଁ ବାଉଁଶର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବାଉଁଶ ଦିବସ ପାଳନ କରାଯାଉଛି। 2009 ପ୍ରଥମଥର ପାଇଁ ବାଉଁଶ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସୀମା ବାହାରେ ବାଉଁଶ। ବାଉଁଶ କାରିଗରଙ୍କୁ ସ୍ୱାବଲମ୍ବୀ କରିବା ତଥା ଏ କ୍ଷେତ୍ରରେ ଜୀବନ ଜୀବିକା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବାଉଁଶ ମିଶନ କାର୍ଯ୍ୟକାରୀ କରୁଛନ୍ତି। ପାଣିପାଗ। ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଆଧୁନିକ ଦନ୍ତ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ରିଙ୍କି ମେହର।
2: ଦାନ୍ତ ଆମ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ। ଦାନ୍ତ ଥିବା ଯୋଗୁଁ ଆମେ ହସିଲେ ସୁନ୍ଦର ଦେଖାଯାଉ। ଦାନ୍ତ ଯୋଗୁଁ ଆମ ମୁହଁର ମାଂସପେଶୀଗୁଡ଼ିକ ଶକ୍ତିଶାଳୀ ଏବଂ ସଠିକ୍ ଭାବରେ କାମ କରିଥାଏ, ଯାହାଫଳରେ ଆମ ମୁହଁର ଗଢ଼ଣ ଠିକ୍ ରହିଥାଏ। ଦାନ୍ତ ଦ୍ୱାରା ଆମେ ଖାଦ୍ୟକୁ ଭଲ ଭାବରେ ଚୋବେଇଥାଉ, ଯାହାଦ୍ୱାରା ଆମର ପାକସ୍ଥଳୀ ଆରାମରେ ଖାଦ୍ୟକୁ ହଜମ କରିଥାଏ ଏବଂ ଆମ ଶରୀରକୁ ଶକ୍ତି ମିଳିଥାଏ। ଦାନ୍ତ ଆମର ଆତ୍ମବିଶ୍ୱାସକୁ ବଢ଼ାଇଥାଏ। ଯଦି ଦାନ୍ତ ନଥିବ, ଆମେ ହସିବା ଏବଂ କଥା କହିବାରେ ପଛଘୁଞ୍ଚା ଦେଇଥାଉ। ଏବେ ଏହି ଆଧୁନିକ ଦୁନିଆରେ ବହୁତ କିଛି ସମ୍ଭବ ହୋଇଛି, ଯାହା ପୂର୍ବରୁ ଆମେ ଅସମ୍ଭବ ଭାବୁଥିଲେ। ଏବେ ବଜାରରେ ବହୁତ ପ୍ରକାରର ଆଧୁନିକ ଯନ୍ତ୍ରପାତି ମିଳୁଛି, ତା ସହ ନୂତନ ଚିକିତ୍ସା ପ୍ରଣାଳୀ ସାହାଯ୍ୟରେ ଆମେ ସଠିକ୍ ଭାବରେ ଏବଂ କମ୍ ସମୟରେ ଚିକିତ୍ସା କରିପାରୁଛୁ। ଯଦି ଦାନ୍ତ ନାହିଁ, ଆମକୁ ଖାଇବାରେ କଥା କହିବାରେ ଅସୁବିଧା ହୋଇଥାଏ, ତା ସହ ମୁହଁର ମାଂସପେଶୀଗୁଡ଼ିକ ଖୁବ୍ ଶୀଘ୍ର ଦୁର୍ବଳ ହୋଇଯାଏ। ସେଥିପାଇଁ ଆମେ ନୂତନ ପ୍ରଣାଳୀରେ କୃତ୍ରିମ ଦାନ୍ତ ପ୍ରତିରୋପଣ କରିପାରିବା ଏବଂ ଆମେ ସ୍ଥାୟୀ ଦାନ୍ତକୁ ମିଶାଇ କୃତ୍ରିମ ଦାନ୍ତ ମଧ୍ୟ ଲଗାଇ ପାରିବା। ଯଦି ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣବଶତଃ ଦାନ୍ତ ଭାଙ୍ଗିଯାଏ ଏବଂ ଅଧା ଦାନ୍ତ ଭାଙ୍ଗିକି ମାଢ଼ିରେ ଥାଏ, ଆମେ ସେହି ଦାନ୍ତର ରୁଟ୍ କେନାଲ କରି କ୍ୟାପ୍ ବା କ୍ରାଉନ୍ ଲଗାଇ ଆଗରୁ ଥିବା ଦାନ୍ତ ଭଳି ତିଆରି କରିପାରିବା, ଯାହା ଆମର ନୀତିଦିନିଆ କାର୍ଯ୍ୟରେ ବାଧା ଦେବ ନାହିଁ। ଆଧୁନିକ ଯନ୍ତ୍ର ଯେମିତିକି ସିବିସିଟି ମେସିନ୍ ସାହାଯ୍ୟରେ ଆମେ ଜାଣିପାରିବା ଦାନ୍ତର କୋଉଠି କ୍ୟାରିଜ୍ ହୋଇଛି, କୋଉଠି ପୂଜ ଜମିଛି, କୋଉଠି ରୋଗ ଅଧିକ ସଂକ୍ରମିତ ହୋଇ ପାଖ ଅଙ୍ଗକୁ ଅଗ୍ରସର ହୋଇଛି। ଏହି ଯନ୍ତ୍ର ଦ୍ୱାରା ଆମେ ଜାଣିପାରିବା ଯେ ଆମର କୋଉଠି ଦାନ୍ତ ଅଛି, କେତେଟା ଦାନ୍ତ ଅଛି ଏବଂ ତା ସହ ଦାନ୍ତ ଭିତରେ ଶସର ପ୍ରସାରଣ କେମିତି ଅଛି। ଏହାଦ୍ୱାରା ଆମେ ଆଉ କିଛି ବଡ଼ ରୋଗ ଯେମିତିକି ମୁଖଗହ୍ୱର କର୍କଟ ରୋଗ, ଟ୍ୟୁମର ଅଛି ନା ନାହିଁ ଜାଣିବାରେ ସାହାଯ୍ୟ କରିଥାଏ। ଆମ ମାଢ଼ିରେ ହାଡ଼ କେତେ ପରିମାଣ

0: ଡକ୍ଟର ଅଛି ଜାଣିପାରିବା, ଯାହାଫଳରେ ଆମର ଚିକିତ୍ସା ପ୍ରଣାଳୀରେ ସୁବିଧା ହୋଇପାରିବ। ଯଦି ଦାନ୍ତ ମଧ୍ୟରେ ଫାଙ୍କ ଅଛି କିମ୍ବା ଦାନ୍ତ ଆଗପଛ କିମ୍ବା ତେଢ଼ାମେଢ଼ା ଅଛି, ଆମେ ଅର୍ଥୋଡଣ୍ଟିକ୍ ଚିକିତ୍ସା ସାହାଯ୍ୟରେ ବ୍ରେସେସ୍ ଲଗାଇ ପାରିବା। ଯେହେତୁ ବ୍ରେସେସ୍ ଦାନ୍ତ ଉପରେ ଲାଗିଥାଏ, କେତେକଙ୍କୁ ଅସୁନ୍ଦର ଲାଗିଥାଏ, ସେଥିପାଇଁ ଏବେ ଅର୍ଥୋ ଚିକିତ୍ସାରେ ବିଭିନ୍ନ ଚିକିତ୍ସା ପ୍ରଣାଳୀ ଆସିଯାଇଛି, ଯେମିତିକି ଲିଙ୍ଗୁଆଲ ଅର୍ଥୋଡଣ୍ଟିକ୍ସ ଚିକିତ୍ସା, ଯାହା ଦାନ୍ତର ଭିତରପଟେ ଲଗାଯାଇଥାଏ, ଯାହାଫଳରେ ବାହାର ଦାନ୍ତ ଠିକ୍ ଦେଖାଯାଏ। ତା ସହ ଏବେ ଆଲାଇନର୍ସ ଉପଲବ୍ଧ ଅଛି, ଯାହା କ୍ଲିୟର ଟ୍ରାନ୍ସପାରେଣ୍ଟ ବା ସ୍ୱଚ୍ଛ ଥିବାରୁ ଚିକିତ୍ସା ଚାଲିଛି ବୋଲି ଜଣାପଡ଼େନି। ଯଦି ବ୍ରେସେସ୍ ପାଇଁ ସମୟ ନାହିଁ, ଆମେ ଦାନ୍ତ ଫାଙ୍କ ଗୁଡ଼ିକୁ ଭିନିୟର ସାହାଯ୍ୟରେ ବନ୍ଦ କରିପାରିବା। ଭିନିୟର ଆମର ପ୍ରାକୃତିକ ଦାନ୍ତ ଭଳି ଦେଖାଯାଏ, ଯାହା କମ୍ ସମୟରେ ତିଆରି ହୋଇପାରିଥାଏ ଏବଂ ଦାନ୍ତରେ କିଛି ଚାପ ପଡ଼ିନଥାଏ। ମୁଖଗହ୍ୱର କର୍କଟ ରୋଗର ଚିକିତ୍ସା ପରେ ସେହି ଖାଲି ଜାଗାକୁ ପୂର୍ଣ୍ଣ କରିବା ପାଇଁ ଏବେ ସିଲିକନ୍ ବ୍ୟବହାର କରାଯାଉଛି, ଯାହା କୃତ୍ରିମ ହେଲେ ମଧ୍ୟ ପ୍ରାକୃତିକ ଅଙ୍ଗର ଅଂଶ ଭଳି କାମ କରିପାରୁଛି। ଏଆଇ ଜେନେରେଟେଡ୍ ସବୁ କାର୍ଯ୍ୟପ୍ରଣାଳୀ ବର୍ତ୍ତମାନ ଉପଲବ୍ଧ, ଯାହାଦ୍ୱାରା ଆମେ ଚିକିତ୍ସା କଲାବେଳେ ଭିତର ଅଂଶଗୁଡ଼ିକୁ କମ୍ପ୍ୟୁଟର ସାହାଯ୍ୟରେ ଦେଖି ସଠିକ୍ ଭାବରେ କାର୍ଯ୍ୟ କରିପାରୁଛୁ, ଯାହାଦ୍ୱାରା ଚିକିତ୍ସା ଅତି ସହଜରେ ଏବଂ କମ୍ ସମୟରେ ହୋଇପାରୁଛି। ଏଆଇ ଟେକ୍ନୋଲୋଜି ସାହାଯ୍ୟରେ ଆମେ କୃତ୍ରିମ ଦାନ୍ତର ମାପ ସଠିକ୍ ଭାବରେ ନେଇପାରିବା, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଠିକ୍ରେ ଆମେ ପାଟିରେ ଲଗାଇ ପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ଆଧୁନିକ ଦନ୍ତ ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ରିଙ୍କି ମେହର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବିକଶିତ ଭାରତ ଅର୍ଥନୈତିକ ଯାତ୍ରା ଶୀର୍ଷକ ସମ୍ମିଳନୀ। ଦେଶରେ 15 ବର୍ଷରୁ କମ୍ ବୟସର ପିଲାଙ୍କ ସାଧାରଣ ପାସ୍ପୋର୍ଟର ବୈଧତା 5 ବର୍ଷ ପର୍ଯ୍ୟନ୍ତ ଜାରି ରହିବା ନେଇ ଜାରି ହେଲା ସଂଶୋଧିତ ନିୟମାବଳୀ। ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବ ହାଲ୍। ଏନ୍ଟିଏ ପରିଚାଳିତ ୟୁଜିସି ନେଟ୍ 3 ବିଷୟର ପୁନଃ ପରୀକ୍ଷା ପରେ ପ୍ରକାଶ ପାଇଲା ଉତ୍ତର ତାଲିକା। ଏବଂ ଭାରତ ଆଫଗାନିସ୍ତାନ ଆନ୍ତର୍ଜାତିକ ପୁରୁଷ ଟି20 କ୍ରିକେଟ୍ ସିରିଜ୍କୁ 3-0 ଅକ୍ତିଆର କଲା ଭାରତ। ନୂଆଦିଲ୍ଲୀରେ ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଦିଗରେ ଅର୍ଥନୈତିକ ଯାତ୍ରା ଶୀର୍ଷକର 2-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବ ଯୋଗଦେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ଉପସ୍ଥିତ ରହିବେ। ସମ୍ମିଳନୀରେ ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ ବିକଶିତ ଭାରତ ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ସୁପ୍ରଶାସନ କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟାର ଭୂମିକା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତର ବିକାଶ ଯାତ୍ରାରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ସମାଧାନ ନେଇ ସମ୍ମିଳନୀରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସ୍ପୋର୍ଟ ସଂଶୋଧନ ନିୟମାବଳୀ 2026 ଜାରି କରାଯାଇଛି। ପାସ୍ପୋର୍ଟ ନିୟମାବଳୀ 1980ରେ କେତେକ ସଂଶୋଧନ କରାଯାଇଥିବା ଜଣାପଡ଼ିଛି। ସଂଶୋଧିତ ନିୟମ ଅନୁଯାୟୀ 15 ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଦାନ କରାଯାଉଥିବା ସାଧାରଣ ପାସ୍ପୋର୍ଟର ବୈଧତା 5 ବର୍ଷ କିମ୍ବା ସେମାନଙ୍କୁ 18 ବର୍ଷ ହେବା ପର୍ଯ୍ୟନ୍ତ ରହିବ। ଏ କ୍ଷେତ୍ରରେ 36 ପୃଷ୍ଠା ବିଶିଷ୍ଟ ସାଧାରଣ ପାସ୍ପୋର୍ଟ ପ୍ରଦାନ କରାଯିବା ନିୟମ ରହିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଆଜି ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବ। ସେଗୁଡ଼ିକ ମଧ୍ୟରେ ହାଲୁକା ଯୁଦ୍ଧ ବିମାନ ତେଜସ୍ର ସମ୍ପୂର୍ଣ୍ଣ ପରିଚାଳନା ଲକ୍ଷ୍ୟରେ ତାଲିମ ବିମାନ ଏବଂ ଏଚ୍ଟିଟି 40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ ରହିଛି।

ମହାହାଲ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟର ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ପବନହଂସ ଲିମିଟେଡ୍କୁ ହସ୍ତାନ୍ତର କରିବ। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସେନା ମୁଖ୍ୟ ଜେନେରାଲ ଧୀରାଜ ସେଟ୍ ଏବଂ ରୁଷ ସେନା ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ତିନିଦିନିଆ ରୁଷ ଗସ୍ତରେ ଯାଇଥିବା ଜେନେରାଲ ସେଟ୍ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ଦୃଢ଼ କରିବା ଏବଂ ଦୁଇ ଦେଶର ସେନା ମଧ୍ୟରେ ଅଭ୍ୟାସ କାର୍ଯ୍ୟ ସମ୍ପ୍ରସାରଣ କରିବା ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ସେଠାରେ ପହଞ୍ଚବା ପରେ ଜେନେରାଲ ସେଟ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ପ୍ରତିରକ୍ଷା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା ଉପମୁଖ୍ୟଙ୍କ ସହ ଆଲୋଚନା କରିବେ। ଉଭୟ ଅଧିକାରୀ ସାମରିକ କ୍ଷେତ୍ରର ବିକାଶ ଏବଂ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ଦୂତାବାସଗୁଡ଼ିକର କର୍ମଚାରୀମାନେ ଦୂତାବାସ ପରିସରକୁ ସ୍ୱଚ୍ଛ ରଖିବା ଲାଗି ଶପଥ ପାଠ କରିଛନ୍ତି। ଆଜରବୈଜାନ, ଆଇସଲ୍ୟାଣ୍ଡ, ଜେହାଦ, ମୋନୋରୋଭିଆ, ଜାଞ୍ଜିଭର ଦୂତାବାସରେ କର୍ମଚାରୀମାନେ ସ୍ୱଚ୍ଛତା ହିଁ ସେବା ସମ୍ପର୍କ ପତ୍ର ପାଠ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ବିକ୍ରମ ମିଶ୍ରି ଗତକାଲି ନୂଆଦିଲ୍ଲୀର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତାରେ ସହଯୋଗ ସ୍ୱଚ୍ଛ ଭାରତ ବିକଶିତ ଭାରତ ଅଭିଯାନ ଜାରି ରହିବ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1410କୁ ବୃଦ୍ଧି ପାଇଛି। 6145 ଜଣ ନିଖୋଜ ଥିବା ସୂଚନା ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍ ଏବଂ ସନ୍ଧାନ କାର୍ଯ୍ୟ ଜାରି ରହିଛି। ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଚିତୱନ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ଏହି ବନ୍ୟାରେ ହଜାର ହଜାର ଲୋକ ବାସଗୃହ ଶୂନ୍ୟ ହୋଇଥିବାବେଳେ ଏପର୍ଯ୍ୟନ୍ତ 13756 ଜଣଙ୍କୁ ଉଦ୍ଧାର କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ ମୃତଦେହ ଚିହ୍ନଟ କରିବା ଲାଗି 1286 ଜଣଙ୍କ ଡିଏନ୍ଏ ସଂଗ୍ରହ କରାଯାଇ ସାରିଛି। 27ଟି ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ରଖାଯାଇଥିବା ଜଣାପଡ଼ିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ବର୍ଷ ଜୁନ୍ ମାସରେ ହୋଇଥିବା ୟୁଜିସି ନେଟ୍ ଅନ୍ତର୍ଗତ 3ଟି ବିଷୟର ପୁନଃ ପରୀକ୍ଷା ପରେ ସେହି ବିଷୟଗୁଡ଼ିକର ଉତ୍ତର ତାଲିକା ପ୍ରକାଶ କରିଛି। ୟୁଜିସି ନେଟ୍ .nta.nic.in ୱେବ୍ସାଇଟ୍ରେ ଉତ୍ତର ତାଲିକା ଉପଲବ୍ଧ ହେଉଛି। ଦେଶର 272 ସହରରେ 454 ପରୀକ୍ଷା କେନ୍ଦ୍ରରେ ଚଳିତ ମାସ 9 ଏବଂ 10 ତାରିଖରେ ଇଂରାଜୀ, ବାଣିଜ୍ୟ, ସମାଜ ବିଜ୍ଞାନ ବିଷୟରେ ପୁନଃ ପରୀକ୍ଷା କରାଯାଇଥିଲା। ଉତ୍ତର ତାଲିକା ସମ୍ପର୍କରେ କୌଣସି ସ୍ୱଷ୍ଟୀକରଣ ପାଇଁ ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଆଧାରରେ ହେଲ୍ପ ଡେସ୍କ ସହ ଯୋଗାଯୋଗ କରାଯାଇପାରିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ସାଗରମାଳା ଅଭିଯାନ ମାଧ୍ୟମରେ କିଭଳି ବନ୍ଦରଗୁଡ଼ିକ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶର ମୁଖ୍ୟ ଶକ୍ତିରେ ପରିଣତ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2015 ମସିହାରେ ଆରମ୍ଭ ହୋଇଥିବା ସାଗରମାଳା ଯୋଜନା ଦେଶର ବନ୍ଦରଗୁଡ଼ିକୁ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଏବଂ ବଜାର ଓ ଜନସାଧାରଣଙ୍କୁ ସଂଯୋଗ କରି ଭାରତର ଉପକୂଳବର୍ତ୍ତୀ ଅଞ୍ଚଳକୁ ବିକାଶର ଏକ ମୁଖ୍ୟ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହାର ପଞ୍ଚସ୍ତମ୍ଭ ବିଶିଷ୍ଟ କାର୍ଯ୍ୟଶୈଳୀ ମାଧ୍ୟମରେ ବନ୍ଦରର ଆଧୁନିକୀକରଣ, ସୁଗମ ସଡ଼କ ଓ ରେଳ ସଂଯୋଗ, ବନ୍ଦରଭିତ୍ତିକ ଶିଳ୍ପାୟନ, ଉପକୂଳବର୍ତ୍ତୀ ସମ୍ପ୍ରଦାୟର ବିକାଶ ଏବଂ ଉପକୂଳବର୍ତ୍ତୀ ଜଳ ପରିବହନ ଆଭ୍ୟନ୍ତରୀଣ ଜଳପଥର ବ୍ୟାପକ ବ୍ୟବହାରକୁ ଏକତ୍ର କରାଯାଇଥିଲା। ସାଗରମାଳା ଅଭିଯାନରେ 6.6 ଲକ୍ଷ କୋଟି ଟଙ୍କା ମୂଲ୍ୟର 845ରୁ ଅଧିକ ପ୍ରକଳ୍ପ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରେ 315 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ପ୍ରମୁଖ ବନ୍ଦରଗୁଡ଼ିକରେ ଜାହାଜର ଯିବା ଆସିବା ସମୟ 2014 ମସିହାରେ 96 ଘଣ୍ଟା ଥିବାବେଳେ 2025 ସୁଦ୍ଧା ଏହା ହ୍ରାସ ପାଇ 49 ଘଣ୍ଟାରେ ପହଞ୍ଚିଛି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ 100 ବନ୍ଦର ମଧ୍ୟରେ ଭାରତର 9 ବନ୍ଦର ସ୍ଥାନ ପାଇଥିବାବେଳେ ଉପକୂଳବର୍ତ୍ତୀ ଜଳ ପରିବହନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସାଗରମାଳା ଯୋଜନା ଭାରତର ଉପକୂଳବର୍ତ୍ତୀ ଅଞ୍ଚଳକୁ ବାଣିଜ୍ୟ, ନିଯୁକ୍ତି ଏବଂ ବିକାଶରେ ଏକ ରଣନୈତିକ ଶକ୍ତିରେ ପରିଣତ କରିଛି। ଇତିମଧ୍ୟରେ ଭାରତର ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ପ୍ରାୟ ଦ୍ୱିଗୁଣିତ ହୋଇଛି। 2014 ବନ୍ଦରଗୁଡ଼ିକର କ୍ଷମତା 873 ନିୟୁତ ଟନ୍ ଥିବାବେଳେ 2026 ସୁଦ୍ଧା ତାହା 1728 ନିୟୁତ ଟନ୍ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଦେଶର ମୋଟ ବାଣିଜ୍ୟର 95% ଏବଂ ମୂଲ୍ୟ ଦୃଷ୍ଟିରୁ 70% ସାମୁଦ୍ରିକ ପଥ ମାଧ୍ୟମରେ ପରିଚାଳିତ ହୋଇଥାଏ।
ବେଲୁଚିସ୍ତାନରେ ପାକିସ୍ତାନୀ ସେନା ତିନିଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସେଠାକାର ମାନବାଧିକାର ସଂଗଠନ ଏହି ସୂଚନା ଦେଇ କହିଛି, ଗଦର ଜିଲ୍ଲା ଅନ୍ତର୍ଗତ କୁଲୁଦାନ ଅଞ୍ଚଳର ଦାନୁକ୍ଠାରେ ତିନୋଟି ମୃତଦେହ ପୋତି ଦିଆଯାଇଛି। ପୂର୍ବରୁ ସମ୍ପୃକ୍ତ ତିନିଜଣଙ୍କୁ ପାକିସ୍ତାନୀ ସେନା ବଳପୂର୍ବକ ଅପହରଣ କରିନେଇଥିଲା। ବେଲୁଚିସ୍ତାନର ମାନବାଧିକାର ସଂଗଠନ ପକ୍ଷରୁ

0: ପାକିସ୍ତାନୀ ସେନାର ବଳପୂର୍ବକ ଅପହରଣ ବେନିୟମ ଅଟକ ରଖିବା ଏବଂ ହତ୍ୟା କରିବା ଭଳି ଘଟଣା ନେଇ ସୂଚନା ଦେଇଛି। ସଂଗଠନ ପକ୍ଷରୁ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମାନବାଧିକାର ସଂଗଠନଗୁଡ଼ିକୁ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରାଯାଇଛି। ଭାରତ ଆଫଗାନିସ୍ତାନ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଭାରତ ବିଜୟୀ ହୋଇଛି। ଗତକାଲି ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ 127 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଭାରତ 7 ୱିକେଟ୍ରେ 221 ରନ୍ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ 14 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 94 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ନୀତିଶ କୁମାର ରେଡ୍ଡି ଏବଂ ରବି ବିଷ୍ଣୋଇ 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅକ୍ଷର ପଟେଲ 2 ୱିକେଟ୍ ନେଇଥିଲେ। ଅଭିଷେକ ଶର୍ମା 38 ବଲ୍ରେ 108 ରନ୍ ସ୍କୋର କରିଥିଲେ। ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତ ଏହି ସିରିଜ୍କୁ 3-0 ଅକ୍ତିଆର କରିଛି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବିକଶିତ ଭାରତ ଅର୍ଥନୈତିକ ଯାତ୍ରା ଶୀର୍ଷକ ସମ୍ମିଳନୀ। ଦେଶରେ 15 ବର୍ଷରୁ କମ୍ ବୟସର ପିଲାଙ୍କ ସାଧାରଣ ପାସ୍ପୋର୍ଟର ବୈଧତା 5 ବର୍ଷ ପର୍ଯ୍ୟନ୍ତ ଜାରି ରହିବା ନେଇ ଜାରି ହେଲା ସଂଶୋଧିତ ନିୟମାବଳୀ। ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବ ହାଲ୍। ଏନ୍ଟିଏ ପରିଚାଳିତ ୟୁଜିସି ନେଟ୍ 3 ବିଷୟର ପୁନଃ ପରୀକ୍ଷା ପରେ ପ୍ରକାଶ ପାଇଲା ଉତ୍ତର ତାଲିକା ଏବଂ ଭାରତ ଆଫଗାନିସ୍ତାନ ଆନ୍ତର୍ଜାତିକ ପୁରୁଷ ଟି20 କ୍ରିକେଟ୍ ସିରିଜ୍କୁ 3-0 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସଂଯୋଗ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଗଣତନ୍ତ୍ରର ସୁରକ୍ଷା ଆମର ଦାୟିତ୍ୱ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ପ୍ରଯୋଜନା ମନୀଷ କୁମାର ଠାକୁର।

0: ଜନତା ହାତରେ ଶାସନ ଡୋରି ସମତାର ବାର୍ତ୍ତା ଦିଅଇ ଭରି ସମ୍ବିଧାନ ଆମ ଦେଖାଏ ପଥ ସଚେତନ ପରା ଆମ ଦାୟିତ୍ୱ
1: ଭାଷା ଭିନ୍ନ ହେଉ ହେଉ ବା ବେଶ ଏକତାର ବାର୍ତ୍ତା ଦିଏ ବହୁତ ଅଧିକାର କଥା କୁହଇ ସେତ ଏକ ଶାସନ ଏକ ଭାରତ
0: ହଁ ଆମେ ସବୁ ଭାରତୀୟ ଆମ ଶାସନ କେବଳ ଆମରି ହାତରେ ତେଣୁ ତ ଆମ ଭାରତର ଶାସନ ବ୍ୟବସ୍ଥାକୁ ଆମେ ଗଣତନ୍ତ୍ର ଶାସନ ବୋଲି କହୁ
1: କେବଳ ଗଣତନ୍ତ୍ର ଶାସନ କହୁ ତାହା ନୁହେଁ ଆମ ଭାରତର ଶାସନ ବ୍ୟବସ୍ଥା ହିଁ ଗଣତନ୍ତ୍ର ଶାସନ
0: ତେଣୁ ତ ଆଜିର ଏହି ଭାରତର ଶାସନ ବ୍ୟବସ୍ଥାକୁ ନେଇ ଆମେ ମଧ୍ୟ ପହଞ୍ଚିଯାଇଛୁ ଆମ ସଂଯୋଗର କାର୍ଯ୍ୟକ୍ରମରେ
1: ଆଜିର ସଂଯୋଗ କାର୍ଯ୍ୟକ୍ରମର ବିଷୟ ରହିଛି ଗଣତନ୍ତ୍ର ସୁରକ୍ଷା ଆମର ଦାୟିତ୍ୱ ଉପସ୍ଥାପନାରେ ଆମେ ଦୁହେଁ ମୁଁ ରଞ୍ଜନ
0: ମୁଁ ଭାଗ୍ୟଲତା ନମସ୍କାର।

0: ଗଣତନ୍ତ୍ର ଶାସନ କେବଳ ଏକ ଶାସନ ପଦ୍ଧତି ନୁହେଁ, ବରଂ ଏହା ହେଉଛି ସ୍ୱାଧୀନତା, ସମାନତା, ନ୍ୟାୟ, ମାନବିକ ମର୍ଯ୍ୟାଦା ଏବଂ ଅଧିକାରର ଏକ ସୁନ୍ଦର ସମନ୍ୱୟ।
1: ଆମ ଭାରତ ଏକ ବିଶାଳ ଓ ବିବିଧତାପୂର୍ଣ୍ଣ ଗଣତାନ୍ତ୍ରିକ ଦେଶ।
0: ଆମ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକକୁ ସମାନ ଅଧିକାର, ମତ ପ୍ରକାଶର

0: ସ୍ୱାଧୀନତା, ଆଇନର ସୁରକ୍ଷା ଏବଂ ନିଜ ପସନ୍ଦର ପ୍ରତିନିଧି ବାଛିବାର ଅଧିକାର ପ୍ରଦାନ କରିଛି।
1: ତେବେ ଏଇଠି କଥା ଉଠେ, ଗଣତନ୍ତ୍ର କେବଳ ସମ୍ବିଧାନ କିମ୍ବା ନିର୍ବାଚନ ଦ୍ୱାରା ସୁରକ୍ଷିତ ରହେ ନାହିଁ।
0: ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମର ଦାୟିତ୍ୱ କ'ଣ ରହିଛି?
2: ନମସ୍କାର, ମୁଁ ପ୍ରଫେସର ଭରତ କୁମାର ପଣ୍ଡା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଅଛି। ଗଣତନ୍ତ୍ର ଏବଂ ଆମର ଦାୟିତ୍ୱ, ଏକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ଗଣତନ୍ତ୍ର କ'ଣ ଆଉ ସେଥିରେ ଆମର ଭୂମିକା କ'ଣ ଜାଣିଲେ ସ୍ୱାଭାବିକ ଭାବରେ ଏଇ ଅର୍ଥଟି ବୁଝିହେବ ବୋଲି ମତେ ଲାଗୁଛି। ଆମେ ସମସ୍ତେ ଜାଣିଛେ, ଆମେ ସମସ୍ତେ ଗଣତନ୍ତ୍ରକୁ ସ୍ୱୀକାର କରିଛେ, ଆଉ ଏ ଗଣତନ୍ତ୍ର ଯୋଉ ଭାରତରେ ଗଣତନ୍ତ୍ର ସ୍ଥାପିତ ହେଇଛି, ତା ପାଇଁ ଭାରତରେ ଗଣତନ୍ତ୍ର ପାଇଁ ନିର୍ଦ୍ଧାରିତ ହେଇଥିବା ହଉଛି ଭାରତୀୟ ସମ୍ବିଧାନ। ଆଉ ଆମେ ଜାଣିଛେ ଏଇ ଗଣତନ୍ତ୍ରର ଆତ୍ମା ହିଁ ହଉଛି ସମ୍ବିଧାନ। ଆଉ ଏ ଗଣତନ୍ତ୍ର ଅର୍ଥାତ ଜନତାଙ୍କର ତନ୍ତ୍ର, ଜନତା ମାନଙ୍କର ବ୍ୟବସ୍ଥା, ସେଥିପାଇଁ ଆମେ ଆମର ଯୋଉ ନିର୍ବାଚିତ ସରକାରକୁ ଆମେ କୁହନ୍ତି, ଏହା ଜନତା ମାନଙ୍କ ଦ୍ୱାରା ଜନତାଙ୍କ ପାଇଁ ଏବଂ ଜନତାଙ୍କ ସରକାର, ଯୋଉ ନିର୍ବାଚିତ ସରକାର ଆମର ହୁଏ, ତ ଏ ନିର୍ବାଚିତ ସରକାରରେ ଜନତାଙ୍କର ଭୂମିକା ହଉଛି ମାଲିକର ଭୂମିକା, ଆଉ ମାଲିକର ଭୂମିକା ହେଲେ ଯଥୋଚିତ ବ୍ୟବହାର କରିବା ସେ ତା ନାହିଁ, ତେଣୁକରି ଆମ ସେ ବ୍ୟବହାର ସଞ୍ଚାଳିତ କରିବା ପାଇଁ ଆମକୁ ଦିଆଯାଇଛି ସମ୍ବିଧାନ। ଆଉ ସେ ସମ୍ବିଧାନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ବା ସମସ୍ତଙ୍କର ସମାନତା ଏବଂ ସମ୍ମାନ ବା ଗରିମା, ପ୍ରତି ବ୍ୟକ୍ତି ପ୍ରତି ଜନତାର ଜୀବନର ଆବଶ୍ୟକତା ପୂରା ହବ ଏବଂ ତାକୁ ସେ ସମ୍ମାନ ସହିତ ବଞ୍ଚିବ, ସେଥିପାଇଁ ସମାନତା ଏବଂ ସମ୍ମାନ ହଉଛି ସମ୍ବିଧାନର ମୁଖ୍ୟ ଉଦ୍ଦେଶ୍ୟ। ଦ୍ୱିତୀୟ ଉଦ୍ଦେଶ୍ୟକୁ ଯିବା, ଯଦି ପ୍ରତି ବ୍ୟକ୍ତିର ସ୍ୱତନ୍ତ୍ରତା, ଯେହେତୁ ବଞ୍ଚିବା ପାଇଁ ଆମକୁ ଯାହା ଯାହା ଆବଶ୍ୟକ ଅଛି ସେଥିପାଇଁ ଆମକୁ ସ୍ୱତନ୍ତ୍ରତାର ଆବଶ୍ୟକତା ଅଛି, ଆଉ ବିଶେଷ କରିକି ଅଭିବ୍ୟକ୍ତି ଜୀବନର ମୁଖ୍ୟ ଆଧାର, ଆଉ ବ୍ୟକ୍ତିକୁ ଅଭିବ୍ୟକ୍ତ କରିବା ପାଇଁ ସ୍ୱତନ୍ତ୍ରତାର ଆବଶ୍ୟକତା ଅଛି। ଏଥିରେ କୌଣସି ସମସ୍ୟା ନ ଆସୁ ସେଥିପାଇଁ ଆମର ନ୍ୟାୟିକ ବ୍ୟବସ୍ଥା ଅଛି, ଆଉ ନ୍ୟାୟିକରେ ସାମାଜିକ, ଆର୍ଥିକ, ରାଜନୈତିକ ସବୁ ପ୍ରକାର ନ୍ୟାୟର ଆବଶ୍ୟକତା ଅଛି। ଏଇ ଯୋଉ ଯୋଉ ସମ୍ବିଧାନର ସ୍ୱରୂପ କୁ ଆମେ ସ୍ଥାପିତ କଲେ, ଆମେ ଯୋଉ ଗଣତନ୍ତ୍ରର ଆତ୍ମା ବୋଲି ସମ୍ବିଧାନକୁ କହିଲେ, ସମ୍ବିଧାନର ସୁରକ୍ଷା ଅର୍ଥାତ ସମ୍ବିଧାନକୁ ପାଳନ କରିବା ହିଁ ହଉଛି ୟାର ପ୍ରଥମ ସୁରକ୍ଷାର ପ୍ରଥମ ଆଧାର। ତାହେଲେ ଇଏ ହବ କେମିତି, ୟା ସହିତ ମୁଖ୍ୟ ଆଧାର ମୁଁ ଯେତିକି ବୁଝିପାରୁଛି, ଇଏ ହଉଛି ଗୋଟିଏ ମାତ୍ର ବିଷୟ, ଇଏ ହଉଛି ଆମ ଭାରତୀୟ ଜୀବନ ପଦ୍ଧତିର ଆତ୍ମା ମଧ୍ୟ କହିପାରିବା, ଯାହାକୁ ଆମେ ଆତ୍ମୀୟତା ବା ବନ୍ଧୁତା ବୋଲି କହୁ। ନାଗରିକ କର୍ତ୍ତବ୍ୟର ମୂଳରେ ଆମେ ବନ୍ଧୁତା ବା ଆତ୍ମୀୟତା ବୋଲି କହୁ, ଯାହାକୁ ଆମେ ଫ୍ୟାଟର୍ନିଟି ବୋଲି ମଧ୍ୟ କୁହନ୍ତି। ପ୍ରତି ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଆତ୍ମୀୟତା, ପ୍ରେମର ଆବଶ୍ୟକତା ଅଛି। ମୋର ଯେଭଳି ମହତ୍ଵ ଅଛି ସେଭଳି ପ୍ରତି ବ୍ୟକ୍ତିର ମଧ୍ୟ ଏ ସଂସାରରେ ମହତ୍ଵ ଅଛି, ଅର୍ଥାତ ପ୍ରତି ନିର୍ମିତିର ଏଠି ମହତ୍ଵପୂର୍ଣ୍ଣତା ଅଛି, ପ୍ରତ୍ୟେକ ଉତ୍ପତ୍ତିର ସମସ୍ତଙ୍କ ପ୍ରତି ସମାନ ଦୃଷ୍ଟି। ସେଥିପାଇଁ ଆମର ପ୍ରମୁଖ କାର୍ଯ୍ୟ ହଉଛି ଗୋଟେ ନାଗରିକ ଭାବରେ, ଭାରତୀୟ ଭାବରେ ମୋ ଉତ୍ତରଦାୟିତ୍ୱକୁ ସମ୍ପାଦନ କରିବା। ଯଦି ପ୍ରତି ଜନତା ପ୍ରତି ବ୍ୟକ୍ତି ନାଗରିକ ଭାବରେ ଆଉ ବିଶେଷ କରିକି ଭାରତୀୟ ଭାବରେ, ଯୋଉ ଭାରତର ଯୋଉ ଆତ୍ମା, ଯୋଉ ପ୍ରାଣ, ଭାରତର ଆତ୍ମା ହଉଛି ବିଶ୍ୱ ବନ୍ଧୁତ୍ଵ, ଭାରତର ସ୍ୱଭାବ ହଉଛି ସମସ୍ତଙ୍କୁ ଆତ୍ମୀୟତାର ସ୍ୱଭାବରେ ଦେଖିବା, ଯଦି ୟାକୁ ପାଳନ କରାଗଲା ମତେ ଲାଗୁଛି ଗଣତନ୍ତ୍ରର ସୁରକ୍ଷା ୟା ମାଧ୍ୟମରେ ହେଇପାରିବ। ତେଣୁକରି ସାମ୍ବିଧାନିକ କର୍ତ୍ତବ୍ୟ ଏବଂ ନାଗରିକ କର୍ତ୍ତବ୍ୟର ପାଳନ ହିଁ ଗଣତନ୍ତ୍ରର ସୁରକ୍ଷା। ଆମେ ସମସ୍ତେ ଅଧିକାର ପାଇଁ ଲଢୁଛେ, କିନ୍ତୁ ମତେ ଲାଗୁଛି ଯଦି ଆମେ ନାଗରିକ କର୍ତ୍ତବ୍ୟ ପାଳନ କରିବା ଆରମ୍ଭ କରିଦେବା, ଆମର ଯୋଉ ଅଧିକାର ଅଛି ସେ ସ୍ୱାଭାବିକ ଭାବରେ ଆମକୁ ମିଳିପାରିବ।

0: ଓ ସକ୍ରିୟ ନାଗରିକର ଆବଶ୍ୟକତା ରହିଛି।
1: ଗଣତନ୍ତ୍ର ସୁରକ୍ଷା ଆମର ଦାୟିତ୍ୱ, ଏହା କେବଳ ଏକ ସ୍ଲୋଗାନ କି?
0: କେବଳ ସ୍ଲୋଗାନ କହିଲେ ତ ହେବ ନାହିଁ, ବରଂ ଗଣତନ୍ତ୍ରର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ।
1: ଗଣତନ୍ତ୍ର ବୋଲି ଯେଉଁ ଶବ୍ଦଟି ରହିଛି, ତାହାର ଅର୍ଥ ପ୍ରଥମେ ଆମକୁ ବୁଝିବାକୁ ହେବ।
0: ଗଣତନ୍ତ୍ର ଶବ୍ଦଟିର ଅର୍ଥ ହେଉଛି ଜନସାଧାରଣଙ୍କ ଶାସନ।
1: ଗଣତନ୍ତ୍ର ଶାସନର ଯେଉଁ ଶକ୍ତି ରହିଛି, ତାହାର ମୂଳ ଉତ୍ସ ହେଉଛନ୍ତି ଜନତା।
0: ତେଣୁ ଜନତା ହିଁ ଗଣତନ୍ତ୍ରର ସୁରକ୍ଷାର ରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ଯଦି ଜନତା ଗଣତନ୍ତ୍ରର ରକ୍ଷା କବଚ, ତେବେ ଗଣତନ୍ତ୍ରର ସୁରକ୍ଷାର ଦାୟିତ୍ୱ ବି ଜନତାଙ୍କ ହାତରେ, ଠିକ୍ ନା?
2: ମୁଁ ଶ୍ୱେତବସନ୍ତ ରଥ, ଅଧ୍ୟାପକ, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁନ୍ଦୁରା, କୋରାପୁଟ। ଭାରତରେ ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସର୍ବେସର୍ବା, ଶାସକ ଲୋକଙ୍କ ପାଇଁ ଅଛନ୍ତି, ଜନସାଧାରଣ ଏଇଠି ପ୍ରକୃତର ଶାସକ ହେଉଛନ୍ତି ଲୋକେ। ତେଣୁ ଲୋକେ ଯେତେବେଳେ ଗଣତନ୍ତ୍ରଟାକୁ ଚିହ୍ନିବେ, ଲୋକେ ଏଇଠି ନିହାତି ଭାବରେ ଦାୟିତ୍ୱବାନ ହେବା ଦରକାର, ଲୋକେ ସଚେତନ ହେବା ଦରକାର, ଲୋକେ ଜାଗ୍ରତ ହେବା ଦରକାର, ତାହେଲେ ଗଣତନ୍ତ୍ର ତିଷ୍ଠିବ। ଗଣତନ୍ତ୍ର ଭାରତରେ ଆମକୁ ଗଣତନ୍ତ୍ର ଆମର ବହୁତ ଅଧିକାର ଦେଇଛି, କର୍ତ୍ତବ୍ୟ ଦେଇଛି। ଆମେ ଅଧିକାରଟା ତ ଉପଭୋଗ କରୁଛେ, କର୍ତ୍ତବ୍ୟ ପ୍ରତି ଟିକେ ଆମମାନେ କମ୍ ସଚେତନ ଅଛେ। ଆମେ ଯଦି ଗଣତନ୍ତ୍ରଟାକୁ ଦୃଢ଼ କରିବାକୁ ଚାହୁଁଛୁ, ତାହେଲେ ନାଗରିକମାନଙ୍କର ବହୁତ କର୍ତ୍ତବ୍ୟ ଅଛି। ଧର ନିଆଯାଉ, ଆମେ ରାଜନୈତିକ କ୍ଷେତ୍ରରେ ଦେଖିବା, ଆମେ ସମସ୍ତେ ନିହାତି ଭାବରେ ଭୋଟ ଦେବା, ନିର୍ଦ୍ୱନ୍ଦ୍ୱରେ, ନିର୍ବିଚାରରେ, ନିର୍ଭୟରେ ଆମେ ପ୍ରାର୍ଥୀ ଚୟନ କରିବା, ଆମେ ସରକାରଙ୍କୁ ଗଠନମୂଳକ ସାହାଯ୍ୟ ସହଯୋଗ କରିବା, ଆମ ଦେଶର ସମ୍ବିଧାନକୁ ସମ୍ମାନ କରିବା, ଆଇନକୁ ସମ୍ମାନ କରିବା, ମାନିବା। ଆମର ଚିନ୍ତାଧାରାରେ ମଧ୍ୟ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି ହେବା ଦରକାର। ଆମେ ପରସ୍ପରର ଯୁକ୍ତିକୁ ଗ୍ରହଣ କରିବା, ଶୁଣିବା, ବିରୋଧୀ ମତକୁ ସମ୍ମାନ ଦେବା, ଏ ହେଉଛି ଏଗୁଡ଼ିକ ସବୁ ଗଣତନ୍ତ୍ର ପାଇଁ ନିହାତି ଜରୁରୀ। ଏହା ସହିତ ଆମ ଦେଶ କଥା ଯଦି ଆମେ ଦେଖିବା, ଆମର ଯେହେତୁ ସମାଜରେ ଭିନ୍ନତା ଅଛି, ଆମେ ଏମିତି ଗୋଟେ ସମାଜ ସମସ୍ତେ ସୃଷ୍ଟି କରିବା ଯେଉଁଠି କୌଣସି ଭେଦଭାବ ରହିବନି, ପାତ୍ରାନ୍ତର ରହିବନି, ଜାତି ପ୍ରଥା ଇତ୍ୟାଦିଠୁ ଆମେ ଉପରେ ଉଠିବା। ଆମର ନିଜର କର୍ତ୍ତବ୍ୟ କ'ଣ, ଆମର ଅଧିକାର କ'ଣ, ଆମେ ତା ଉପରେ ସଚେତନ ହେବା। ନୈତିକତା ଦୃଷ୍ଟିରୁ ଆମେ ଜନସାଧାରଣ ଅହିଂସାକୁ ଆପଣେଇବା, ଆମେ ଯଥାସମ୍ଭବ ହିଂସାଠୁ ଦୂରେଇ ରହିବା, ଦୁର୍ନୀତି ଇତ୍ୟାଦି ଠାରୁ ଆମେ ମଧ୍ୟ ଦୂରେଇ ରହିବା। ଜନସାଧାରଣ ଯଦି ଏମିତି କିଛି ପଦକ୍ଷେପ ନେଇପାରିବେ, ତାହେଲେ ଗଣତନ୍ତ୍ର ଦୃଢ଼ ହେବ। ଖାଲି ଗୋଟିଏ ଥର ଭୋଟ ଦେଇଦେଲେ ଆମର କାମ ସରିଯାଏନି, ଭୋଟ ସହିତ ସବୁଦିନ ଆମର କାମ ଚାଲିଥାଏ। ସରକାର ଯେମିତି ଗୋଟେ କଣ୍ଟିନ୍ୟୁ ପ୍ରୋସେସ୍ ଚାଲିଥାଏ, ଲୋକେ ମଧ୍ୟ ସେମିତି କଣ୍ଟିନ୍ୟୁ ରହିବା ଦରକାର। ଆମେ ସବୁବେଳେ ସତର୍କ ରହିବା ଦରକାର, ସବୁବେଳେ ଆମର ଦାୟିତ୍ୱଟାକୁ ମଧ୍ୟ ଆମେ ପୂରଣ କରିବା ଦରକାର। ଆମ ଦାୟିତ୍ୱ ଯଦି ଆମେ ସଠିକ୍ ଭାବରେ ସମ୍ପାଦନ କରିବା, ତାହେଲେ ହିଁ ଗଣତନ୍ତ୍ର ଦୃଢ଼ ରହିବ। କାରଣ ଗଣତନ୍ତ୍ରର ତ ମୂଳ ହେଉଛନ୍ତି ଲୋକ, ଜନସାଧାରଣ। ଯଦି ଜନସାଧାରଣ ଯଦି ଠିକ୍ଠାକ୍ ରହିବ ନାହିଁ, ତାହେଲେ କୌଣସି ଗଣତନ୍ତ୍ର ତିଷ୍ଠିବନି। ଗଣତନ୍ତ୍ରର ତିଷ୍ଠିବା ପାଇଁ, ତାକୁ ସଫଳ କରିବା ପାଇଁ ଆମ ଲୋକେ, ଜନସାଧାରଣ ନିହାତି ଜରୁରୀ। ଏମାନେ ସମସ୍ତେ ଲୋକେ ଜାଗ୍ରତ ହେବା ଦରକାର, ଲୋକେ ସଚେତନ ହେବା ଦରକାର, ନିଜର କର୍ତ୍ତବ୍ୟ ଅଧିକାର ସହିତ ଆମେ ଦେଶକୁ ଚିହ୍ନିବା ଦରକାର, ଆମ ଦେଶକୁ ଭଲ ପାଇବା ଦରକାର, ଆମ ବିଧି ବ୍ୟବସ୍ଥାକୁ ଆମେ ସମ୍ମାନ କରିବା ଦରକାର, ତାହେଲେ ଗଣତନ୍ତ୍ର ଠିକ୍ ଠାକ୍ରେ ଚାଲିବ।

0: ସମସ୍ତ ନାଗରିକ ଆଇନ ଆଗରେ ସମାନ।
1: ଧର୍ମ, ଭାଷା, ଜାତି, ଲିଙ୍ଗ, ଅଞ୍ଚଳ କିମ୍ବା ଅନ୍ୟ କୌଣସି ପରିଚୟ ଆଧାରରେ ନାଗରିକଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ଦରକାର।
0: ଗଣତନ୍ତ୍ର ଶାସନରେ ଥିବା ଯେଉଁ ନୀତି ରହିଛି, ଯେପରିକି ଦାୟିତ୍ୱବାନ ସରକାର, ବହୁଦଳୀୟ ବ୍ୟବସ୍ଥା, ଜନସାଧାରଣଙ୍କ ଶାସନରେ ଅଂଶଗ୍ରହଣ, ଏସବୁ ତ ଗଣତନ୍ତ୍ରର ମୁଖ୍ୟ ଉପାଦାନ।
1: ଗଣତନ୍ତ୍ରର ଅର୍ଥ ହେଲା ଲୋକଙ୍କର ଶାସନ।
0: ଗଣତନ୍ତ୍ର ନାଗରିକକୁ ନିଜ ମତ ପ୍ରକାଶ କରିବାର ସୁଯୋଗ ଦିଏ।
1: ଜନସାଧାରଣ ନିଜ ପ୍ରତିନିଧିକୁ ଚୟନ କରିପାରନ୍ତି ଏବଂ ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ସ୍ୱର ଉତ୍ତୋଳନ କରିପାରିବେ।
0: ଏତେ ସୁନ୍ଦର ଶାସନ ବ୍ୟବସ୍ଥା ହେଉଛି ଗଣତନ୍ତ୍ର ବ୍ୟବସ୍ଥା।
1: ତେବେ ଗଣତନ୍ତ୍ରର ସୁରକ୍ଷାରେ ନାଗରିକଙ୍କ କର୍ତ୍ତବ୍ୟ ହେଉଛି।
2: ସମସ୍ତଙ୍କୁ ମୋ ନମସ୍କାର, ମୋ ନାଁ ଶାଶ୍ୱତ ପଟ୍ଟନାୟକ, ମୁଁ କ୍ଲାସ୍ 11 ହ୍ୟୁମାନିଟିଜ୍ର ଗୋଟିଏ ଛାତ୍ର। ମୋ ମତରେ ଇଣ୍ଡିଆରେ ଆଜିକାଲି ଯେଉଁ କଥା ଉଠୁଛି ଯେ ଗଣତନ୍ତ୍ର ସେଫ୍ ନାହିଁ, ଏତେ ସବୁ ଦିଗରୁ କ୍ୱେଶ୍ଚିନ୍ସ ମାନେ ଆସୁଛି, ଦାଟ୍ ଅନ୍ ଇଟ୍ସେଲ୍ଫ ଗୋଟେ ପ୍ରୁଫ୍ ଯେ ଡେମୋକ୍ରେସି ଇଣ୍ଡିଆରେ ଭେରି ମଚ୍ ସେଫ୍ ଅଛି। କାହିଁକି ଡେମୋକ୍ରେସିରେ ଯଦି ଲୋକମାନଙ୍କ ପାଖରେ ଫ୍ରିଡମ୍ ଅଛି କ୍ୱେଶ୍ଚିନ୍ କରିବାର ୱିଦାଉଟ୍ ଏନି ଆକ୍ସନ୍ସ ତାଙ୍କ ଉପରେ ହେଇକିନା, ତାହେଲେ ଦାଟ୍ ଇଜ୍ ଗୋଟେ ପ୍ରୁଫ୍ ଯେ ଇଣ୍ଡିଆରେ ଡେମୋକ୍ରେସି ଗୋଟେ ଷ୍ଟେବଲ୍ ଷ୍ଟେଜ୍ରେ ଅଛି। ବଟ୍ ସବୁ ଜିନିଷ ପରି କେଉଁ ବି ଜିନିଷ ପରଫେକ୍ଟ ନୁହେଁ, ଏବଂ ଆମର କର୍ତ୍ତବ୍ୟ ହେବା କଥା ଯେ ଆମେ କିଭଳି ଭାବରେ ଡେମୋକ୍ରେସିକୁ ଇଣ୍ଡିଆରେ ଆହୁରି ଏନରିଚ୍ କରିପାରିବା, ଆହୁରି କିଭଳି ପରଫେକ୍ସନ୍ ଦିଗରେ ଆମେ ଅଗ୍ରସର ହେଇପାରିବା। ତ ସେ କାରଣରୁ ମୁଁ ମୋ ମତରେ ଯଦି ହେବା କଥା କି ଆମର ଯୋଉ ମିଡିଆ ହାଉସେସ୍ ଅଛି, ୟୁଜୁଆଲି ତାଙ୍କର ଉପରେ ବହୁତ କ୍ୱେଶ୍ଚିନ୍ କରାହଉଛି ଯେ ଇଦର ତାଙ୍କେ କମ୍ପ୍ଲିଟଲି ଗଭର୍ଣ୍ଣମେଣ୍ଟର ଫେଭରରେ ଅଛନ୍ତି, ନହେଲେ କମ୍ପ୍ଲିଟଲି ଗଭର୍ଣ୍ଣମେଣ୍ଟର ଅଗେନଷ୍ଟରେ ଅଛନ୍ତି। ତ ଯୋଉ ନ୍ୟୁଜ୍ ମାସେସ୍କୁ ରିଚ୍ ହଉଛି ତାହା ଗୋଟେ ବାୟସ୍ଡ ଫିଲ୍ଟର ଆସୁଛି। ତ ଆମର ଯଦି ଡେମୋକ୍ରେସିକୁ ଏନରିଚ୍ କରିବା ପାଇଁ ଆମର ଯୋଉ ଫୋର୍ଥ ପିଲର ଅଛି, ଫାର୍ଷ୍ଟ ଆମକୁ ତାକୁ ସୁଦୃଢ଼ କରିବାକୁ ପଡିବ, ଏବଂ ଏ ଯୋଉ ବାୟସ୍ର କଲଚର ପ୍ରମୋଟ୍ ହେଇଯାଇଛି ତାକୁ କିଭଳି ଆମେ ଯଦି ମିଟିଗେଟ୍ କରିପାରିବା, ତାହେଲେ ଆମେ ଆମର ଯୋଉ ଡେମୋକ୍ରେସି ଅଛି ତାକୁ ଆହୁରି ଏନହାନ୍ସ କରିପାରିବା ଆଉ ତାକୁ ଆହୁରି ପ୍ରମୋଟ୍ କରିପାରିବା।

0: ଗଣତନ୍ତ୍ର ବ୍ୟବସ୍ଥା ହେଉଛି ଏକ ଜୀବନ୍ତ ବ୍ୟବସ୍ଥା।
1: ଗଣତନ୍ତ୍ର ବ୍ୟବସ୍ଥାକୁ ସୁରକ୍ଷା ରଖିବା ପାଇଁ ସବୁବେଳେ ସଚେତନତା ଆବଶ୍ୟକ।
0: ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଆକ୍ଷରିକ ଅର୍ଥକୁ ଯଦି ବିବେଚନା କରିବା, ତେବେ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ସୁରକ୍ଷା କରିବା ଆବଶ୍ୟକ।
1: ପ୍ରଚାରରେ ନୁହେଁ କି ସମ୍ପର୍କରେ ନୁହେଁ, ଯଦି ଗଣତନ୍ତ୍ର ବ୍ୟବସ୍ଥାକୁ ଆମେ ବୁଝିବା, ତେବେ ଉଚିତ ଶାସକକୁ ଚୟନ କରିବା ହେଉଛି ଲୋକଙ୍କର ଆବଶ୍ୟକତା।
0: ନାଗରିକମାନେ ଯଦି ନିଜ କର୍ତ୍ତବ୍ୟ ଓ ଅଧିକାର ବିଷୟରେ ଅଜ୍ଞ ରହିବେ, ବୁଝିବେ ନାହିଁ ଶାସନ କ'ଣ, ସରକାର କ'ଣ, ଏସବୁ ବିଷୟରେ ଜାଣିପାରିବେ ନାହିଁ, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହୋଇଯିବ।
1: ଭୋଟ କିଣାବିକା ନୁହେଁ କି ଭେଦଭାବ ନୁହେଁ, ମିଥ୍ୟା ଖବର ପ୍ରଚାର ନୁହେଁ କି ଦୁର୍ନୀତି ନୁହେଁ, ତେବେ ଗଣତନ୍ତ୍ର କ'ଣ ଆଉ ଗଣତନ୍ତ୍ରର ସୁରକ୍ଷାରେ ଆମର ଦାୟିତ୍ୱ କ'ଣ ରହିଛି?
2: ପ୍ରଫେସର ଶରତ କୁମାର ପଳିତା, ନିକଟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯେ କୋରାପୁଟରେ ଅଛି ସେଠାରୁ ଅବସର ଗ୍ରହଣ କରିଛି ଜୀବ ବିଜ୍ଞାନର ବା ଆପଣଙ୍କର ଜୈବ ବିବିଧତାର ପ୍ରଫେସର ଭାବରେ ଭୁବନେଶ୍ୱରରେ ଅଛି। ଭାରତ 1947 ଅଗଷ୍ଟ 15 1947ରେ ସ୍ୱାଧୀନତା ପାଇଲା, କିନ୍ତୁ ଆପଣ ଜାଣିଛନ୍ତି ଯେ ଜାନୁଆରୀ 26କୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁ, କାରଣ ସେହିଦିନ ଠାରୁ ଭାରତ ଆପଣଙ୍କର 1950 ଜାନୁଆରୀ 26ରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ହେଲା ଏବଂ ଏହାର ଏକ ନିର୍ଦ୍ଦିଷ୍ଟ ସମ୍ବିଧାନ ରହିଛି। ତେଣୁ ଭାରତର ସମସ୍ତ ନାଗରିକ ଏହି ସମ୍ବିଧାନକୁ ମାନିକି ଚଳିବାର ଆବଶ୍ୟକତା ଅଛି ଏବଂ ଏହି ସମ୍ବିଧାନରେ ଆମକୁ ଗଣତାନ୍ତ୍ରିକ ଅଧିକାର ଦିଆଯାଇଛି। ଗଣତାନ୍ତ୍ରିକ ଅଧିକାର କହିଲେ ଆମର ରାଇଟ୍ ଟୁ ଇକ୍ୱାଲିଟି, ଆମେ ଦେଶ ଆଗରେ ବା ଆଇନ ଆଗରେ ଆମେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଲିଙ୍ଗ ନିର୍ବିଶେଷରେ ଯେ ଆମେ ସମସ୍ତେ ସମାନ, ଏବଂ ଯୋଉ ଭାରତର ଯୋଉ ନିୟମ ଅଛି, ସମ୍ବିଧାନ ଅଛି ବା ଲ ଅଛି, ତା ଆଗରେ ଆମେ ସମସ୍ତେ ସମାନ, ଆମର କଥା କହିବାର ଅଧିକାର ଅଛି, ଏବଂ ଯାହାକୁ ଆମେ କହୁଛେ ଫ୍ରିଡମ୍ ଅଫ୍ ସ୍ପିଚ୍, ପିସ୍ଫୁଲ୍ ଆସେମ୍ବ୍ଲି, ଆମେ ସର୍ବସାଧାରଣ ଆମେ ସଭା କରିପାରିବୁ, କିନ୍ତୁ ଏସବୁର ଉର୍ଦ୍ଧ୍ୱରେ ଯେ ଆମେ କାହାର ଧର୍ମୀୟ ଭାବ

କୁ ଆଘାତ ଦେବୁ ନାହିଁ। ଆମର ଯଦିଓ କଥା କହିବାର ଅଧିକାର ଅଛି, ମିଟିଂ କରିବାର ଅଧିକାର ଅଛି, ନିଜ ମତ ଦେବାର ଅଛି, ଭୋଟ ଦେବାର ଅଧିକାର ଅଛି, ସାବାଳକ ହେଲା ପରେ ଆମେ ଆମ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶର ବିଧାନସଭା ଓ ରାଜ୍ୟସଭାକୁ ବା ଲୋକସଭାକୁ ଆମେ ଆମର ପ୍ରତିନିଧିମାନେ ପଠାଇ କେମିତି ଶାସନ ବ୍ୟବସ୍ଥା କରୁଛୁ। କିନ୍ତୁ ଏସବୁର ଉର୍ଦ୍ଧ୍ୱରେ ଯେ ଭାରତର ସମ୍ବିଧାନ ଆମ ସମସ୍ତଙ୍କୁ ଗୋଟିଏ କଥା ଶିଖେଇଛି, ଗଣତାନ୍ତ୍ରିକ ଉପାୟରେ ତମେ ସମସ୍ତେ କରିପାରିବ, ସମାନ ସୁବିଧା ନେଇପାରିବ, କିନ୍ତୁ ଗଣତାନ୍ତ୍ରିକ ନାଁ କହିକି ତମେ ଗଣତନ୍ତ୍ରକୁ ହତ୍ୟା କରିପାରିବ ନାହିଁ, ଯେ ବେଆଇନ କାମ କରିପାରିବ ନାହିଁ ବା ସମ୍ବିଧାନ ବହିର୍ଭୂତ କୌଣସି କାମ କରିପାରିବ ନାହିଁ। ତେଣୁ ଭାରତ ହେଉଛି ଆଜି ପୃଥିବୀର ସବୁଠାରୁ ବୃହତ ଦେଶ, ଯେ ସବୁଠାରୁ ବଡ଼ ଦେଶ, ଏବଂ କୁହାଯାଉଛି ଇଣ୍ଡିଆ ଇଜ୍ ଦ ଲାର୍ଜେଷ୍ଟ ଡେମୋକ୍ରେସି ଅଫ୍ ଦି ୱାର୍ଲ୍ଡ। କାରଣ ଭାରତରେ ଯେ ନିଜର କଥା କହିବାର ଅଧିକାର ଅଛି, ସ୍ୱାଧୀନ ଭାବରେ ମତ ବ୍ୟକ୍ତ କରିବାର ଅଧିକାର ଅଛି, ଭୋଟ ଦେବାର ଅଧିକାର ଅଛି, ଏବଂ ଏ କନଷ୍ଟିଟ୍ୟୁସନ ଆମକୁ ଦେଇଛି। କିନ୍ତୁ ଯେ ଆମର ଏଇ ଯୋଉ ଅଧିକାରକୁ ଆମେ ଅନଧିକାର ଭାବରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଆକ୍ରମଣ କରିବା, ଗୋଟେ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟକୁ ଆକ୍ରମଣ କରିବା, ଉତ୍ତେଜକ ମତ ପ୍ରକାଶ କରିବା, ଇଏ ସବୁ ଗଣତନ୍ତ୍ରର ବିଧି ଭିତରେ ଆସୁନାହିଁ। ଶିକ୍ଷା ପାଇଁ ସମାନ ଅଧିକାର ଅଛି, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଶିକ୍ଷା ଗ୍ରହଣ କରିପାରିବେ। ତେଣୁ ଆମ ଦେଶ ଗଣତାନ୍ତ୍ରିକ ହେବାର ଏକମାତ୍ର ହେଉଛି ଯେ ଗଣତନ୍ତ୍ର ବା ଗଣର ତନ୍ତ୍ର, ଯେ ସାଧାରଣ ମଣିଷ କଥା କହିବାର ଅଧିକାର ଅଛି, ଯିଏ ହେଉଛି ଗଣ ତାର ଅଧିକାର ଅଛି, ଏବଂ ସମ୍ବିଧାନ ଆମକୁ ଏଇ ମତ ଦେଇଛି। ଏବଂ ଗତ 1947 ପରେ 1950 ମସିହାରୁ ଦୀର୍ଘ ବର୍ଷର ଉର୍ଦ୍ଧ୍ୱ ଧରିକି ଆମେ ସମଗ୍ର ପୃଥିବୀରେ, ସମଗ୍ର ପୃଥିବୀ ଆମକୁ ସମ୍ମାନ ଦେଉଛି ଯେ ଆମର ତା ମାନେ ନୁହେଁ ଯେ ଅସୁବିଧା ହଉନି, ସଂଘାତ ହଉନି, ଅସୁବିଧା ଘଟୁନି, ତା ସତ୍ତ୍ୱେ ବି ଆମର କନଷ୍ଟିଟ୍ୟୁସନ, ଆମର ସମାଜ ବ୍ୟବସ୍ଥା, ଆମର ଆଇନ ବ୍ୟବସ୍ଥା ଆମକୁ ଏମିତି ସୁବିଧା ଦେଇଛି ଯେ ନିୟମ ଆଗରେ, ଲ ଆଗରେ ଆମେ ସମସ୍ତେ ସମାନ। ତେଣୁ ଆମେ ଗଣତନ୍ତ୍ରକୁ ସମ୍ମାନ ଦେବା ସହିତ, ନାଗରିକର ଅଧିକାର ଜାହିର କରିବା ସହିତ ଅନ୍ୟ ପ୍ରତି ବିଦ୍ୱେଷ, ହିଂସା, ଘୃଣା ତିଆରି କରିବାନି, ଶାନ୍ତି, ସଦ୍ଭାବ, ମୈତ୍ରୀ, ପ୍ରୀତି ନେଇ ଆମେ ଭାରତର ପ୍ରତ୍ୟେକ ନାଗରିକ ଚଳିବା, ଇଏ ହେଉଛି ଗଣତାନ୍ତ୍ରିକ ଅଧିକାର। ଏବଂ ଏସବୁକୁ ନେଇକି ଆମ ଦେଶ କିପରି ଗଣତାନ୍ତ୍ରିକ ଉପାୟରେ ବିଜ୍ଞାନ ଠାରୁ ଆରମ୍ଭ କରି କାରିଗରୀ, କୌଶଳ, ଶିକ୍ଷା ସବୁ କ୍ଷେତ୍ରରେ ଏବଂ ସ୍ୱଚ୍ଛ ଭାବରେ ମତ ପ୍ରକାଶ କରିବା ଭିତରେ ଆମ ଦେଶ ପୃଥିବୀର ଏକ ଅନନ୍ୟ ଦେଶ ଭାବରେ ଛିଡ଼ା ହେଇଛି। ବିଭିନ୍ନତା ରହିବ, କିନ୍ତୁ ତା ସତ୍ତ୍ୱେ ବି ଆମର ସମ୍ବିଧାନ ଯୋଉ ଗଣତାନ୍ତ୍ରିକ ଅଧିକାର ଦେଇଛି ତାକୁ ଆମେ ସମ୍ମାନ ଦେବା, ଭ୍ରାତୃତ୍ୱ, ପ୍ରେମ, ସଂହତି, ଏକୁ ନେଇ ଆମକୁ ଆଗେଇବାକୁ ପଡିବ।

0: ଛୋଟ ଛୋଟ ଦାୟିତ୍ୱ ହିଁ ଗଣତନ୍ତ୍ରର ସୁରକ୍ଷା ହୋଇପାରେ, ଯେମିତିକି ଦେଶର ଆଇନକୁ ପାଳନ କରିବା,
1: ନିଜ ଅଧିକାର ପ୍ରତି ସଚେତନ ହେବା,
0: ମିଥ୍ୟା ଖବର ପ୍ରଚାର ନ କରିବା,
1: ଭୋଟର ମୂଲ୍ୟକୁ ବୁଝିବା,
0: ନିର୍ବାଚନୀ ପ୍ରକ୍ରିୟାକୁ ସମ୍ମାନ ଦେବା,
1: ଉଚିତ ସରକାର ଚୟନ କରିବା,
0: ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କରିବା,
1: ସମାଜର ଦୁର୍ବଳ ବର୍ଗଙ୍କ ପ୍ରତି ସହାନୁଭୂତି ରଖିବା,
0: ଦେଶର ସମ୍ପତ୍ତିକୁ ସୁରକ୍ଷା ଦେବା, ସମ୍ମାନ ଦେବା।
1: ନାଗରିକ ସଚେତନ ହେଲେ ଗଣତନ୍ତ୍ରର ସୁରକ୍ଷା ହୋଇପାରିବ।
0: ଶିକ୍ଷାର ପ୍ରସାର ହୋଇପାରିଲେ ଗଣତନ୍ତ୍ରର ଅର୍ଥକୁ ସମସ୍ତେ ବୁଝିପାରିବେ।
1: ଆସନ୍ତୁ ଶୁଣିବା, ଗଣତନ୍ତ୍ରର ସୁରକ୍ଷା ଆମର ଦାୟିତ୍ୱ କ'ଣ?
2: ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା, ଶିକ୍ଷା ବିଭାଗ ଅଧ୍ୟାପିକା, ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଖଡ଼ିଆଳ, ନୂଆପଡ଼ା ଜିଲ୍ଲା। ସ୍ୱାଧୀନତାର ପରବର୍ତ୍ତୀ ସମୟଠାରୁ ଆମେ ଗଣତନ୍ତ୍ରର ଅର୍ଥ ବୁଝିବା ପାଇଁ ଚେଷ୍ଟା କରିଛୁ। ଗଣତନ୍ତ୍ର ଗଣମାନଙ୍କର ଶାସନ, ଯେଉଁଠି ସ୍ୱତନ୍ତ୍ରତା, ସ୍ୱାଧୀନତା, ନିଜର ଇଚ୍ଛା, ନିଜର ଲକ୍ଷ୍ୟ, ନିଜର ସାଧନ, ନିଜର ସାଧନା, ଯାହା ନିଜ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଗୋଟେ ସମାଜକୁ, ଗୋଟେ ରାଜ୍ୟକୁ, ଗୋଟେ ଦେଶକୁ ମଙ୍ଗଳ ପଥରେ ନେବା, ତାର ଉନ୍ନତି, ତାର ବିକାଶ ଦିଗରେ ସହାୟକ ହେବା, ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ ଗଣତନ୍ତ୍ରର ବିକାଶ ବା ଗଣତନ୍ତ୍ରକୁ ସୁରକ୍ଷିତ ରଖିବା, ଗଣତନ୍ତ୍ରକୁ ବଜାୟ ରଖିବା ପ୍ରତ୍ୟେକ

ନାଗରିକର ମୌଳିକ ଅଧିକାର କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ସମ୍ବିଧାନ ଅନୁସାରେ ଯେଉଁ 7ଟି ମୌଳିକ ଅଧିକାର ଦିଆଯାଇଛି ତାହା ନୁହେଁ, ସମସ୍ତେ ଅନୁଭବ କରିବା ଉଚିତ। ଗଣତନ୍ତ୍ର ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଦିଗରେ ଯେତିକି ଆବଶ୍ୟକ, ସେଇ ବ୍ୟକ୍ତି ନିଜ ସ୍ୱାର୍ଥକୁ ଗୋଟେ ଗୋଟେ ପାଖରେ ରଖି ରାଜ୍ୟ ପାଇଁ, ଦେଶ ପାଇଁ ତାର କର୍ତ୍ତବ୍ୟ, ତାର ଦାୟିତ୍ୱ, ତାର ଗୁରୁତ୍ୱ, ତାର ଶକ୍ତି ସାମର୍ଥ୍ୟକୁ କିଭଳି ବିନିଯୋଗ କରିପାରିବ, ଯାହାଦ୍ୱାରା ଗୋଟେ ଦେଶ ବଳିଷ୍ଠ ଦେଶ, ଗୋଟେ ଦେଶ ଆଦର୍ଶ ଦେଶରେ ପରିଣତ ହେଇପାରିବ, ତାହା ସବୁଠାରୁ ଅଧିକ ଜରୁରୀ ବୋଲି ଅନୁଭବ କରିବା ଏକାନ୍ତ ଆବଶ୍ୟକ। ତେଣୁ ଗୋଟେ ଅବୋଧ ଶିଶୁଟି ସେଇ ଅବସ୍ଥାରୁ ବୁଝିବା ଦରକାର। ତାକୁ ଉଦାହରଣ ସ୍ୱରୂପ ପୋଥିଗତ ବିଦ୍ୟା ଦ୍ୱାରା ବୁଝାଇଲେ ତାହା ବେଶି ପ୍ରଭାବଶାଳୀ ହେଇପାରେ ନାହିଁ। ପରବର୍ତ୍ତୀ ସମୟରେ ଯେତେବେଳେ ସେ ନାଗରିକରେ ପରିଣତ ହୁଏ, ସେ ସ୍ୱତଃପ୍ରବୃତ ଭାବରେ ବୁଝିଯାଆନ୍ତି ଯେ ତାଙ୍କର ଅଧିକାର ସହ ଦାୟିତ୍ୱ ଯେତେବେଳେ ମିଶିଯାଏ ତାହା ହିଁ ଗଣତନ୍ତ୍ର। ଗଣତନ୍ତ୍ର ଲୋକମାନଙ୍କର, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା, ସେଟା ତ ଆବ୍ରାହମ ଲିଙ୍କନ କହିଥିଲେ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ବୁଝିବା ଏକାନ୍ତ ଜରୁରୀ। ଆମେ ଯେତେବେଳେ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଜୋର ଦଉଛୁ, ସେତେବେଳେ ଆମେ ଆମର ଦାୟିତ୍ୱ, ଆମର କର୍ତ୍ତବ୍ୟ, ଆମର ସମାଜ ପାଇଁ କଣ ରହିଛି କାର୍ଯ୍ୟ ବୁଝିବା ଦରକାର। ଯଦି ଆମେ ଦାୟିତ୍ୱ ତୁଲେଇ ପାରିଲେ ତାହେଲେ ହିଁ ସେ ଅଧିକାର ମୂଲ୍ୟ ଅଛି। ଯଦି ଅଧିକାରକୁ ସାବ୍ୟସ୍ତ କରିବା, ତା ସହ ଆମର ଯାହା ଦାୟିତ୍ୱ ରହିଛି ତାକୁ ମଧ୍ୟ ବୁଝିବା ଦରକାର। ତେଣୁ ଅବୋଧ ବାଳକରୁ ନାଗରିକ ପର୍ଯ୍ୟନ୍ତ ସମସ୍ତେ ବୁଝିବା ଜରୁରୀ, ଏବଂ ଏ ସମାଜର ଉନ୍ନତି ସେଇମାନଙ୍କ ଉପରେ ନିର୍ଭର କରେ, ସେଇମାନଙ୍କ ଦ୍ୱାରା ସଫଳ ହୁଏ ଯେଉଁମାନେ ଅଧିକାର ସହ କର୍ତ୍ତବ୍ୟକୁ, ଦାୟିତ୍ୱକୁ ଅଗ୍ରାଧିକାର ଦେଇଥାନ୍ତି।

0: ଗଣତନ୍ତ୍ର ଆମକୁ ଅଧିକାର ଦେଇଛି ଏବଂ ସ୍ୱାଧୀନତା ଦେଇଛି।
1: ଗଣତନ୍ତ୍ର ଶାସନର ଅଧିକାରକୁ ସମସ୍ତେ ବୁଝିବା।
0: ଆମ ଦେଶ ସ୍ୱାଧୀନ ହେବା ପରେ ଆମ ଦେଶର ଶାସନ ବ୍ୟବସ୍ଥା ଗଣତନ୍ତ୍ର ଶାସନ ବ୍ୟବସ୍ଥା ହେଲା।
1: ସରକାର ନିର୍ବାଚନ ବେଳେ ଉଚିତ ସରକାର ବାଛିବା ଦରକାର।
0: ସମ୍ବିଧାନର ବ୍ୟବସ୍ଥାକୁ ସମ୍ମାନ ଦେବା।
1: ଆମ ଅଧିକାରକୁ ବୁଝିବା। ଆମ କର୍ତ୍ତବ୍ୟକୁ ଆମେ ସୁଚାରୁ ରୂପେ ପ୍ରତିପାଳନ କରିବା।
2: ନମସ୍କାର, ମୁଁ ହେଉଛି ଡକ୍ଟର ଅଭିଷେକ ଉପାଧ୍ୟାୟ। ମୁଁ ଏବେ ବିଜେପି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଇଂରାଜୀରେ ଅଧ୍ୟାପକ ଅଛି। ଦେଖନ୍ତୁ, ଆବ୍ରାହମ ଲିଙ୍କନ କହିଥିଲେ ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଶାସନ। ଗଣତନ୍ତ୍ର କେବଳ ଆମେ 5 ବର୍ଷରେ ଥରେ ଯାଇ ଇଭିଏମ୍ ମେସିନ୍ରେ ବଟନ୍ ଦବାଇବା କିମ୍ବା ଆଙ୍ଗୁଠିରେ ନୀଳ କାଳିର ଦାଗ ଲଗାଇଦେବା ଗଣତନ୍ତ୍ର ନୁହେଁ। ଗଣତନ୍ତ୍ର ହେଉଛି ଆମର ମନର କଥା କହିବାର ସ୍ୱାଧୀନତା, ସମାନତାର ଅଧିକାର ଆଉ ସବୁଠୁ ବଡ଼ କଥା ଶାସନ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ଅଧିକାର। ଏଠାରୁ ସବୁଠାରୁ ଶକ୍ତିଶାଳୀ କୌଣସି ନେତା କିମ୍ବା ଅଧିକାରୀ ନୁହନ୍ତି, ବରଂ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଦେଶର ଜନତା। ପ୍ରଥମ କଥା ହେଉଛି କି ଆମର ଯୋଉ ମୂଲ୍ୟବାନ ଆମକୁ ପ୍ରତି 5 ବର୍ଷରେ ଯୋଉ ଭୋଟ ଆମକୁ ଦେବାର ଯୋଉ ସୁଯୋଗ ଦିଆଯାଇଛି, ସେଇ ଭୋଟକୁ ଆମେ ସୁଚିନ୍ତିତ ଆଉ ଭାବି ଚିନ୍ତିକି ବ୍ୟବହାର କରିବା କଥା। ବହୁତ ସ୍ଥାନରେ କ'ଣ ହେଉଛି, ଆମେ କିଛି ଭୋଟ ବିକ୍ରି ହେଉଛି କିଛି ପଇସା ପାଇଁ କିମ୍ବା ଜାତି କିମ୍ବା ଧର୍ମ ଅନୁସାରେ ଭୟର ବଶବର୍ତ୍ତୀ ହୋଇ କିଛି ପ୍ରାର୍ଥୀଙ୍କୁ ଆମର ନାଗରିକମାନେ ଭୋଟ ଦେଉଛନ୍ତି। ଏହା ଆମର ଗଣତନ୍ତ୍ରର ମୂଳଦୁଆକୁ ଦୁର୍ବଳ କରିଦେଉଛି। ସେଥିପାଇଁ ପ୍ରଥମତଃ ଆମକୁ ଗଣତନ୍ତ୍ରକୁ ସୁରକ୍ଷା କରିବାକୁ ହେଲେ ଆମ ଭୋଟ, ଯୋଉ 5 ବର୍ଷରେ ଆମ ଭୋଟ ଆମେ ଦେଉଛୁ, ଆମେ

ଯୋଗ୍ୟ ପ୍ରାର୍ଥୀଙ୍କୁ ଆମକୁ ଦେବାକୁ ପଡିବ। ଯେତେବେଳେ ଭୋଟ ଦେବାର ସମୟ ଆସିବ ଆମକୁ ବିବେକ ଖଟାଇବାକୁ ପଡିବ, ନେତାଙ୍କର ନାମ, ତାଙ୍କ ସଚ୍ଚୋଟତା କେତେ, ଯୋଗ୍ୟତା କେତେ, ଶିକ୍ଷା କେତେ, ସେମାନଙ୍କର କଣ କରିଛନ୍ତି ଅଞ୍ଚଳ ପାଇଁ, ସବୁଆଡ଼େ ଦୃଷ୍ଟି ଦେଇକି ଭୋଟ ଆମେ ଦେବା କଥା। ତାପରେ ଭୋଟ ଦେଇସାରିଲା ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ଆମେ ଶୋଇପାରିବାନି, ପରବର୍ତ୍ତୀ ପାଞ୍ଚ ବର୍ଷ ବି ଆମେ ପ୍ରଶ୍ନ ପଚାରିବା କଥା କି ଯେଉଁ ନେତାଙ୍କୁ ଆମେ ଭୋଟ ଦେଇକି ଜିତେଇଛୁ ସେ ଆମ ଅଞ୍ଚଳର କ'ଣ ବିକାଶ କଲେ, ରାସ୍ତା ହଉ, ଶିକ୍ଷା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ସେ ନେତା ଆମର କ'ଣ ବିକାଶ କଲେ, ତାହା ବି ଆମେ ପ୍ରଶ୍ନ କରିବା କଥା ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ। ତାପରେ ଆମର ସମ୍ବିଧାନ ପ୍ରଦତ୍ତ ନିୟମ ଓ ପରସ୍ପର ମତକୁ ବି ଆମକୁ ସମ୍ମାନ ଦେବାକୁ ପଡିବ। ଭିନ୍ନ ମତ ଥିଲେ ମଧ୍ୟ ଆମେ ଆଲୋଚନା ଜାରି ରଖିଲେ ହିଁ ଏହି ଗଣତନ୍ତ୍ର ଆମେ ସୁରକ୍ଷିତ ରଖିପାରିବା।

0: ଗଣତନ୍ତ୍ର ଆମର ଅଧିକାର, ଗଣତନ୍ତ୍ର ଆମର ଗୌରବ,
1: ଗଣତନ୍ତ୍ରକୁ ସୁରକ୍ଷା ଦେବା ହେଉଛି ଆମର ଦାୟିତ୍ୱ।
0: ଯଦି ଆମେ ଶିକ୍ଷିତ ହେବା ନାହିଁ, ସଚେତନ ହେବା ନାହିଁ, ତେବେ ଗଣତନ୍ତ୍ରର ଅର୍ଥକୁ ଆମେ ଜାଣିପାରିବା କି?
1: ତେବେ ଆମେ ସମସ୍ତେ ପ୍ରତିଜ୍ଞା କରିବା ଆମ ଗଣତନ୍ତ୍ରକୁ ସୁରକ୍ଷା ଦେବା।
0: ଯଦି ଆମ ଦେଶର ଗଣତନ୍ତ୍ର ସୁରକ୍ଷିତ ରହିଲା, ତେବେ ପ୍ରତ୍ୟେକ ଜନତା ନିଜେ ନିଜର ସୁବିଧା ମୁତାବକ ସମସ୍ତ ସୁଯୋଗ ପାଇପାରିବେ।
1: ତେବେ ଆଜି ତ ସମୟ ହେଲାଣି, ସଂଯୋଗ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା,
1: ନମସ୍କାର।

ଶୁଣିଲେ ବର୍ଣ୍ଣାଳୀ କ୍ରମରେ ସଂଯୋଗ। ଆଜି ଏଥିରେ ବିଷୟ ଥିଲା ଗଣତନ୍ତ୍ରର ସୁରକ୍ଷା ଆମର ଦାୟିତ୍ୱ। ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସର 20 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ତାସ ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690।

ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ପ୍ରଥମେ ଶିଳ୍ପୀ ହେଲେ ସୁବାସ ଦାସ, ଶିଳ୍ପୀ ଗାଉଛନ୍ତି ସୁବାସ ଚନ୍ଦ୍ର ମହାନ୍ତିଙ୍କ ରଚନା।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏକ ଆମରେ ଶୁଣନ୍ତୁ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ପ୍ରଥମ ଦେଖା ଆଲବମ୍ରୁ। ଶିଳ୍ପୀ ହେଲେ ଇରା ମହାନ୍ତି, ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

ଶୁଣିଲି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣିଲେ କେତୋଟି ଆଲବମ୍ର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଠି ମୁଁ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସର 20 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସର 20 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ତାସର ଲାଗି ମାଟିର ଯତନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଗୀତିଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ହାଁ ମେନେ ଭି ପ୍ୟାର କିୟା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ସରିକା କପୁର। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଏଥର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିଙ୍କ କଣ୍ଠରେ ଶୁଣନ୍ତୁ ଏଇତରା ଚଳଚ୍ଚିତ୍ରର ଗୀତ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିୟା।

ଶୁଣୁଥିଲେ ଆଓ ପ୍ୟାର କର୍ନି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ କୁମାର ସାନୁ। ଗୀତ ରଚନା କରିଥିଲେ ଶ୍ୟାମରାଜ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆଦେଶ ଶ୍ରୀବାସ୍ତବ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶୁଣନ୍ତୁ ଇତିହାସ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ ହରିହରନ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦିଲୀପ ସେନ, ସମୀର ସେନ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 12:00, ଦିନ 2:15।

ଏଥର ଶୁଣନ୍ତୁ। ହେଲା ମତେ ପ୍ରେମ ଜର ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ହେଲେ ହ୍ୟୁମନ ସାଗର ଏବଂ ଇରା ମହାନ୍ତି, ବସନ୍ତରାଜ ସାମଲଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଜୟତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସର 20 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଏଥିରେ ବିଷୟ ରହିଛି ତାସ ଲାଗି ମାଟିର ଯତନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସର 20 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ତାସ ଲାଗି ମାଟିର ଯତନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରାକୁ। ଆପଣମାନେ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ପ୍ରେମ ୱେଡ୍ସ ପ୍ରିୟା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ତପୁ ମିଶ୍ର। ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

କୁମାର ବାପିଙ୍କ କଣ୍ଠରେ ଶୁଣନ୍ତୁ ପାଗଳ ପ୍ରେମୀ ଚଳଚ୍ଚିତ୍ରର ଗୀତ। ଗୀତ ରଚନା ବସନ୍ତରାଜ ସାମନ୍ତ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

ଏଥର ଶୁଣନ୍ତୁ ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରର ଗୀତ। ଅରୁଣ ମନ୍ତ୍ରୀଙ୍କ ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଶେଷରେ ଶୁଣନ୍ତୁ ତତିମ ରାଣ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଇରା ମହାନ୍ତି ଏବଂ କୁମାର ବାପି। ଗଣେଶ୍ୱର ମହାପାତ୍ରଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

0: पहली बार खेलेगी। दोनों टीमों के बीच ये मुकाबला जापान के कुरोगी एथलेटिक पार्क में खेला जाएगा। भारत की टीमें आज सॉफ्ट टेनिस और टेक बॉल में भी मुकाबले खेलेंगी। इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ କ୍ରିଏଚର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସାଇମ୍ ଭଟ୍ଟ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମିଥୁନ୍।

0: ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ୍ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 September 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 September 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1800-266-002।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ମେ ତେରା ହିରୋ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ, ଗୀତ ରଚନା କୌସର ମୁନିର, ସଙ୍ଗୀତ ନିର୍ଦ୍ଦେଶନା ସଜିତ ବଜିତ।

ଏଥର ଶୁଣନ୍ତୁ ଦାଏ ଏକ୍ସପୋଜ୍ ଚଳଚ୍ଚିତ୍ରର ଗୀତ। ସମୀର ଅଞ୍ଜନଙ୍କ ଗୀତରେ କଣ୍ଠଦାନ କରିଛନ୍ତି ମହମ୍ମଦ ଇରଫାନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେସିମିଆ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ସହ ଆନ୍ଧ୍ରପ୍ରଦେଶର ଗୋଟିଏ ହାଟରୁ ଗୋରୁ କିଣି ସେ ଫେରୁଥାଏ ଗାଁକୁ।
1: ଏଇଟା କୁଆଡ଼େ ଯାଇଥିଲ ତ ତମେ?
2: ହଳ କାହିଁ
1: ହଳ ବୋଲେ ଏଇଟା କୋଉ ହାଟକୁ ଯାଇଥିଲ? ହାଟକୁ ଗଲାବେଳେ କେମିତି ଯାଇଥିଲ?
2: ପୋପଡ଼ାହାଣ୍ଡି ବସେ ବସିଲୁ, ପୋପଡ଼ାହାଣ୍ଡି ଆସି ଉମରି ଉତରିଲୁ, ଉମରି ବସିଲୁ ରେଲ
1: ରେଲରେ ଗଲେ।
2: ହଁ,
1: ଏବେ ଏଇଟା ସେଠୁ କେଉଁଠୁ ବାହାରିଛ?
2: ଏଇଟା ଗୁରୁବାର
1: ଗଲା, ଗୁରୁବାର
2: ବୁଧବାର
1: ଆଜିକି କେତେ ଦିନ ହେଲା?
2: ନଅ ଦିନ। ସେ
1: ବାଟ ଏତିକି ଏତିକି ଚାଲୁଛ ଯେ କେମିତି ଲାଗୁଛି ଚାଲିଲା ବେଳେ?
2: ଚାଲିଲା ବେଳେ ୟା ତ ଗୋଡ଼ ମୁଣ୍ଡ ଦୁଃଖି ଯାଇଛି, ସବୁ ଗାଗର ମୁଣ୍ଡ ଦୁଃଖି ଯାଇଛି, ହାତ ଗୋଡ଼ ବତା ହେଇଛି ବୋଲେ ଏତିକି ଦୂର ଇଣ୍ଡି ଇଣ୍ଡି ଇଣ୍ଡି ଇଣ୍ଡି ମାତଲା ମା ଲାଗିଯାଇଛି।
1: କାହିଁକି ଯାଇଥିଲ ଏତେ ଦୂରକୁ? କାହିଁକି ଯାଇଥିଲ?
2: ଏବେ ଆର କାଇଁ ଆଜ୍ଞା, ଆଇଟିଆଲି ଏସି ଇତିଆଲି ଏସି ଏସି ବୋଲତେ ଏକା ଯିବ ବୋଲେ ଆମର ଏଇ ଦେଶ ନାଇଁ ଅଲଗେନ କି ଦେଢ଼ କିଲୋମିଟର 1500-2000 ବୋଲବେ
1: ସେଠି ଶସ୍ତା କି
2: ଏତି କିନ୍ତୁ ଗୋଟକା ଆସିବୁ ନା ହୋଇଛି।
1: ତମେ ଗାଡ଼ିରେ ଆଣିଲେ କିସ ହେଲା ତ? ଗାଡ଼ିରେ ଲଙ୍ଗିକି ଆଣିଲେ କିସ ହେଲା?
2: ନା ଆଜ୍ଞା, ବେଶୀ ଲାଗିଛି ବୋଲେ 300-400 ନେବେ
1: ଗୋଟେ ଗୋଟେ ଗୋରୁକୁ।
2: ହଁ, ଦିନ ବେଳା ରାଇଲେ ରାନ୍ଧି ଖାଇବୁ ଆହୁରି ଗୋରୁ ଚନକ ଚରାଇବୁ, ଚରାଇ କରି ବାରଟା ହେଲେ ଆଣିବୁ।
1: ଏଇ ବାଟରେ ତମେ ଆଇଲା ବେଳକୁ ଘାଟି ପଡ଼ିବ କି ନାଇଁ?
2: ଘାଟି ପଡ଼ିବ
1: ପଡ଼ିବ। କେମିତି ଘାଟି ମାନେ
2: ବୋଲେ ସମାନ ଏମିତି ଘାଟି ମଣ୍ଡା ଏମିତି ଉତରତେ ଉତରତେ ଆଣିବ ବାଘ ବାଲୁ ଇଆଙ୍ଗାଲି ହାଇଙ୍ଗ ଡଗାଇତର ପାଇଁ
1: ବାଘ ବାଲୁ। ହଁ, ତମେ ଦେଖିଛ?
2: ଦେଖିବୁ ଭାଇ ବୋଲେ ଏଇଟା କାଜି ମାନ୍ଦା ମାନ୍ଦା ବିଡ଼େଇବୁ ଆରି ରାତି ଗୁଲା ଆଣିବୁ।
1: ତମେ
2: ସେ ପର୍ବତ ଡେଙ୍ଗ ପର୍ବତ ଦେଖସି ଆଜ୍ଞା, ସେ ବାଟ ତମେ ଗଲ ଆସିକି ନେଇ ଗଲି।
1: ତମେ ଏବେ ଆଇଲା ବେଳେ ବାଘ ବାଲୁ ଦେଖିଲ କି ନାଇଁ?
2: ରାତି ଦେଖିଲି
1: ଦେଖିଲ କି କି ବାଘ ଦେଖିଲ?
2: କାଇ ବାଘ ତ
1: ବଡ଼ ବାଘ
2: ବଡ଼ ବାଘ।
1: ହଁ, ଭାଲୁ
2: ଭାଲୁ ନାଇଁ?
1: ନାଇଁ।
2: ହଁ, ଏ ଦେଶ ଭାଲୁ ନାଇଁ, ବାଘ ଭାଲୁ ଭାଲୁ କାଇ ବାଘ କାଇ
1: ହେଲେ ବାଘ ଭାଲୁ ସବୁ ଜାଗା ବାହାରୁଛନ୍ତି, ତମେ କେମିତି ଚାଲିକି ଆସୁଛ? ତ
2: ଆଇବାର ଗୁରୁଲି ଏତେ ଆନ୍ଦ ଆଇବାରେ କୋଇ କାଇ କୋଇ କାଇ କରତେ
1: ଡାକି କରିବ।
2: ହଁ,
1: ସେମାନଙ୍କୁ ଦେଖି
2: ହଁ ଗୋରୁ ମନକେ ଡାକା ଦେତେ ଆନ୍ବୁ।
0: ପେଟ ପାଇଁ ସତରେ ମଣିଷ କ୍ଷତି ଯୁଦ୍ଧ ନ କରେ, ନହେଲେ 70 ବର୍ଷର ଶ୍ୱାସ ରୋଗୀ ପୁରା ଖିଲ ପୁଣି 400 ମାଇଲ ବାଟ ଚାଲିବାର ସାହସ କରନ୍ତୁ କେମିତି? 100 ମାଇଲ ରାସ୍ତା ଅନବରତ ଭାବେ ଚାଲିଥାଏ ଗୁରୁ, ଆଉ ତା ପାଦ ସହ ତାଳ ଦେଇ ମଣିଷ। ଏମାନଙ୍କ ପାଖରେ ଯଦି ପଇସା ଥାନ୍ତା, ଏମାନେ କଣ ଗୁରୁମାନଙ୍କୁ ଟ୍ରକରେ ଲଗେ ଆଣିପାରିନଥାନ୍ତି? ସେଦିନ ଖିଲ ଡୋଗରା ସାଙ୍ଗରେ କଥାବାର୍ତ୍ତା କରୁବରୁ ମୁଁ ହଠାତ୍ ଅନୁଭବ କଲି ଯେ ମୁଁ ଆସ୍ତେ ଆସ୍ତେ ରୂପାନ୍ତରିତ ହୋଇଯାଉଛି ଖିଲ ଡୋଗରାରେ, ଏବଂ ଅଡ଼େଇ ଅଡ଼େଇ ଚାଲିଛି ଗୁରୁ ପଲକ ଖିଲ ଡୋଗରା ଖିଲ ଡୋଗରା ଖିଲ ଡୋଗରା।
3: ବୁଝବାକେ ନାଇଁ କାଇଁ ନାଇଁ, ଇ ବାଟ ବୋଲେ ସି ବାଟେ
4: ତୁମର ଭାଇ ଗଲେ ମୁଁ ଗୋଟେ ଲୋକ କେମିତି ତେରେ ପଚେଇବି ପଡ଼ିଯିବ କାଣାଟା କି କେମିତି ହେଲେ ରୁଆରେ ଖିଲ
5: ହ ବାବୁ, ଏ ବାବୁ ଆ କାହିଁକି ହ ତୁଇ ମିଶା ଗାଈ ଗୋରୁ ଚାଲୁଛନ୍ତି ବୋଇଲେ ତାଙ୍କ ମନର ସାଙ୍ଗରେ ଏଇ ଲୋକ ମିଶା ଚାଲୁଥିବାର ରେ ବାବୁ, ଗୋଡ଼ ଜାଗ ତ ଚାଲି ଚାଲିକିରି ଅପରାବଳ କଥା, ଇ ବାଟ ଅନ୍ଧାର ଚାପି ଆଇଲାଣି, ଡୁର୍କା ଡୁର୍କି ବାହାରିଲେ ବଡ ଅବସ୍ଥା ହେଇଯିବାକୁ ହବ ରେ ବାବୁ। ଏ ମଙ୍ଗଳା
6: ବାଟର ଗାଈ ଗୋରୁ ମନକୁ ଆମକୁ ସମ୍ମାନ ଗାହି ଯାଇଛି
7: ହଲି ମନେ ହେଲେ ଦାଦି
3: ବେଳକୁ ମତେ କେତେ ପଡ଼ିଲା?
7: ହଁ ପଚାରୁଛୁ ମତେ କି
3: ତୋତେ ନାଇଁ ହ ସେ କିଲୋ ଡଗରାକୁ କେତେ ପଡ଼ିଲା କିଲୋ?
5: କେତେ ପଡ଼ିଲା ବୋଲି ସେ କଥା ଜାଗା କି କହିବୁ ରେ ବାବୁ, ବର୍ଷକୁ 5 ଥର ଲେଖା ଗଲେ ମିଶା ଏ ଜାଲାରି ମୁଣେ ତ ବଡ଼ ଅବସ୍ଥା କରି ପକଉଛି ରେ ବାବୁ।
3: ଅବସ୍ଥା କି ମୁଁ

0: ପାଞ୍ଚ କରି ପକଉଛନ୍ତି ଦେଖୁନୁ
1: ପର ବର୍ଷ
0: ମୁଇଁ ବୋଇଲେ କେମିତି ପୁରୁଣା ଗାଈ ଗୋରୁ ବ୍ୟବହାର ମତେ ଚାରି ରାନ୍ଧ କରୁଛି ବୋଲିକିରି ଡକରି ଗାଈକି ଜାଲାରି ମନେ ଛପେଇ ଦେବାର ନାଇଁ ଦୁଇ ମିଶା ସାଙ୍ଗରେ ଆଇଥିଲୁ ପରା ଅମା ନାଇଁ ତ
2: ମୁଇଁ ନାଇଁ ରେ ଶୁକ୍ରା ଆର କିଏ ଯାଇଥିବ ମୁଇଁ ପର ବର୍ଷ ଗୋଟେ ଥର ମିଶା ଯାଇ ନାଇଁ ତ
3: ବାବୁ
0: ମାର୍ଗୁଲ ହାଟରୁ କାଶବାଟା ମୁଲି ଆଇଛି ଯେ ମଇଲ କେ ଦୁଇ ମଇଲ କେ ବସିଲେ ଆହୁରି ଉଠି ନାଇଁ
2: ତୁଇ ତ ବୁଢା ଭେଣ୍ଡିଆ ପିଲାମାନେ ସେମାନଙ୍କୁ ବ୍ୟବହାର କରିବାକୁ ପଠାଇଲେ
0: ପିଲାମାନେ ବ୍ୟବହାର କରୁଥିଲେ ମୁଇଁ ଆଉ କିଏ ଅଦ୍ୱାନ ଅବସ୍ଥା କରୁଥା ରେ ବାବୁ ଯାହାର ବାଟରେ ସେ ଗୋଟେ ଗୋଟେ ମାଇକିନା ଆଣିଲେ ଯାହାର ବାଟରେ ସେ ଭିନ୍ନ ହେଇକିରି ବାହାରିଗଲେ ସେଇକିନି ଗାଈ ବୁଢା କାଳକୁ ଏତେ ଘର ଘର ପଡୁଛି ତୋତେ ତ ଗୁଡ ହାତ ଚୋଳ ନାଇଁ ଇ ବାଟେ ଅପରା ଭଳି ଫୁଣ୍ଡା ଟେକୁଛି ତାହିଁରେ ଆହୁରି ବ୍ୟବହାର କରିକିରି ଡାବୁ କମେଇବ ସବୁ ଡାପରା ଲାଗିଛି ରେ ବାବୁ ସବୁ ତମକୁ ଡାପରା ଲାଗିଛି ଲୋକ ମରୁଥିଲେ ମିଶା ତମକୁ ଟାପରା
2: ସବୁଥର ଗଲା ବେଳକୁ ବିଜୟନଗର ବାସରେ କେଡ଼େ ସୁନ୍ଦର ବସିକି ବାହାରି ଯାଉଛୁ ଆଉ ଆଇଲା ବେଳକୁ ସାଲୁଡ଼ ଘାଟି ଚକିଲା ବେଳକୁ ତୋର ଟକର ବାଇକ
1: ତିନିଶହ ମାଇଲ ବାଟକୁ ଇ ଡକରା ଏଇଠି ବସ ସେଠି ବସ ହବାକୁ
0: ରାଜମହାଟରୁ ବଳଦ ବଳ ଧରି ଆଇଲା ବେଳେ ଚୁକି ଘାଟରେ ଲାରି ଗୁଟେ ଗୋଟେ ବଳଦ ଚଲେଇ ଦେବାର
4: ତମକୁ ବାପା ରୋଡ ପୁରା ଲାଗିଛି ନେଇ ମଝିରେ ଗୋରୁ ଖୋଜୁଛ କି ତମକୁ ବୁଦ୍ଧି ନାହିଁ କି ଗୋରୁ ମିଶା ବୁଦ୍ଧି ନାହିଁ ତମେ ମିଶା ଗୋଟେ ଗୋଟେ ଗୋରୁ କିରା ଦେଖା
0: ବୁଝିଲ କି ଏବେକୁ ତିନି ଦିନ ଚାଲି ଚାଲି ସମାନ ମାଟି ଯାକ ଫୁଟିଗଲାଣି ଏହି ବାଟେ ଫୁଣ୍ଡା ଟିକେ ଦଉଛି ଯେ ସମାନ ମରିଗଲା ପରା ଲାଗୁଛି ସଞ୍ଜ ମିଶା ହେଲାଣି
2: ପିଲାମାନଙ୍କୁ ତ ଭେଣ୍ଡିଆ କଲି ମାଇଣା ଆଣିଥିଲି ଏବେ ସେମାନେ ତୋର କଥା ବୁଝିଲେ କିସ ହେଲା
0: ବାଛି ପିଲା ବଡ ହେଇଗଲେ ଆଉ ତାର ବାପାକୁ ଚିନ୍ତି ମାଆକୁ ଚିନ୍ତି ରେ ବାବୁ ସେଇରକମ ଏକା ଇ ପେଟର ଗିନି ଏକା ଏତିକି ନାଟ ନହେଲେ ଏବେ ଦୁଇଶହ ମଇଲି ବାଟ ଚାଲିକିରି ଯିବାକୁ ମତେ ବପୁ ଅଛି କିରେ ବାବୁ
5: ତୋର ମାଇଣା ତ ଖଣ୍ଠାଙ୍ଗିଡ଼ି ଅଛି ସିଏ କୁଲିଭୂତି କଲେ ହେଟା ନାଇଁ ପିଲା
0: ମାଇଣା ନାଇଁ ପିଲା ନାଇଁ କିଛି ନାହିଁ
6: ମାଇଣାକୁ କିସ ହେଲା ତ
0: କିସ କଥା ଛାଡ଼ ଛାଡ଼ ସେ ରାଜା କହିଲି ଏ ଲୋକ ଗୁଲା ଛାଡ଼ ସେ କଥା ଦେବ ଗଲା ବେଲେ ମାଇଣା ଆଣିବା ବାଟେ ଜଲା ବାନ୍ଧିବା ବାଟେ ଗଲା ରେ ବାବୁ

0: ଜୁହାର ମାସାତ
1: ଜୁହାର ଜୁହାର ସବୁ ଲୋକ ଖିଲ ଡକରା ମଙ୍ଗଳା ଶୁଭ୍ରା ସବୁ ଲୋକ ଆଇଛ କି
2: ଗୋରୁ ଭିଣିବାକୁ ଯାଇଥିଲୁ ଇ ପିଲା ବୁହାରି ଅଛି ତାଙ୍କର ଆଗରେ କିସ୍ତି ବିବାହ ହେଲା ପରେ ଆଗ ପାଣି ରଖି ହଉଛୁ ଧନୁର୍ଜୟ
0: ତା ଗୋଟେ ଶ୍ରଦ୍ଧା ତ କି କେମିତି ମାସାତ
3: ଶ୍ରଦ୍ଧା ବୋଇଲେ ମିଶା ଏଇଟା ଗୋଟେ ଡାବୁ ସରିବାର କି ନା ମାସାତ
0: କହିବି ସବୁ କହିବି ତନ୍ଦ୍ରା ପଡ଼ ତମେ ସବୁଦିନର ଲୋକ ମାସକୁ ଦୁଇ ମାସକୁ ତମ ମନ ସଙ୍ଗେ ଭେଟଘାଟ ହଉଛି ତମକୁ ନ କହିଲେ ଆରିଖା କହିବି ତ
2: ତମେ ଗୋଟେ ମହା କିମାକା ଲୋକ ଗା ଯାହାର କଥା ତାକୁ ନଡ଼ାରେ ବାବୁ ବୁଝିଲୁ କି ଯାହାର କଥା ସିଏ ବୁଝୁଛି ତମକୁ ତ ସବୁ ଟାପରା ଆଗା
4: ହେଲେ ତମର ବିବାହ ସରିକିରି ଏଇଟା କେତେ ବର୍ଷ ପୁରିଲା
0: ବିବାହ ସରିକରି 29 ପୁରିଲା
4: ହେଲେ ଏଇ ପାଣି ରୋକାନି କେମିତି ତ
0: ଏଠି ଶୁଣ ମୁଇଁ ତ ଭେଣ୍ଡିଆ ବେଳେ ମାଇଙ୍ଗିଣାକୁ ଉଦିଣି ଆଣିଥିଲି ହେଲେ ଚଲ ବାନ୍ଧୁ ବାନ୍ଧୁ ସେଇବେଳେ ଟଗର ଭାଇ ଛାଡ଼ିଗଲା ସେତେବେଳେ ଏଟା ବୁଥିଲେ ତ ପାଣି ରଖି ହବ ଏମିତି ଯେବେ ଗୋଟେ ପାଣି ରଖି ହବା ବୁଲୁ ବୁଲୁ କେବେ ମିଶାଡ଼ାକୁ ମିଳିବାର ନାହିଁ
4: ହେଲେ
0: ହେଲେ ଆହୁରି କିସ ଜୀବନରେ ଗୋଟେ ଥର ମିଶା ପାଣି ରଖେ ନହେଲେ କି ଲାଭ

0: ବେଳେ ଗୋଟେ ତିନି ଘଣ୍ଟକୁ ଜିତି ଯାଇଥିବ ପୁରା ପୁଢ ମିଶା ଦେଖନି କେମିତି ଏଠି ବସିଦେଲା
1: ପିଲାମଣି ବସିଦେଲା ରେ
2: ତାର ଦାଦି ମିଶା ଉଠିକିରି ଦବିଡିବ
0: ବାବୁ ମନେ ଟିକେ ଧୀରେ ଚାଲୁ ବାବୁ ମନେ ଡକରା ବହି ସବୁ ତୁମ ସାଙ୍ଗେ ଦବେଇ ଦେଲେ ସମାନ ତେଲୁଗୁ ଦେଶର ଗାଈ ଗୋରୁ ମାନଙ୍କୁ ଆମର କଥା ଶିଖିବାକୁ ଛଅ ସାତ ହାଟ ପରା ଲାଗିବ
2: ମହାନ ଧନ୍ଦା ହେଇଯାଇଛି
1: ଗୋରୁ ମନୁ ପାଲି କ୍ଷେତ ରେ ବାବୁ ମନେ
2: ଜାତି ଗାଈ ମାନେ ଲଜିକିରି ନେଉଛନ୍ତି ଏ ଲୋକ ହିନ୍ଦି ହିନ୍ଦିକିରି କେନ୍ଦ୍ରିକି
1: ତୁ ଇତର ଗାଈ ମାନଙ୍କୁ ହିନ୍ଦି ଲାଇନରେ ଆଠରୁ ଆଣିଲେ କି ସେ ଲାଖିଲ
0: ତୁମକୁ ସେ ଗୋଟା ପରା ରେ ବାବୁ ବୁଝିଲି ମୋତେ ଲାହାରରେ ଗୋରୁ ଆଣିବାକୁ ପକଉଥିଲେ ମୁଁ ଏ ତିନି ସମୟରେ ବାଟ ଚାଲିକି ଯାଉଥା ଟିକେ ତମକୁ କଥା କହିବାକୁ ଜଣା ଦେବାକୁ ସେଇକିନି ତମେ କଥା କହୁଛ
3: ରିସା କିଏ ପିନ୍ଧୁଛି ପଡ଼ୁଛୁ କିଲ
0: ରିସା କିଏ ପିନ୍ଧି ପଡ଼ିବି ରେ ବାବୁ କିଏ ପିନ୍ଧି ରିସା ପଡ଼ିବେ ଛାଡ଼ ଛାଡ଼ ଛାଡ଼
1: ବୁଢା ସାଙ୍ଗରେ ଲାଗନା ରେ ବାବୁ ତାକୁ ନାକ ଟିପରେ ରିସା ରିସା ହେଲେ ସରିବେ ଏଇଠି କାଶି କାଶି ବସିଦେଲେ ଆଉ ଉଠିବ ନାହିଁ

0: ହେଲେ ବୁଝିଲୁ ମଙ୍ଗଳା, ତମର କିଲୋ ଢକରା ପୁଣି ଆଜିକାଲି ଜବର ଡାବୁ ରଖିଛି।
1: ହଇରେ ହଇରେ ହଇରେ ବାବୁ, ବୁଝିଲୁ କି ତମକୁ ଗାଟୁଣ୍ଡ ଅଛି, ତୁମେ କହିବୁନି କି ଭିଡ଼ ବାବୁ।
2: ଓ
1: ଶୁଣ, ସେ ଡାଙ୍ଗରେ କହିଦେ।

0: ଚିଗୁଟ ହଳ ଉଠୁଛି ପାଞ୍ଚ ପଲା ହାବିକୁ ତ ସେଟା ମିଶା ମତେ ଜଣାରେ ଧର୍ମପୁର ସମୟ ବୁଝିଲ କି
1: ଝିକାଟ ହୋଲ ରେ ତୁଇ ମୁଇ ସିଏ ଆମର ପରା ଯେତିକି ଲୋକ ଅଛନ୍ତି ସବୁ ଗୋଟେ ପରାଗା ଆମର ପେଟକୁ ଖାଦିଥାତା କହିଲେ ଆମେ ଦୁଇଶହ ତିନିଶହ ମାଇଲ ବାଟ ଚାଲି ଚାଲି ଆଉଥାନ୍ତି ଯେ
2: ତୁଇ ମିଶା କେମିତି କଥା କହିଲୁ ସିନେ ମାର୍ଗଳ ଖିତ ଲାଗିବ ବାଟ ଚାଲି ଚାଲିକିରି ଗୁଡ଼ ଯାକ ଉପରଗଳ ବୁଠା ହେଲାଣି ତ ଗୋଟି କିଲୋ ଡଗରା ସାଙ୍ଗରେ ପାଙ୍ଗୁଳା ଝିକା ଟଣା ହେଲେ ବାଟ ସରିଯିବ ବୋଲି ଏମିତି ହଉଛନି ସେତିକି ମିଶିଲ
0: ହେଲେ ଯେତେ ଚାଲିଲେ ମିଶା ଏ ବାଟ ଛିଡ଼ିବାକୁ ନା ଏ କୋରାପୁଟ ଘାଟି ହେଲା ବେଳକୁ ଗୋଟେ ସମାନ ଭାଇ ଛାଡ଼ି ଯାଉଛି ପିଲା
3: ହେଲେ ଆଜି କୋଉଠି ଶୋଇବା ପିଲାମାନେ
4: ଓହୋ ଏ ଡ୍ରାଇଭର ମାନେ କିନ୍ତିରେ ବାବୁ ଏ ଘାଟିରେ ମିଶା ଗାଡି ଚଲଉଛନ୍ତି ଯେ ଗୋରୁ ମାନେ ସାଇଡ୍ରେ ନଥିଲେ ସେଠି ନାହିଁ ଏଇଟା ମାନେ
0: ପାଇଁ ତ ଗାଡି ମାନେ ପାଲଟି ମାରୁଛନ୍ତି ଉତ୍ପାତ ହେଲେ ସେମିତି ହେଲା ସାଲୁ ଘାଟରେ କାଲି ଗୋଟେ ଗାଡି ପାଲଟି ମାରୁଥିଲା ଦେଖିଲ ପୁରା ରେ
1: ବଚିଗଲା
4: ଘାଟି ତ ସରିଲା ଇ ବାଡ଼ିପୁର ଗାଁରେ ଶୋଇଦେବା କେମିତି
2: କାମ ଦେଖେ ତ ଆମର ପୁରୁଷୋତ୍ତର ଘର ପାଖରେ ସେ ଆମ ଗଛ ନାଇଁ କି ବା ଆଜି ରାତି ସେଠି ଶୋଇଦବା ଇଟା ଗୁରୁମାଇ ବସେଇଛନ୍ତି ପୁରା
4: ହରେ
3: ବା ମୁଁ ଶିଶୁଗଡ ରେ ବାନ୍ଧ ରେ ଏ ମଙ୍ଗଳା ସେ ଖୁଦ୍ରେ ବାନ୍ଧ ରେ ବାବୁ
0: ହେଲେ ଏଠି ଶୋଇବା କିରେ ପିଲାମାନେ ଏଠି ଶୋଇବା ବୋଲୁଛ କି କେମିତି
2: କିନ୍ତି ଗୁରୁମା ବସେଇଛ ହେଲେ ତୁମେ ଦେଖିଲେ ହେଲା କି ଏଇଟା ମୁଁ ସେଠି
3: ବାନ୍ଧବାନି
0: ତୋର ତାକୁ ଦେଖେ ମଙ୍ଗଳା ଆକୁ ତାକୁ କହି ଲାଗିଛୁ
1: ଯାଇକିରି
3: ଆସ

0: ସାତଟା ଛେଲି ଗୋଟେ ଦୋବଲା ଗାଁଜା ପାଞ୍ଚ ଏକ ମଦ ନହେଲେ ସବୁ ଖାଇଛି।
1: ଧୂପୁଣି ଖଣ୍ଡେ ପରା ପକାରେ

0: ପାଞ୍ଚ ଲୋକ ମୋର ଚୁଟି ହେଲେ ଡୁମା ହବାଟା ହେଇଥିବେ ଏକା କେମିତି ଶୋଇବାର ଇଏ ହେଲେ
1: ଚିଭୁତ ପ୍ରେତ ବୋଲି ଆଡ଼ ବୁଝିଲୁ କିରେ ବାବୁ ସେଟା ମାନେ କିଛି ନାହିଁ କିଛି ନାହିଁ ସେଯାକ ମୋର ବାଳ ପାଚିଗଲା ସିନା ମୁଇଁ କେବେ ସେ ଡୁମା କି ଭୂତ କି ପେଟ କି କିଛି ଦେଖେ ନାହିଁ ଖୁଠା କାହିଁକି ସେଟା ଟୁକ
2: ମୁଇଁ ତ ଆଖିରେ ଦେଖିଛି ଭୂତ ଗୋଟେ ଦିନ ଅନ୍ଧାରରେ ଗଲାବେଳୁ ଶୁଗୁଡ଼ା ଖେଳିକିରି ଗୋଟେ ଲୋକ ଯାଉଛି ମୁଇଁ ଚାଲୁଛି ଡାକରେ କରୁଛି ହେଲେ ମୁଇଁ ସତେ ଲୋକ ପରାରେ ବାବୁ ବୋଲିକିରି ପାଖକୁ ଯାଇକରି ଦେଖିଲା ବେଳକୁ ସେଠି କିଏ ମିଳେ ନାହିଁ
1: ସେଟା ମନର ବିକାର ରେ ବାବୁ ବୁଝିଲୁ କି ସେଟା ମନର ବିକାର ହେଲେ ଆସ ବେଗି ବେଗି ଆସନି ଖାଦ୍ୟ ଖାଇକିରି ଆସ ବେଗି ଶୋଇବା ବୁଝିଲ କି
0: ତୋତେ କହିଲେ ତୁ ମାନିବୁ ଇଏ
1: ହେଲେ ବାବୁ
3: ଠାକୁର ବାବୁ ଦେହଟା

0: ଏବେ ଲକ୍ଷ୍ମୀ ମାନେ ସକାଳୁ ମାଜିବା ଥାଏ ଏବେ ଶୁଣ ପାଳ ପୁଞ୍ଜେ ପୁଞ୍ଜେ ପାଳ ପୁଞ୍ଜେ ପୁଞ୍ଜେ ପକେଇ ଦିଅ ସେ ଗୋରୁମାନେ ମଝିରେ ଥାଆନ୍ତୁ ତାଙ୍କର ଚାରି ବାଟେ ଆମେ ଶୋଇଦେବା ବାଟ ଚାଲି ଚାଲି ମାରାଣ କି ହେଲା ଲାଗୁଛି ରେ ବାବୁ ଶୋଇଲେ ମଲ୍ଲା ପରା ଶୋଇଦେବାକୁ ହବ ଚୋର ମୁନ୍ଗରେ ବିଶ୍ୱାସ ନାହିଁ ଯେ
1: ଗାଁର ପାଞ୍ଚଟା ଲୋକ ବେଳେ ମରୁଛନ୍ତି ଡୁମା ମନ ରାତିରେ ଶୋଇଦେବେ ଇଏ
0: ପିରିପକରେ ଡକରା ବଡ଼ ଉର୍ଦ୍ଧ୍ୱ ହେଇଯାଉଛି।

0: 그 아이는 소리 어른 잡히고
1: 끼어 놓아달라 이거 다 뭐야 이들아 바보 ମୋର ତ ବ୍ୟବହାରରୁ ଯୋଉଟା ମିଳୁଛି ମିଳୁଛି ବୋଲି କିନା ମାଇକିନା ମନ ତ କୁଲି ଭୁତି ଯାଉଛନ୍ତି ଟୁକିମାନେ ଧାଙ୍ଗିଡ଼ି ହେଇଯାଇଛି ନାଇଁ କି ଗୋଟକୁ ତ ଦେଲି ଦୌଡ଼ା ଗାଁରେ
0: କେତେ ଦେଲେ
1: ଟିକେ ସୁନ୍ଦରୀଟା ତ 3000 ଦେଲେ ହଁ ସେ ସାନ ଟୁକି ମିଶା କା ଗଲା ପରା ତାକୁ ସେ ଡଙ୍ଗର ବଜାର ଗୋଟେ ଧାଙ୍ଗଡ଼ା ଝିକି ନେଲା ନାଇଁ କି ଏବେ ଗଲେ ତ ସେ ବିଷୟରେ ଗାଁରେ ପଚାରି ପଶାଇବାକୁ ଲାଗିଛି ମୁଇଁ ଯେତିକି ମାଗିବି ସେତିକି ନ ଦେଲେ ମୋର ଚୁକି କିଛି କିଣିବି ଯେ
2: ତୋର ଚୁକି ଗାଈକି ବାତି ଯେ ପଘା ପକେଇ କିଛି କିଣିବି ମଙ୍ଗଳା ସେ ମନ କରିକିରି ଯାଇଛି ସେଠି ଥିଲେ ତୋତେ କିଛି ହେଲା ହ ସେଠି ଥାଉ
1: ତୁଇ ସେ ଧର୍ମ କଥା ଯା କଣ ଆଣିବ ମୋର ମନ ମୋର ଚୁକି ମୁଁ ଯେମିତି କଲେ କରିବି
2: କରେ ହ ବାବୁ କରେ ହ ବାବୁ ତୁ କରେ ବୁଝିଲେ ମୁଁ ତୋତେ ମନା କଲି କି ଆଉ ଚାଲିବି ବୋଇଲେ ମିଶା ବୋପୁ ଖେଟୁ ନାହିଁ ହ କିଲ
0: ଆଜି ରାତିରେ ପଡ଼ିଲେ ରୋଷେଇ ପଡ଼ିବ
2: ଇବା ରାତିରେ ଚୁରମାନଙ୍କୁ ଟିକେ ଡରରେ ବାବୁ ବାଟରେ ରାତିରେ ଚାଲିଲେ ମିଶା ଆମର ଗୋରୁମାନଙ୍କୁ ଜୁରି ନେଲେ ସରି ଆମର ଫାତିଆ ବୁଝିବ ରେ ବାବୁ ଆଜି ରାତି ଆଉ ରାଣବାଡ଼ କରିବା ନାହିଁ ରାଣ ପୁଣି ଚାଲିଦେବା ଏଇ ସକାଳ ପାଇଲେ କାପି ଗୁଡ଼ୁ ଗୁଡ଼େ ଆହୁରି ପାକୁଡ଼ି ଯୋଡ଼େଲେ ହୋଟେଲରୁ ଖାଇକିରି ବାଟ ଚାଲିବା
1: ବାବୁ ଆର୍ଥିକ ଶିବିର ନବା ହ ଏଠି ବନ୍ଧୁ
2: ହେଲେ ସିଏ ଆମ ଗଛରେ ବାନ୍ଧରେ ବାବୁ
1: ମଙ୍ଗଳା ତୁଇ ଆଣରେ ବାବୁ ତୋର ପଡ଼ ଶିବ
2: ଖେଦି କିଏ ଉଠିଲୁ କଥ କିଏ ଯଦି ଶୁଣ ଦେଖିକିରି ଆଇବା କିଏ ରହିବ ହ ନାଇଁ ତ
0: ଥାଉଛି ତମେ ଯାଇକିରି ଆସ ଇ ଲାଗା ଜାତି ବୋଲେ ମତେ ବଡ ଡର
1: ମୁଇଁ ମିଶା ଏଠି କାତରେ ବି ହଁ ମତେ ମିଶା
2: ହେଲେ
1: ଭଲ ଲାଗେ ନାହିଁ
2: ତମେ ଟିକେ ପିଲାମାନେ ଇଉଁ ଧରକୁ ଆଖିକୁ କିଛି ଖୁସି ନାହିଁ
1: ଜବର ଖାଲ ଗୁଟେ ଏଇଠି ଅଛି ଦେଖାଶି ଭିତରେ ପଡ଼ିଯିବୁ
3: ମୁଣ୍ଡରେ ଜାତି ଲେଖା ହେଇଛି କିଅ ମତେ ଜଣା ଜାତି ବୋଇଲେ ଗୋଟେ ଜାତି ମୁଣୁଷ ଜାତି ମୋର ଜାତି କୋଉ ବାଟେ ଯାଇଛି ଯେ ଏବେ ତମମାନେ କହିଲା ରକମର ବିଧି ବିଧାନ କଲେ ସେଟା ଆହୁରି ମୋ ପାଖକୁ ଭାରି ଆଇବ
4: ହେଟି ପୁତୁରା ତୁଇ ଆହୁରି ଜବର ଫଡ଼ଫଡ଼ ହେନା ମୁଇଁ ଭାତ ନାୟକ ମୁଇଁ ଜାତି କରିବା ଲୋକ ମୁଇଁ କହିଲା ପରା ଦଶ ମୁଣ୍ଡ ଛେଳି ଦଶ ପୁଟି ଚାଉଳ ଆହୁରି ଯେତିକି ଜିନିଷ ଭୁଜିକି ଲୁଡ଼ା ସେତିକି ଦେଇକିରି ଭୁଜି ଭାତ କରିକିରି ଜାତି ଲୋକମାନଙ୍କୁ ଖୁଆଇଲେ ତତେ ଜାତିରେ ମିଶେଇବୁ ନହେଲେ ତତେ ନିଆଁ ପାଣି ବନ୍ଦ ତୁଇ ଗାଁରେ କିନ୍ତୁ ରହିବୁ ଆମେ ଦେଖିବୁ ନାହିଁ କି
3: ତମେ ମାଉସ ଖାଇବାକୁ ମନ କଲେ ଲୋକକୁ ଜାତିରୁ କାଢୁଛ ଏଇଟା ଜାତି କରିବାଟା ନାହିଁ ଇଟା ମାଉସ ଖାଇବା ଚାଲା କି

0: ମୁଇଁ ସବୁ ଦେଖିଲି ଆଉ ଶୁଣିଲି ପିଲା, ହେଲେ ଏବେ ରାତି ରାତି କୁଆଡ଼େ ଯିବୁ? ତ
1: ବାହାରି ଯିବି କୁଆଡ଼େ ହେଲେ, ମାତ୍ର ଅନ୍ୟ ମୁଁ ସମ୍ଭାଳି ପାରିବି ନାହିଁ।

0: ଗୋଟେ କରମ ଫେରିଗଲା, ଆଉ ଗୋଟେ ବାଟରେ ବୁଦରା ଫେରିଗଲା, ଆମେ ମିଶା ଆମର ବାଟରେ ଭାଜି ବାଟଲା।
1: ପଛକୁ ଫେରି ଚାହିଁଲା ବେଳକୁ ଚିଲ ଡକରା ଚାଲିଛି ଗୁରୁ ପଲକୁ ନେଇ। ଅସହାୟ କ୍ଷୀର ଡକରା, ଆଗରୁ ଏମିତି ଚାଲୁଥିଲା, ଏବେ ବି ଚାଲୁଛି, ଏମିତି ଚାଲୁଥିବ ଅନନ୍ତ କାଳ ଯାଏ।
2: ଏତେବେଳେ ଯାଏଁ ଶୁଣୁଥିଲେ ନାଟକ ଗୋରୁ, ରଚନା ଏବଂ ପ୍ରଯୋଜନା କରିଥିଲେ ଅଶୋକ କୁମାର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ମଣିଷ ହେଉ ବା ଗୃହପାଳିତ ପଶୁପକ୍ଷୀଙ୍କୁ ରାସ୍ତା ଉପରେ ଏଣେ ତେଣେ ବୁଲିବାକୁ ଛାଡ଼ନ୍ତୁ ନାହିଁ। ଆପଣଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ଜୀବନ ରକ୍ଷା।
1: ଯାତ୍ରା ପଥ ସଜ ହେଲା, ଅନ୍ଧାର ବି ଘୁଞ୍ଚି ଗଲା, ଯାନବାହନରେ ବସି ଜଗତ ଚଞ୍ଚଳ ହେଲା।

0: ଆପଣ ITI ପ୍ଲସ୍ ଟୁ ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣିଛନ୍ତି ୱାଣ୍ଟେଡ୍ ଚଳଚ୍ଚିତ୍ରର ଗୀତ ଶିଳ୍ପୀ ହେଲେ ୱାଜିଦ୍ ଏବଂ ଅମ୍ରିତା କକ୍। ଗୀତ ରଚନା କରିଛନ୍ତି ଜେଲି ଶେରୱାନୀ, ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ କ୍ରିସ୍3 ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ସମୀର ଅଞ୍ଜାନ, ସଙ୍ଗୀତ ପରିଚାଳନା ରାଜେଶ ରୋଶନ।

ଶ୍ରୋତାମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଢିସ୍କ୍ୟାଓ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ପଲକ ମୁଚଲ। ଗୀତ ରଚନା କରିଛନ୍ତି ସନମଜିତ ତଲୱାର, ସଙ୍ଗୀତ ପରିଚାଳନା ପାଲାସ ମୁଚଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ସମୟ ଦିନ 12:30। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ନିଜସ୍ୱ ଗୀତ ରଚନା ଓ ସଙ୍ଗୀତ ପରିଚାଳନାରେ ପ୍ରଥମେ ଶିଳ୍ପୀ ହେଲେ ରିଷଭ ପ୍ରତୀକ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଭିଜିତ ତ୍ରିପାଠୀ ଏବଂ ଶୁଭଶ୍ରୀ ତ୍ରିପାଠୀ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ମୁନମୁନ ପାଣିଗ୍ରାହୀ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବିରଜ ରଥ। ଗୀତ ରଚନା କରିଛନ୍ତି ରାକେଶ ଦାସ। ସଙ୍ଗୀତ ପରିଚାଳନା ନାଗାର୍ଜୁନ।

ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ସୁଗମ ସଙ୍ଗୀତରେ ନିଜସ୍ୱ ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ସନ୍ଦୀପ ରଞ୍ଜନ ପଣ୍ଡା।

ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ତପୁ ମିଶ୍ର ଏବଂ ଦୀପଶିଖା। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତ ପରିଚାଳନା ତପୁ ମିଶ୍ର।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅସୀମା ପଣ୍ଡା ଏବଂ କୁଲଦୀପ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ତପୁ ନାୟକ, ସଙ୍ଗୀତ ପରିଚାଳନା ଅସତ ନିଜାମ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଶୁଣିଛନ୍ତି ଗୀତ। ଏଥର ଶିଳ୍ପୀ ହେଲେ ସୋନାଲି ରାଥୋଡ। ଗୀତ ରଚନା କରିଛନ୍ତି ପରବିନ ସାଗିର, ସଙ୍ଗୀତ ପରିଚାଳନା ରୂପକୁମାର ରାଥୋଡ।

0: ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଶୁଣିଲେ ଗୀତ। ଆଜି ପାଇଁ ଶିଳ୍ପୀ ଥିଲେ ପଙ୍କଜ ଉଦାସ ଏବଂ ସୋନାଲି ରାଥୋଡ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଆମ୍ବ ଚାଷ ସମ୍ପର୍କରେ। ଓଡ଼ିଶାର ଫଳ ଚାଷମାନଙ୍କ ମଧ୍ୟରେ ଆମ୍ବ ଫଳ ଏକ ଲାଭଦାୟକ ଚାଷ। ଆମ ରାଜ୍ୟ ଓଡ଼ିଶାରେ ଫଳ ଚାଷ ହେଉଥିବାର ସମୁଦାୟ ଜମିର ଅର୍ଦ୍ଧେକ ଭାଗରେ କେବଳ ଆମ୍ବ ଚାଷ କରାଯାଏ। ଆମ୍ବ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଏହା ଏକ ସୁସ୍ୱାଦୁ ଫଳ ଅଟେ। ସମସ୍ତ ଫଳମାନଙ୍କରେ ଆମ୍ବକୁ ରାଜା ବୋଲି କୁହାଯାଏ। ଆମ୍ବ ମୁଖ୍ୟତଃ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳ। ସମଶୀତୋଷ୍ଣ ଜଳବାୟୁ ଅଞ୍ଚଳରେ ମଧ୍ୟ ଆମେ ଏହାକୁ ଚାଷ କରିପାରିବା। ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଆମ୍ବ ଚାଷ ସହଜରେ କରାଯାଇପାରିବ। 75°C-90° ଫାରେନହିଟ୍ ତାପମାତ୍ରା ଆମ୍ବ ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ଆମ୍ବ ଗୋଟିଏ ବଡ଼ ଗଛ ହୋଇଥିବାରୁ ଏହାର ଚେର ମାଟିର ଖୁବ୍ ତଳକୁ ଯାଇଥାଏ। ତେଣୁ ଆମ୍ବ ଚାଷ ପାଇଁ ଗଭୀର ନିଗିଡ଼ା ଜମି ଦରକାର ହୋଇଥାଏ। ଲାଲ ମୃତ୍ତିକା ଆମ୍ବ ଚାଷ ପାଇଁ ସବୁଠାରୁ ଉତ୍କୃଷ୍ଟ ଅଟେ। ତଥାପି ଓଡ଼ିଶାର ସବୁ ପ୍ରକାର ମୃତ୍ତିକାରେ ଆମ୍ବ ଚାଷ କରାଯାଇପାରିବ, କିନ୍ତୁ ଆମ୍ବର ଉତ୍ପାଦନ ଏହାର ମୃତ୍ତିକା ଓ ଜଳବାୟୁ ଉପରେ ନିର୍ଭର କରେ। ନଦୀକୂଳ ଗହିରିଆ ଦୋରସା ପଟୁମାଟି କିମ୍ବା ବାଲିଆ ଦୋରସା ମାଟିରେ ଆମ୍ବ ଚାଷ ବେଶ୍ ଭଲ ହୋଇପାରିବ। ଆମ୍ବର ବିଭିନ୍ନ କିସମଗୁଡ଼ିକ ରହିଛି, ସେଗୁଡ଼ିକ ହେଲା ସହଳ କିସମ, ମଝିଆଳି କିସମ ଓ ବିଳମ୍ବ କିସମ। ସହଳ କିସମଗୁଡ଼ିକ ମଧ୍ୟରେ ରହିଛି ବମ୍ବେ ଗ୍ରୀନ୍, ବମ୍ବେ ୟେଲୋ, ସୁବର୍ଣ୍ଣରେଖା ଏବଂ ଗୁଲାବ ଖାସ୍। ସେହିଭଳି ମଝିଆଳି କିସମରେ ରହିଛି ବାଇଗଣ ପଲ୍ଲୀ, ଲଙ୍ଗଡ଼ା, ଦଶେରୀ ଏବଂ ବିଳମ୍ବ କିସମରେ ରହିଛି ଲାଟ ସୁନ୍ଦରୀ, ସିନ୍ଦୁରମୁଣ୍ଡି, ତୋଟାପୁରୀ, ନୀଲମ, ଅମ୍ରପଲ୍ଲୀ, ନିରଞ୍ଜନ, ଜାହାଙ୍ଗୀରି ଓ ମଲ୍ଲିକା। ଆମ୍ବର ବଂଶବିସ୍ତାର ମଞ୍ଜିରୁ ଓ କଲମୀ ଚାରା ଦ୍ୱାରା ହୋଇଥାଏ। ଟାଙ୍କୁଆରୁ ହୋଇଥିବା ଗଛ ଯଥେଷ୍ଟ ଫଳ ଦେଉନଥିବାରୁ ଆମ୍ବ ବଗିଚାମାନଙ୍କରେ କଲମୀକରଣ ପ୍ରକ୍ରିୟାରେ ନୂଆ ଆମ୍ବ ଗଛ ଲଗାଯାଏ। ଚାରା ଗଛ ପେନ୍ସିଲ୍ ମୋଟା ହୋଇଗଲେ ତାକୁ ନେଇ ମା ଗଛର ଡାଳ ସହିତ ଯୋଡ଼ି ଦିଆଯାଏ। କଲମୀକରଣ କରିବାର ମଧ୍ୟ ବିଭିନ୍ନ ଉପାୟ ରହିଛି, ସେଗୁଡ଼ିକ ହେଲା ଟାଙ୍କୁଆ କଲମୀ, ପାର୍ଶ୍ୱ କଲମୀ ଏବଂ କଅଁଳି ଡାଳ କଲମୀ। ଆମ୍ବ ଚାରା ଲଗାଇବା ପାଇଁ 8-10 meter ଓ ଶଙ୍କର ଜାତୀୟ ଆମ୍ବ ପାଇଁ 5-6 meter ବ୍ୟବଧାନରେ 1 meter ଗୋଲେଇ ଓ 1 meter ଗଭୀର ଖାଲ ଖୋଳିବା ଓ ଖାଲକୁ 15-20 days ପର୍ଯ୍ୟନ୍ତ ଖରା ବାଜିବାକୁ ଦେବା। ତାପରେ ସେଥିରେ 5 tokai କମ୍ପୋଷ୍ଟ ବା ସଢ଼ା ଗୋବର ଖତ ସହ 2 kg ସୁପର ଫସ୍ଫେଟ୍ ସହ 500 gram କ୍ୟାଲସିୟମ ଆମୋନିୟମ

0: ନାଇଟ୍ରେଟ୍ ବା 250 ଗ୍ରାମ ୟୁରିଆକୁ ମିଶାଇ ପ୍ରୟୋଗ କରିବା। ସାରକୁ ମାଟିରେ ମିଶାଇ ସାରିବା ପରେ ଗାତ ପିଛା 100 ଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ଗାତରେ ଓ ମାଟି ଉପରେ ଦେଇ ପ୍ରଥମ ମାଟିକୁ ତଳେ ଓ ତଳ ମାଟିକୁ ଉପରେ ଦେଇ ଗାତ ଭର୍ତ୍ତି କରିଦେବା। ଆମ୍ବ ଗଛ ଲଗାଇବାର ପ୍ରଥମ ଓ ଦ୍ୱିତୀୟ ବର୍ଷକୁ ଛାଡ଼ିଦେଲେ ଆମ୍ବ ଗଛରେ ଆଉ ଜଳସେଚନର ଆବଶ୍ୟକ ପଡ଼େ ନାହିଁ। ବିଭିନ୍ନ ରୋଗପୋକ ମଧ୍ୟରୁ ଆମ୍ବର ଧଳା ଯୌପୋକ ଶୀତଦିନେ ଲାଗିଥାଏ। ଯୌପୋକଗୁଡ଼ିକ ଆମ୍ବ ଗଛର ପତ୍ରକୁ ଧୀରେ ଧୀରେ ନଷ୍ଟ କରିଦିଅନ୍ତି। ଏହି ରୋଗର ନିରାକରଣ ପାଇଁ 250 ଗ୍ରାମ କ୍ଲୋରୋପାଇରଫସ୍ ବା ସେଭିଡଲ୍କୁ ଗଛ ମୂଳରେ ସିଞ୍ଚନ କରିବା। ଆମ୍ବ ଫଳରେ ମାଛି ମଧ୍ୟ ଆଉ ଏକ ସମସ୍ୟା। ମାଛି ଆମ୍ବର ବଉଳ ଓ କୋଷିକୁ ଧୀରେ ଧୀରେ ନଷ୍ଟ କରିଦିଏ। ଏମାନେ ଆମ୍ବ ବଉଳର ରସ ମଧ୍ୟ ଖାଇଯାଆନ୍ତି, ତେଣୁ ବଉଳ ଆଉ କୋଷି ନହୋଇ ଝଡ଼ିଯାଏ। ତେଣୁ ମାଛିର ନିରାକରଣ ନିମନ୍ତେ ମାଲାଥିଅନ୍ ଔଷଧକୁ ଆମ୍ବ ଗଛରେ ସ୍ପ୍ରେ କରିବା, ଯାହାଫଳରେ ଏହି ମାଛି ସମସ୍ୟାରୁ ଆମ୍ବ ଗଛ ଉପଶମ ପାଇବ। କଲମିକ ପ୍ରଣାଳୀରେ ଯେଉଁ ଆମ୍ବ ଗଛ ଲଗାଯାଇଥାଏ ତାହା ପ୍ରାୟ 100 ବର୍ଷରୁ ଅଧିକ ବଞ୍ଚିଥାଏ। ଗୋଟିଏ ଗଛରୁ ଚାଷୀ 1 ବର୍ଷ ମଧ୍ୟରେ 50 କିଲୋଗ୍ରାମରୁ 2 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଫଳ ପାଇପାରିବ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ସଙ୍ଗୀତର ବିଚିତ୍ର କାର୍ଯ୍ୟକ୍ରମ। ଆଜି ପ୍ରଥମେ ଶୁଣିବା ଭକ୍ତିଗୀତ। ପୁରାତନ ରଚନାରୁ ପ୍ରଥମେ ଶିଳ୍ପୀ ହେଲେ ଭିକାରୀ ଚରଣ ବଳ।

ଆପଣମାନେ ଶୁଣୁଛନ୍ତି ବିଚିତ୍ର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଆଧୁନିକ ଗୀତ। ଶିଳ୍ପୀ ହେଲେ ଗୀତା ଖୁଣ୍ଟିଆ, ଗୀତ ରଚନା କରିଛନ୍ତି ଶେଷାନନ୍ଦ ଦାସ କାନୁନଙ୍କ, ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି।

ଏଥର ଶୁଣନ୍ତୁ ଓଡ଼ିଶୀ ଗୀତ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ବାଳକୃଷ୍ଣ ଦାସ। ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ଅକ୍ଷୟ କୁମାର ମହାନ୍ତି। ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ।

ଆପଣମାନେ ଶୁଣୁଛନ୍ତି ବିଚିତ୍ର କାର୍ଯ୍ୟକ୍ରମ, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଶିବା ଏବଂ ନିବେଦିତା, ଗୀତ ରଚନା କରିଛନ୍ତି ସତ୍ୟରଞ୍ଜନ, ସଙ୍ଗୀତ ପରିଚାଳନା ବିକାଶ ଦାସ।

ଆପଣମାନେ ଶୁଣୁଛନ୍ତି ବିଚିତ୍ର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଓଡ଼ିଆ ଆଧୁନିକ ଗୀତ। ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି ଏବଂ ସାଥୀମାନେ। ଗୀତ ରଚନା କରିଛନ୍ତି ଶିବବ୍ରତ ଦାସ। ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି।

0: ଶୁଣୁଥିଲେ ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ 8:50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ଡେ ନ୍ୟୁଜ୍। ରେଲେ କରି ପ୍ରଚାର କରିବ
1: ଆକାଶବାଣୀ। ଖବରୋଁ କେ ସାଥ ମୈଁ କୋନେନ ହେଦର।
2: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡିର ଆକଳନ। ବିକଶିତ ଓ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କ ଆହ୍ୱାନ। ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଜାପାନକୁ ପରାସ୍ତ କରି ଭାରତ ସେମିଫାଇନାଲକୁ ଉନ୍ନୀତ। ଆସନ୍ତାକାଲି ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଜାତୀୟ ପତାକା ବହନ କରିବେ ମନୁ ଭାକର ଓ ତଜିନ୍ଦର ପାଲ ସିଂହ ତୁର। ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବେଙ୍ଗାଲୁରୁଠାରେ ବାୟୁସେନାକୁ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରାଯିବ। ସେଗୁଡ଼ିକ ମଧ୍ୟରେ ହାଲୁକା ଯୁଦ୍ଧ ବିମାନ ତେଜସ୍ର ସମ୍ପୂର୍ଣ୍ଣ ପରିଚାଳନା ଲକ୍ଷ୍ୟରେ ତାଲିମ ବିମାନ ଏବଂ ST-40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ ରହିଛି। ଏଥିସହ ହାଲ୍ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟର ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ପବନ ହଂସ ଲିମିଟେଡ୍କୁ ହସ୍ତାନ୍ତର କରିବ। ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡି କହିଛି। ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି 6% ରହିବା ନେଇ ମୁଡି ଘୋଷଣା କରିଥିଲା। ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ଏହି ପରିବର୍ତ୍ତନ ପଶ୍ଚିମ ଏସିଆରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ସତ୍ତ୍ୱେ ଭାରତୀୟ ଅର୍ଥନୀତିରେ ସ୍ଥିରତା ବଜାୟ ରହିବାକୁ ଦର୍ଶାଉଛି। G20 ଅର୍ଥନୀତି ମଧ୍ୟରେ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଦ୍ରୁତ ବିକାଶ ହେବା ନେଇ ସଂସ୍ଥା ଆକଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ

0: ଦେଶରେ ସାମାଜିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଲକ୍ଷିତ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ ସାଧାରଣ ଲୋକଙ୍କ ଆନ୍ଦୋଳନରେ ରୂପାନ୍ତର ହୋଇ ଗ୍ରାମୀଣ ଅଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ୱଚ୍ଛତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଝାଡ଼ଖଣ୍ଡର 91%ରୁ ଅଧିକ ଗ୍ରାମ ବାହ୍ୟ ମଳମୂତ୍ର ତ୍ୟାଗ ଅଞ୍ଚଳ ଘୋଷଣା ହୋଇଛି। ତେବେ ସେଠାରେ ତରଳ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦୃଷ୍ଟି ଦିଆଯାଉଛି। ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ସେମାନଙ୍କର ଅଭ୍ୟାସ ଏବଂ ମୂଲ୍ୟବୋଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରିବା ଲାଗି ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱଚ୍ଛତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ହେବା ଉଚିତ।
1: ସାଥିଓ, ସ୍ୱଚ୍ଛତା କୋଇ ଏକ ଦିନ କା କାମ ନହିଁ ହେ। ସ୍ୱଚ୍ଛତା ତୋ ଜୀବନ ଜିନେ କା ତରିକା ହେ। ଦେଶ ମେ କରୋଡୋ ଶୌଚାଳୟ ବନାଏ ଗଏ। ଭାରତ କୋ ଖୁଲେ ମେ ଶୌଚ ସେ ମୁକ୍ତ କରାୟା ଗୟା। ସାର୍ବଜନିକ ସ୍ଥାନୋ କି ସ୍ୱଚ୍ଛତା କେ ଲିଏ ଅଭିଯାନ ଚଲାଏ ଗଏ। ସଫାଇ ହମାରି ଜୀବନ ଶୈଳୀ କା ହିସ୍ସା ବନେ, ଇସକେ ଲିଏ ଅଲଗ ଅଲଗ ଇନିସିଏଟିଭ ଶୁରୁ କିଏ ଗଏ।
0: ପ୍ରଧାନମନ୍ତ୍ରୀଙ୍କ ଏହି ଦୃଷ୍ଟିକୋଣକୁ ସାକାର କରି ଝାଡ଼ଖଣ୍ଡର ଗ୍ରାମୀଣ ଅଞ୍ଚଳରେ ପ୍ରାୟ 42 ଲକ୍ଷ ଶୌଚାଳୟ ନିର୍ମାଣ ଯୋଗୁଁ ମହିଳାଙ୍କୁ ମର୍ଯ୍ୟାଦା ଓ ସୁରକ୍ଷା ପ୍ରଦାନ ସୁନିଶ୍ଚିତ ହୋଇପାରିଛି। ସେହିସବୁ ଶୌଚାଳୟକୁ ଇଜ୍ଜତ ଘର ଭାବେ ନାମିତ କରାଯାଇଛି। ସେହି ସମୟରେ ଝାଡ଼ଖଣ୍ଡର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଗୋବର୍ଦ୍ଧନ ଯୋଜନାରେ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା ଏବଂ ବାୟୋଗ୍ୟାସ୍ ଉତ୍ପାଦନ ଦ୍ୱାରା ଗ୍ରାମୀଣ ଅର୍ଥନୀତି ଦୃଢ଼ ହୋଇପାରିଛି। ରାଞ୍ଚିର ଗ୍ରାମୀଣ ମହିଳା ସ୍ୱଚ୍ଛ ଭାରତ ମିଶନରେ ଲାଭାନ୍ୱିତ ହୋଇଥିବା ବେଳେ ତାଙ୍କ ଅଞ୍ଚଳରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଝାଡ଼ଖଣ୍ଡରେ ଚଳିତ ବର୍ଷ 5000 ଅଧିକ ସ୍ୱଚ୍ଛତା କାର୍ଯ୍ୟ ୟୁନିଟ୍ ଗଠନ କରାଯାଇ ବର୍ଜ୍ୟବସ୍ତୁ ବହୁଳ ଅଞ୍ଚଳଗୁଡ଼ିକର ବ୍ୟାପକ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ସ୍ୱଚ୍ଛତା ପଦକ୍ଷେପ ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ସହ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ କରିବା ଦିଗରେ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରେହମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ରେହମାନ ଶ୍ରୀ ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଭାରତୀୟଙ୍କ ପାଇଁ ତାଙ୍କ ଉତ୍ସର୍ଗୀକୃତ ସେବାର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶ୍ରୀ ତାରିକ୍ଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଂଲାଦେଶସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ଫେସ୍ବୁକ୍ ପୃଷ୍ଠାରେ ଏହି ବିଷୟ ସ୍ଥାନିତ ହୋଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନାଗରିକମାନଙ୍କୁ ଏକ ବିକଶିତ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆୟୋଜିତ ସେବା ସଂକଳ୍ପ ଅଭିଯାନରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଦେଶର ଭିଭିଭୂମି ନିର୍ମାଣ, ଯୋଗାଯୋଗ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ବ୍ୟାପକ ରୂପାନ୍ତର ହେଉଛି। ଏବେ ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମୋଟରଯାନରେ ଯିବା ସମ୍ଭବ ହୋଇଥିବାବେଳେ 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶ୍ରୀ ରିଜିଜୁ କହିଛନ୍ତି, ଭାରତ ଏବେ ଏକ ଦୃଢ଼, ସୁରକ୍ଷିତ ଏବଂ ସ୍ଥିର ରାଷ୍ଟ୍ର ଭାବେ ଉଭା ହେଉଛି। ସରକାର ନିଜର ପ୍ରତିବଦ୍ଧତା ଅନୁଯାୟୀ ଦେଶର ସମସ୍ତ ବର୍ଗର ନାଗରିକଙ୍କ ପାଇଁ ସମସ୍ତ ଯୋଜନାର ସୁଫଳ ପହଞ୍ଚାଇବା କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି। ବିକାଶମୂଳକ ପଦକ୍ଷେପଗୁଡ଼ିକ ସମସ୍ତ ଭାରତୀୟ ନାଗରିକଙ୍କୁ ଲାଭାନ୍ୱିତ କରିବା ଲାଗି କରାଯାଉଥିବା ଶ୍ରୀ ରିଜିଜୁ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭୁଟାନର ବିକାଶ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଭାରତର ସମର୍ଥନ ବିଷୟ ଦୋହରାଇଛନ୍ତି। ଦୁଇଦିନିଆ ଭୁଟାନ ଗସ୍ତରେ ଯାଇ ଡକ୍ଟର ଜୟଶଙ୍କର ତାଙ୍କ ଭୁଟାନ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ଭାଗିଦାରିତାପୂର୍ଣ୍ଣ ସମ୍ପର୍କର ଅଗ୍ରଗତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଉଭୟ ପକ୍ଷ ଭାରତ ଭୁଟାନ ଭାଗିଦାରିତା ଓ ସ୍ୱତନ୍ତ୍ର ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ସହମତ ହୋଇଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଭୁଟାନରେ ଅନେକଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ 65 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସେତୁ ରହିଥିବା ବେଳେ ଭୁଟାନ ସରକାରଙ୍କୁ ଭାରତ ପକ୍ଷରୁ 54 ଇଲେକ୍ଟ୍ରିକ୍ ଯାନ ପ୍ରଦାନ କରାଯାଇଛି। ଏହି ଅବସରରେ 500 କିଲୋୱାଟ୍ ବିଶିଷ୍ଟ ଲୁନାନା ଜଳବିଦ୍ୟୁତ୍ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉଭୟ ଦେଶ 2024 ମାର୍ଚ୍ଚ ମାସରେ କାର୍ଯ୍ୟକାରୀ ହୋଇଥିବା ଶକ୍ତି କ୍ଷେତ୍ରର ମିଳିତ ଭାଗିଦାରିତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏସୀୟ କ୍ରୀଡ଼ା ମହିଳା କ୍ରିକେଟ୍ରେ ଭାରତୀୟ ଦଳ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଆଜି ଜାପାନର ନିସିଠାରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତର ପ୍ରଭାବଶାଳୀ ବୋଲିଂ ଯୋଗୁଁ ଜାପାନ 19 ଓଭର 5 ବଲ୍ରେ 57 ରନ୍ ସ୍କୋରରେ ସୀମିତ ରହିଥିଲା। ଜବାବରେ ଭାରତ 5 ଓଭରରେ 68 ରନ୍ ସ୍କୋର କରି ବିଜୟ ଲାଭ କରିଛି। ଶେଫାଳି ବର୍ମା 15 ବଲ୍ରେ 40 ରନ୍ ସ୍କୋର କରିଥିବାବେଳେ ରିଚା ଘୋଷ 6 ବଲ୍ରୁ 12 ରନ୍

0: ସ୍କୋର କରିଛନ୍ତି। ଆସନ୍ତା ରବିବାର ଦିନ ଭାରତ ଓ ବାଂଲାଦେଶ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ସେମିଫାଇନାଲ୍ ମ୍ୟାଚ୍ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜାପାନରେ ଅନୁଷ୍ଠିତ ଆଇଚି ନାଗୟା ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଟେକ୍ ବଲ୍ ଖେଳାଳି କିମିକ୍ ଜୋଆକିମ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଥମଥର ପାଇଁ ଏସୀୟ କ୍ରୀଡ଼ା ଖେଳୁଥିବା ଜୋଆକିମ୍ ଆଜି ସକାଳେ ଦୁଇଟି ବିଜୟ ହାସଲ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଜାପାନ ବିପକ୍ଷରେ 2-1 ଏବଂ ଦ୍ୱିତୀୟ ମ୍ୟାଚ୍ରେ କାମ୍ବୋଡ଼ିଆ ବିପକ୍ଷରେ 2-0 ସେ ବିଜୟ ହାସଲ କରିଥିଲେ। ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଏବଂ ସଟ୍ପୁଟ୍ ଚାମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର ଭାରତର ଜାତୀୟ ପତାକା ବହନ କରିବେ। ଆସନ୍ତାକାଲି ଏସୀୟ କ୍ରୀଡ଼ା ଆରମ୍ଭ ହେବ। 2024 ପ୍ୟାରିସ୍ ଅଲମ୍ପିକ୍ସରେ ଭାକର ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ। ମହିଳା 10 ମିଟର ଏୟାର ପିସ୍ତଲ ଏବଂ ଦଳୀୟ 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ସଟ୍ପୁଟ୍ ଚାମ୍ପିୟନ୍ ତଜିନ୍ଦର 2018 ଜାକର୍ତ୍ତା ଏସୀୟ କ୍ରୀଡ଼ା ଏବଂ 2022 ହ୍ୟାଙ୍ଗଝୋ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଓଡ଼ିଶା ସମେତ ବିହାର ରାଜସ୍ଥାନ ଗୁଜରାତ ଲାକ୍ଷାଦ୍ୱୀପ ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆଜି ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଦେଶର ଅନ୍ୟ କେତେକ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ଆଜି ଓଡ଼ିଶା ସମେତ 11 ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ବହିବା ସମ୍ଭାବନା ଥିବା ବିଭାଗ ସୂଚନା ଦେଇଛି। ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡିର ଆକଳନ। ବିକଶିତ ଓ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କ ଆହ୍ୱାନ। ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଜାପାନକୁ ପରାସ୍ତ କରି ଭାରତ ସେମିଫାଇନାଲ୍କୁ ଉନ୍ନୀତ। ଆସନ୍ତାକାଲି ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଜାତୀୟ ପତାକା ବହନ କରିବେ ମନୁ ଭାକର ଓ ତଜିନ୍ଦର ପାଲ୍ ସିଂ ତୁର ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. External Affairs Minister Dr. S. Jaishankar reaffirms India's support for Bhutan's developmental goals and priorities. Both countries review bilateral cooperation and issues of mutual importance. Hindustan Aeronautics Limited to hand over LCA Tejas and HDT-40 trainer aircraft to Indian Air Force in the presence of Defence Minister Rajnath Singh in Bengaluru today. Railways approve 493 crore rupee project for construction of new rail line between Mukundban and Gadchandur in Maharashtra. Security forces kill 2 Jaish terrorists under Operation Sohan in Udhampur district of Jammu and Kashmir. Global ratings agency Moody's raises India's real GDP growth to 7% for current financial year. And Indian tech ball debutant Quimsy Joaquim D'Souza storms into semi-finals of Asian Games in Japan. External Affairs Minister Dr. S. Jaishankar has reaffirmed India's support for Bhutan's developmental goals and priorities during his official visit to Bhutan from the 16th to the 18th of September. Dr. Jaishankar and his Bhutanese counterpart Leonpo Dien-Dungyul reviewed all aspects of bilateral cooperation besides regional and international issues of mutual importance. The two sides appreciated the progress in strengthening the special and multifaceted India-Bhutan partnership. A report.
2: Dr. Jaishankar and his Bhutanese counterpart jointly inaugurated and launched several development projects. These included the 65-bedded Gyaltsuyan Jetsun Pema Mother and Child Hospital in Mongar, the Jagannath Bridge on the Samadrup Jongkhar Prasigang Highway, and the transfer of 43 Jersey cows from India to the National Cattle Breeding Center in Bumthang, Bhutan. India also handed over 54 electric vehicles to the Bhutanese government. The ministers also laid the foundation stone for the 500 kilowatt Lunana hydropower project. During the meeting, the two sides also expressed satisfaction at the implementation of the joint vision on energy partnership of March 2024 and recalled the recent strides in the energy cooperation.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଓର୍ ପ୍ୟାର୍ ହୋ ଗୟା ଚଳଚ୍ଚିତ୍ରରୁ ସେ ପିଲି ଉଦିତ ନାରାୟଣ। ଜାଭେଦ ଅଖତରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ନୁସରତ ଫତେ ଅଲ୍ଲୀ ଖାନ୍।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:30। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ,

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ଏକ ସୁଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ ପାଇଁ ପ୍ରତିବଦ୍ଧ। ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ପ୍ରକାଶ। ସୀମା ବାହାରେ ବାଉଁଶର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବାଉଁଶ ଦିବସ। ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀର ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝି ଶିଳ୍ପ ବିଶେଷଜ୍ଞ, ନିବେଶକ ଏବଂ ପ୍ରଯୁକ୍ତି କ୍ଷେତ୍ରର ପ୍ରମୁଖ ପ୍ରତିନିଧି

0: ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଓଡ଼ିଶା ଆଗାମୀ ପିଢ଼ି ପାଇଁ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉତ୍ପାଦନ ନିମନ୍ତେ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରୁଛି। ଏଥିସହ ମୁଖ୍ୟମନ୍ତ୍ରୀ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରାଜ୍ୟର ନୀତିଗତ ସହାୟତା ଏବଂ ନିବେଶ ପାଇଁ ଉଦୀୟମାନ ସୁଯୋଗଗୁଡ଼ିକୁ ଉପସ୍ଥାପନ କରିବେ। ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ନିଜର ଭିତ୍ତିଭୂମି କ୍ଷମତାକୁ କ୍ରମାଗତ ଭାବେ ସୁଦୃଢ଼ କରୁଛି ଏବଂ ଏଥିସହ ଜଡ଼ିତ ପ୍ରକଳ୍ପଗୁଡ଼ିକ ଉପରେ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା ପାଭିଲିୟନ ପରିଦର୍ଶନ କରିଛନ୍ତି। ଭାରତରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍ ସହିତ ଏନ୍ଆଇଟି ରାଉରକେଲାର ସ୍ୱଦେଶୀ ଚିପ୍ ଡିଜାଇନ୍ ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ହୋଇଛି। ଏହା ଓଡ଼ିଶାର ପ୍ରତିଭା, ନବସୃଜନ ଏବଂ ଗବେଷଣା କ୍ଷମତାର ପରିଚୟ ବୋଲି ଶ୍ରୀ ମାଝି କହିଛନ୍ତି।
1: और ज्यादा से ज्यादा के उड़ीसा में सेमी कंडक्टर क्षेत्र में हम आगे हमारा निवेश ज्यादा हो और प्रोजेक्ट ज्यादा आए। कैबिनेट में दो मिला था, वो अभी अंडर कंस्ट्रक्शन में है। जो रोड सब हुआ था उसमें से तीनों का एमओयू हुआ था और वो भी अभी ग्राउंडिंग हो चुका है। इसके आधार पर हमको 5 मिला है अब तक और अंडर कंस्ट्रक्शन में है। उनमें से एक प्रोजेक्ट का भी फाइनल हो चुका है, अगले एक महीने के अंदर उनका भी इनॉग्रेशन हो जाएगा। इनोवेशन और लैबोरेटरी में उनको और डेवलपमेंट करने के लिए भी हमारा सरकार केंद्र सरकार के साथ और कुछ कंपनी के साथ भी हमने ये लैबोरेटरी भी वहां बना रहे हैं।
0: ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରାଜ୍ୟରେ ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଓଡ଼ିଶା ଏକ ସୁଦୃଢ଼ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ନିର୍ମାଣ ଓ ଆତ୍ମନିର୍ଭର ଭାରତରେ ଅର୍ଥପୂର୍ଣ୍ଣ ଯୋଗଦାନ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ମାଝି କହିଛନ୍ତି। ରାଜ୍ୟରେ ଆଗାମୀ ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଆସନ୍ତା 24 ତାରିଖ ସୁଦ୍ଧା ପୌର ସଂସ୍ଥା ଓ ଏନ୍ଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ମାସ 3 ତାରିଖରେ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ, 7 ତାରିଖ ସୁଦ୍ଧା ପ୍ରୋଭିଜନାଲ ବିଜ୍ଞପ୍ତି ଓ 7ରୁ 21 ତାରିଖ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ, 26ରୁ 28 ତାରିଖ ମଧ୍ୟରେ ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଗ୍ରହଣ କରାଯାଇ 31 ତାରିଖ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଓ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ସ୍ୱତନ୍ତ୍ର ଧାରାବାହିକରେ ଆସନ୍ତୁ ଶୁଣିବା ଶ୍ରୀଅନ୍ନ ଯୋଜନା ସମ୍ପର୍କରେ।
2: ପୁଷ୍ଟିକର ଖାଦ୍ୟ, କୃଷକଙ୍କ ଆୟ ବୃଦ୍ଧି ଏବଂ ସ୍ଥାୟୀ କୃଷି ପ୍ରୋହାହନ ଦେବା ଲକ୍ଷ୍ୟରେ ରାଜ୍ୟରେ ଶ୍ରୀଅନ୍ନ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ମାଣ୍ଡିଆ ସମେତ ବିଭିନ୍ନ ପ୍ରକାର ମିଲେଟ୍ ଚାଷ, ପ୍ରକ୍ରିୟାକରଣ ଓ ବ୍ୟବହାରକୁ ବଢ଼ାଇବା ଦିଗରେ ଏହି ଅଭିଯାନରେ ଉଦ୍ୟମ ଜାରି ରହିଛି। ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଓ କୃଷକଙ୍କ ଜୀବିକାକୁ ଗୁରୁତ୍ୱ ମିଳୁଥିବାବେଳେ ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ମାନବିକ କାର୍ଯ୍ୟ ଓ ଜନଭାଗିଦାରିତାକୁ ପ୍ରୋହାହନ ଦିଆଯାଉଛି। ଶ୍ରୀଅନ୍ନ ଅଭିଯାନ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ନବରଙ୍ଗପୁର ସମ୍ଭାଦଦାତା ପ୍ରଭାତୀ ବିଷୋଇ।
3: ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର 5ଟି ବ୍ଲକ ନବରଙ୍ଗପୁର, ପାପଡ଼ାହାଣ୍ଡି, କୋଷାଗୁମ୍ଡା, ଝରିଙ୍ଗା, ଉମରକୋଟ ବ୍ଲକରେ 2019 ମସିହାରେ 500 ହେକ୍ଟର ଜମିରେ କ୍ଷୁଦ୍ରଶସ୍ୟ ଆରମ୍ଭ କରାଯାଇଥିଲା ଏବଂ 2023ରେ ସମସ୍ତ 10ଟି ବ୍ଲକରେ ଶ୍ରୀଅନ୍ନ ଚାଷ ବା ମିଲେଟ୍ ଚାଷ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ମାଣ୍ଡିଆର ଚାହିଦାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଚାଷୀ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ଏହି ମାଣ୍ଡିଆ ଚାଷ ନିମନ୍ତେ ଏବଂ ଶ୍ରୀଅନ୍ନ ଅଭିଯାନରେ ସାମିଲ ହେବା ନିମନ୍ତେ। ସେବା ସଂକଳ୍ପ ଅଭିଯାନ ଅବସରରେ ଆମକୁ ଅଧିକ ତଥ୍ୟ ସୂଚନା ଦେଇଛନ୍ତି ବିଧାୟକ ଗୌରୀଶଙ୍କର ମାଝୀ।
4: ସେବା ସଂକଳ୍ପ ଅଭିଯାନ ଅବସରରେ ଶ୍ରୀଅନ୍ନର ପ୍ରଚାର ପ୍ରସାର ଓ ଏହାର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଶ୍ରୀଅନ୍ନ ଚାଷ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହିତ ପୋଷଣ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ମିଳିପାରିବ। ଶ୍ରୀଅନ୍ନର ଚାଷ ଓ ବ୍ୟବହାରକୁ ବଢ଼ାଇଲେ ଚାଷୀମାନେ ଲାଭବାନ ହେବା ସହିତ ସାଧାରଣ ଲୋକଙ୍କୁ ପୋଷଣଯୁକ୍ତ ଖାଦ୍ୟ ମିଳିପାରିବ। ମିଲେଟ୍ ବା ଶ୍ରୀଅନ୍ନକୁ ଦେଶର ପୋଷଣ, କୃଷକଙ୍କ ଆୟ ଓ ପରିବେଶ ସୁରକ୍ଷା ସହ ଯୋଡ଼ିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି।
2: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରକୃତି ପାଇଁ ବାଉଁଶର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବାଉଁଶ ଦିବସ ପାଳନ କରାଯାଉଛି। 2009 ମସିହାରେ ପ୍ରଥମ ଥର ପାଇଁ ବାଉଁଶ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସୀମା ବାହାରେ ବାଉଁଶ। ବାଉଁଶ କାରିଗରଙ୍କୁ ସ୍ୱାବଲମ୍ବୀ କରିବା ତଥା ଏ କ୍ଷେତ୍ରରେ ଜୀବନ ଜୀବିକା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ କରିଛନ୍ତି। ଏହି ମିଶନ ଅଧୀନରେ ବାଉଁଶ ଚାଷ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଓ ବଜାର ସଂଯୋଗ ଉପରେ ଧ୍ୟାନ ଦିଆଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱିତ ଭାବେ ବାଉଁଶ ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି। ବାଉଁଶର ଉତ୍ପାଦର ବିକ୍ରୟ ପାଇଁ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ 40-60%, ଉତ୍ତର ପୂର୍ବ ଓ ପାହାଡ଼ିଆ ଅଞ୍ଚଳଗୁଡ଼ିକ ପାଇଁ 90-10% ଏବଂ କେତେକ କ୍ଷେତ୍ରରେ 100% କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା ରହିଛି। ହାଇକୋର୍ଟରେ ଆଜି ରାଜ୍ୟସଭା ନିର୍ବାଚନର କ୍ରସ୍ ଭୋଟିଂ ମାମଲାର ଶୁଣାଣି କରାଯାଇଛି। ଆସନ୍ତା 28 ତାରିଖ ସୁଦ୍ଧା ଜବାବ ଦଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 29 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। 8 ଜଣ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76ତମ ଜନ୍ମଦିବସ ପାଳନ ଅବସରରେ ଭୁବନେଶ୍ୱରଠାରେ ସେବା ସଂକଳ୍ପ ଅଭିଯାନ 2026 ଅନ୍ତର୍ଗତ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହା ୱାର୍ଲଡ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିବାରୁ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶାର ଯୁବ ସମାଜ ନିଜର ସାମାଜିକ ଦାୟିତ୍ୱବୋଧ ଓ ସେବା ମନୋଭାବର ଏକ ଜ୍ୱଳନ୍ତ ପ୍ରମାଣ ଦେଇଛନ୍ତି। ଏହି ନିଃସ୍ୱାର୍ଥପର ପ୍ରୟାସ ଜରୁରୀ ସମୟରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହେବ। ଓଡ଼ିଶାକୁ ଏକ ସମୃଦ୍ଧ, ସୁସ୍ଥ ଓ ସେବାପରାୟଣ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯୁବଶକ୍ତିଙ୍କ ଏହି ଅତୁଳନୀୟ ସଂକଳ୍ପ ପ୍ରେରଣାଦାୟୀ ବୋଲି ଶ୍ରୀ ମାଝୀ କହିଛନ୍ତି। ରକ୍ତଦାନ ଶିବିରରେ 8,810 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହରା ପଞ୍ଚାୟତର କେନ୍ଦୁଘାଟରେ ଝାଡ଼ାବାନ୍ତି ବ୍ୟାପୀ 7 ଜଣରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତରେ ଥିବା ସ୍କୁଲମାନଙ୍କରେ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ, ଡାକ୍ତର, ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇ ନିଶା ସେବନର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କଟକ ସହରରେ ଦୁର୍ଗାପୂଜା ପାଇଁ ପୂଜା କମିଟିଗୁଡ଼ିକୁ ତ୍ୱରିତ ଭାବେ ଆବଶ୍ୟକ ଅନୁମତି ପ୍ରଦାନ କରିବା ଲାଗି ବାରବାଟୀ ପ୍ୟାଲେସ୍ଠାରେ ଆଜିଠାରୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ପୂଜା କମିଟିମାନେ ତହସିଲ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗ ପାଇଁ ଆବଶ୍ୟକ ସମସ୍ତ ଅନୁମତି ପତ୍ର ପାଇପାରିବେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦର ଉପଜିଲ୍ଲାପାଳ ନୋଡାଲ ଅଫିସର ଭାବେ ଉପସ୍ଥିତ ଅଛନ୍ତି। ଏହା 4 ଦିନ ପର୍ଯ୍ୟନ୍ତ ଚାଲିବ। ଅଗ୍ନିଶମ, କଟକ ମହାନଗର ନିଗମ, କମିଶନରେଟ୍ ପୁଲିସ୍ ଭଳି 11ଟି ବିଭାଗ ପକ୍ଷରୁ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ କରାଯିବ। ପାଣିପାଗ। ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ସର୍ବାଧିକ 66 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା

ଶୁଚି ପ୍ରକାଶ ସୀମା ବାହାରେ ବାଉଁଶର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବାଉଁଶ ଦିବସ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ। ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।

0: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜାନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ଅପରାହ୍ନ 5:30। ସନ୍ଧ୍ୟା 6ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:15 ଶୁଣିବେ କାର୍ଯ୍ୟକ୍ରମ ଶୁଣିବା ହେଉ, ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ, ରାତି 7ଟାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ, ରାତି 7:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା କାର୍ଯ୍ୟକ୍ରମ ବନାନୀ, ରାତି 8:15 ଭେଟିଦେବୁ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି ପାଇଁ ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ, ଗୀତ ରଚନା କରିଛନ୍ତି ଡକ୍ଟର କୃତିବାସ ନାୟକ, ସଙ୍ଗୀତ ପରିଚାଳନା ସନ୍ୟାସୀ ପରିଛା। ରାତି 9:30 ପ୍ରଚାର କରିବୁ ନାଟକ ଭାଗ୍ୟମ ଫଳତି ସର୍ବତମ, ରଚନା ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଯୋଜନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ କେତୋଟି ଆଧୁନିକ ଗୀତ। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ନମସ୍କାର।
1: ସଙ୍ଗୀତକାର ଉତ୍ତମ ସିଂ କେ ସାଥ 20 ସିତମ୍ବର ସେ ହର ରବିବାର ଶାମ 4 ବଜେ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: ଭଦୁଆ ମାସର ନୂଆ ପର୍ଯ୍ୟାୟରେ ଆସିଗଲା ନୂଆ ଖାଇ, ନୂଆ ଲୁଗା ପିନ୍ଧି ନୂଆ ଧାନ ନେଇ ଚାଲ ଯିବା ସମଲେ।
1: ମାଙ୍କ ଦୁଆରେ ଭୋଗ ଯେ ବାଢିବା, ଆଶୀର୍ବାଦ ଭିକ୍ଷା ନେଇ ବନ୍ଧୁ ପରିଜନ ସଭିଏ ମିଶିବା ନବାନ୍ନ ଖାଇବା ପାଇଁ।
0: ସ୍ଵାଗତ ଶ୍ରୋତା ବନ୍ଧୁ ଆଜିର ଏହି ସୁନ୍ଦର ସନ୍ଧ୍ୟାଟିକୁ। ଆଜି ମଧ୍ୟ ଆପଣ ଆଉ ଆମ ଯୁବବାଣୀ ବିଭାଗର ସମ୍ପର୍କର ଡୋରିକୁ ଆହୁରି ନିବିଡ଼ କରିବାକୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆପଣଙ୍କ ପ୍ରିୟ
1: ଆମେ ଦୁହେଁ, ମୁଁ ରେଶ୍ମା ମହାରଣା
0: ଆଉ ମୁଁ ଶ୍ରୀପଦ୍ମା ସାହୁ।
1: ନମସ୍କାର।

0: ଆଚ୍ଛା ରେଶ୍ମା, ଚୁପଚାପ ହେଇଗଲ କ'ଣ? ଆଜିର ବିଚାରଟା ଆମ ଶ୍ରୋତାମାନଙ୍କୁ ଶୁଣେଇବା ନାହିଁ କି?
1: ହଁ ହଁ ଶ୍ରୀ, ନିଶ୍ଚୟ ଶୁଣାଇବା।
2: ସାଥୀ, କଥା ହେବା ସହଜ, କିନ୍ତୁ କେବେ ନୀରବ ରହିବାକୁ ହୁଏ ତାହା ଜାଣିବା ଏକ ଶିଳ୍ପ। ଶବ୍ଦ ଯେଉଁଠି ଅନେକ ସମୟରେ ସମ୍ପର୍କର ଫାଟ ସୃଷ୍ଟି କରେ, ନୀରବତା ସେଠି ଅନେକ ଅକୁହା ଭାବନାକୁ ଆଲିଙ୍ଗନ କରି ରଖେ। ନୀରବତା ପଳାୟନ ନୁହେଁ, ବରଂ ଏହା ଆତ୍ମସଂଯମର ଏକ ନିର୍ମଳ ପ୍ରତିଛବି।
0: ହଁ ସାଥୀ, ଜୀବନର କୋଳାହଳ ମଧ୍ୟରେ ଯିଏ ନିଜ ଅନ୍ତରର ସ୍ୱର ଶୁଣିପାରେ, ସେ ହିଁ ପ୍ରକୃତ ଅର୍ଥରେ ନିଜକୁ ଚିହ୍ନିପାରେ। କାରଣ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଶବ୍ଦରେ ନଥାଏ, କିଛି ଉତ୍ତର ସମୟର ନୀରବ ପୃଷ୍ଠାରେ ଲେଖା ହୋଇଥାଏ।

0: ଆଚ୍ଛା ଶ୍ରୀ, ତମେ କଣ ଆଜି ଭାରି ଏକ୍ସାଇଟେଡ୍ ଲାଗୁଛ? କଣ ହେଲା ଯେ?
1: ଆଜି କଣ ଭୁଲିଗଲ କି?
0: ଆଜି
1: ଓହୋ, ପ୍ରତି ଶୁକ୍ରବାରର ସମ୍ପର୍କ କାର୍ଯ୍ୟକ୍ରମଟା କାହିଁକି ସ୍ପେଶାଲ କହିଲ?
0: ଓହୋ, ଆଚ୍ଛା ଆଚ୍ଛା, ବୁଝିଗଲି। କାରଣ ଏହି ଦିନ ଆମର ପ୍ରିୟ ଶ୍ରୋତା ବନ୍ଧୁ ଆମକୁ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ କଲ୍ କରନ୍ତି ଆଉ କଥା ମଧ୍ୟ ହୁଅନ୍ତି।
1: ଖାଲି କଥା ହୁଅନ୍ତି ନାହିଁ, ନିଜ ମନପସନ୍ଦର ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ଫୋନ୍ ମାଧ୍ୟମରେ ଆମକୁ ଅନୁରୋଧ କରି ନିଜେ ଶୁଣିବା ସହ ଆମକୁ ବି ଶୁଣାନ୍ତି। ଆରେ ଦେଖ, କଥା ହେଲା ବେଳକୁ ହିଁ ଆମ ପ୍ରଥମ କଲ୍ଟି ଆସିଗଲାଣି।
0: ଚାଲ କଲ୍ଟି ଉଠେଇବା ଆଉ ଜାଣିବା ଆମର ପ୍ରଥମ କଲର୍ଟି କିଏ।
1: ନମସ୍କାର ଭାଇ।
2: ନମସ୍କାର।
1: ନମସ୍କାର ଭାଇ, ଆପଣଙ୍କୁ ଆଜିର ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମ୍ୟାଡାମ, ମୁଁ ବଲାଙ୍ଗୀର ଜିଲ୍ଲା ଟାଉରଗଡ଼ ଗ୍ରାମରୁ କହୁଛି ଆଜ୍ଞା। ଓଗ୍ରେସନ କହୁଛି।
1: ଓଗ୍ରେସନ ଭାଇ
2: ଆଜ୍ଞା,
1: ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣ ତ ଆମର ଚିରାଚରିତ ଶ୍ରୋତା।
2: ଆଜ୍ଞା।
1: ତ ଭାଇ, ଏବେ ଗଣେଶ ପୂଜା ଗଲା ଆଉ ନୂଆଖାଇ ଗଲା, କେମିତି କଣ ସେଲିବ୍ରେଟ କଲେ?
2: ଯେମିତି ନୂଆଖାଇ ପର୍ବଟା ତ ଗଲା ଆଜ୍ଞା, ଯେମିତି ପୂର୍ବ ସେମିତି ଗଲା, ଯେମିତି ମାନୁ, କିନ୍ତୁ ଟିକେ ସେ ମହତ୍ ଟିକେ ନାହିଁ ଆଜ୍ଞା। ପୂର୍ବ କଥାରେ ଆମେ କହିବା ଯେମିତି ଔଷଧ ଆନନ୍ଦ ଏପଟେ ତ ଦେଖିବା ମିଳୁନୁ, ପର୍ବପର୍ବା ରହିଛି, କିନ୍ତୁ ତାହା ଯୋଉ ମହତ୍ଟା ଟିକେ କମିଯାଇଛି ଆଜ୍ଞା। ଗାଁରେ ଯୋଉ ପିଲାମାନଙ୍କର ପ୍ରତିଯୋଗିତା ହଉଥିଲା, ପ୍ରତିଯୋଗ ହଉଥିଲା, ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହଉଥିଲା, ସେସବୁ ଦେଖିବାକୁ ମିଳୁନି ଆଜ୍ଞା, ଟିକେ କମିଯାଉଛି।
1: ତେବେ ପୂର୍ବ ପରିକା ଆଉ ସେ ମଜା ନାହିଁ?
2: ନାହିଁ ଆଜ୍ଞା ନାହିଁ।
1: ଏହାର କାରଣ ଆପଣଙ୍କୁ କଣ ଲାଗୁଛି?
2: ଯୁବପିଢ଼ି ବର୍ତ୍ତମାନ ଅନ୍ୟ ଜାଗାକୁ ଯାଉଛନ୍ତି, ସବୁ ଯେହେତୁ ଆଧୁନିକ ଯୁଗକୁ ପଲଉଛନ୍ତି ଆଜ୍ଞା, ଏସବୁ ଜିନିଷ ଭୁଲି ଯାଉଛନ୍ତି ଆଜ୍ଞା। କଣ ଆଉ
1: ଠିକ କହିଲେ, ଏବେର ଯୁବପିଢ଼ି ମୋଷ୍ଟଲି ଫୋନରେ ବ୍ୟସ୍ତ ରହିଗଲେଣି, ସେମାନଙ୍କୁ ଆଉ ଯାଇକି ଆଉ
2: ସଂକୀର୍ତ୍ତନ ହେଲା, ଏ ଯୋଉ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସବୁ ଲୋକ ସବୁ ମନେ ଦେଉନାହାନ୍ତି, ସେସବୁ ଧୀରେ ଲୋକ ପାଇବାକୁ ଯାଉଛି।
1: ଠିକ କହିଲେ। ତେବେ ଭାଇ, ଆଉ କେତେଟି ଗଣେଶ ମୂର୍ତ୍ତି ଦେଖା ଗଲେ?
2: ଗାଁ ପା ତ ଛୋଟ ଗାଁ ଆଜ୍ଞା, ଦୁଇ ତିନିଟା ଜାଗାରେ ଏଇଟା ହେଇଥିଲା, ଏବଂ ସହର ହଉଛି ଆମ ବଲାଙ୍ଗୀର ସହର ଜାଗାରେ ବହୁତ ଧୁମଧାମରେ ପାଳନ କରାଯାଏ, ବହୁତ ପ୍ରକାର ମେଲୋଡି ସବୁ ଜିନିଷ ହୋଇଥାଏ, ତ ଆମେ ତାକୁ ଦେଖିବା ପାଇଁ ଦେଖି ସେ ବଲାଙ୍ଗୀର ସହରକୁ ପଳେଇ ଯାଉ, ଆଉ ଘର ତ ମାତ୍ର 35 କିମି ଦୂର ହବ, ସେଠିକୁ ଯାଇକି ଆମେ ଦେଖିକି ଆସୁ ଆଜ୍ଞା।
1: ଆଜ୍ଞା ଭାଇ। ତେବେ ଭାଇ, ଆପଣ କହିଦିଅନ୍ତୁ ଆପଣଙ୍କ ପ୍ରିୟ ଗୀତଟି ଯାହା ଆପଣ ଶୁଣିବାକୁ ଚାହିଁବେ।
2: ଗୀତଟା ହଉଛି ଆଜ୍ଞା, ମୁଭିର ନାଁ ହଉଛି କୋଉ ଦୁନିଆରୁ ଆସିଲ ବନ୍ଧୁ, ଗୀତଟା ହଉଛି ନଦୀ ଥିଲେ ନା ଚାଲିବ।
1: ତେବେ ଭାଇ ରହୁଛୁ, ଧନ୍ୟବାଦ ଆପଣ ଫୋନ କରିଥିବାରୁ, ଶୁଣନ୍ତୁ ଆପଣଙ୍କ ପ୍ରିୟ ଗୀତ।
2: ଧନ୍ୟବାଦ।

0: ଭାଇ ମୁନା ଭାଇନା ବାସନ୍ତୀ ଭଉଣୀ ଆକାଶ ବାବୁ ପ୍ରଶାନ୍ତ ବେହେରା ତାରଙ୍ଗ ମୁଦୁଲି ସନ୍ତୋଷ ମୁଦୁଲି ଏମିତି ଭାଇ ଆହୁରି ତ ଅନେକ ଅଛନ୍ତି ସେତିକି ଲୋକଙ୍କୁ ଦେଇଦିଅନ୍ତୁ ଆଉ
1: ନିଶ୍ଚିତ ଭାବରେ ଭାଇ ଆମେ ସମସ୍ତଙ୍କୁ ଡେଡିକେଟ୍ କରାଇଦେବୁ ହେଲୋ ଗୁଞ୍ଜନକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ମା ନମସ୍କାର ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ ଭାଇ

0: ଘରକୁ ମୋ ସବାଡି ଯାଓ ବୋଲ ବୋ। ଏଇ ଗୀତଟା ଶୁଣିବା ବାପା,
1: ବହୁତ ସୁନ୍ଦର ସ୍ୱର ଆପଣଙ୍କର, ଆପଣ ବହୁତ ବଢିଆ ବି ଗାଉଛନ୍ତି।
0: ଧନ୍ୟବାଦ ବାପା।
1: ଗାଇବା ଭଲ ଲାଗେ ଆପଣଙ୍କୁ ତେବେ?
0: ହଁ, ମତେ ଗାଇବା ଭଲ ଲାଗେ, ମୁଁ ଗୀତ ଗାଏ ବାପା। ସେମିତି ଗୀତ ଯୋଉ କେନ୍ଦ୍ରକୁ ଫୋନ କଲେ ବି ମୁଁ ଗୀତ ଟିକେ ଗାଇଦିଏ। ତାପରେ ଆମେ ଆମେ ସଂକୀର୍ତ୍ତନ ଦଳ କରିଛୁ ମହିଳାମାନେ, ତ ମୁଁ ସେଥିରେ ବି ମିଶିଛି, ତ ଆମେ ସେମିତି ଭଜନ ଟିକେ ଗାଇଦିଏ ବାପା, ଭଲ ଲାଗେ।
1: ଆଜ୍ଞା, ବହୁତ ଭଲ କରୁଛନ୍ତି। ଯେମିତି ଗାଉଛନ୍ତି ସେମିତି କିଛି ଗୀତ ଲେଖନ୍ତି କି ଆପଣ?
0: ନାଇଁ ବାପା, ସେମିତି ଗୀତ ଲେଖେନି ଯେ, ସେମିତି ଗାଇଦିଏ ଗୀତଟା, ଗୀତ ଗାଇଦିଏ।
1: ଏମିତି ଆପଣ ଗୀତ ଗାଉଥାନ୍ତୁ, ତେବେ ଆମେ ଲଗାଉଛୁ ଆପଣଙ୍କର ପ୍ରିୟ ଗୀତଟିକୁ।
0: ହଁ, ପାରୁଛି। ଧନ୍ୟବାଦ, ଜୁହାର।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଜୁହାର।

0: ହ୍ୟାଲୋ ଭାଇ, ଆଜିର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଟିକେ ଦେଇ ଦିଅନ୍ତୁ।
1: ପରିଚୟ, ମୁଁ ଜୀବନ ମୁନ୍ କହୁଛି, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ।
0: ଆଚ୍ଛା ଭାଇ, ତାହେଲେ କେମିତି ଅଛନ୍ତି?
1: ମୁଁ ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ଆଜ୍ଞା ଭାଇ, ଆମେ ବି ବହୁତ ଭଲ ଅଛୁ।
1: କିଛି ଦିନ ଖଣ୍ଡେ ହୋଇଯାଇଛି, ଗରମ ଦଉଥିଉଛି, ବର୍ଷା ତ ହେଉନି, ଗରମ ବହୁତ ହେଉଛି, ସେଥିପାଇଁ ଲୋକଙ୍କ ହେଲ୍ଥ ପୁରା ଖରାପ ହୋଇଯାଉଛି। ମାନେ କେତେବେଳେ ବର୍ଷା ହୋଇଯାଉଛି ତ କେତେବେଳେ ମାନେ ଖରା ହେଉଛି, ଗରମ, ଭାଇରାଲ ଜ୍ୱରଟା ଅଧିକ ମାତ୍ରାରେ ଦେଖାଯାଉଛି।
0: ଆଜ୍ଞା ଭାଇ, ଯେହେତୁ ପାଗ ପରିବର୍ତ୍ତନ ହେଉଛି, ସେଥିପାଇଁ ଲୋକମାନଙ୍କର ଦେହ ମଧ୍ୟ ସେ ଅନୁସାରେ ଖରାପ ହେଇଯାଉଛି।
1: ନିଶ୍ଚୟ ନିଶ୍ଚୟ।
0: ଆଚ୍ଛା ଭାଇ, ଏବେ ନୂଆଖାଇ ଗଲା, ଗଣେଶ ପୂଜା ଗଲା, କେମିତି ପାଳନ କଲେ?
1: ମୁଁ ତ ଏଠି ଭୁବନେଶ୍ୱରରେ ଅଛି, ମୁଁ ଘରକୁ ଯାଇନି। ମାନେ ଆମର ମୁଁ ମାନେ ପାଠ ପଢୁଛି, MBBS ଫାଇନାଲ ଇୟର ଚାଲିଛି, ତ ମୁଁ ଯାଇନି ଘରକୁ।
0: ସେଠାରେ କରିଥିବେ ପାଳନ ଗଣେଶ ପୂଜା
1: ଏଠି ଭୁବନେଶ୍ୱରରେ? ହଁ ନିଶ୍ଚୟ ନିଶ୍ଚୟ, ଏଠି ତ ଜାଗା ଜାଗାରେ ବହୁତ ଜାଗାରେ ସେଲିବ୍ରେଟ କରାଗଲା।
0: ଆଚ୍ଛା, ମୁଁ ଶୁଣିଥିଲି ଭୁବନେଶ୍ୱରରେ ଗୋଟେ ସବୁଠୁ ବଡ ଗଣେଶ ମୂର୍ତ୍ତି ଗୋଟେ ହେଇଛି, ଦେଖିବାକୁ ଯାଇଥିଲେ କି ନାହିଁ?
1: ମୁଁ ସେଠିକୁ ଯାଇନି, ମୁଁ କଟକର ବାଦାମ ବାସଳିକୁ ମୁଁ ଯାଇଥିଲି।
0: ଆଚ୍ଛା ଭାଇ, ଠିକ ଅଛି, ତାହେଲେ କହିଦିଅନ୍ତୁ ଆପଣ ଆଜି କେଉଁ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ଆଜି ମୋତେ ଦେଇଦେବେ ଆପଣ, ଆପଣଙ୍କ ଚଏସରୁ ଗୋଟେ ଗୀତ ଟିକେ ଦେଇଦେବେ।
0: ଠିକ ଅଛି ଭାଇ, ହେଲୋ ଗୁଞ୍ଜନକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଆଜ୍ଞା ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କେଉଁଠୁ କହୁଛନ୍ତି?
0: ମୁଁ ନରେନ୍ଦ୍ର କୁମାର ସାହୁ, ଅରକପାଣି ଆଠଗଡ଼ କଟକରୁ କହୁଅଛି।
1: ନମସ୍କାର ଭାଇ, ଆପଣଙ୍କୁ ଆମର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
0: ଆଜି ଶୁଣେଇ ଦେବେ ଗୋଟେ ଗୀତ, କୋରା କାଗଜର, ମେରା ଜୀବନ କୋରା କାଗଜ, ସେଇ ଗୀତଟି।
1: ନିଶ୍ଚୟ ଭାଇ,
0: ଆଜ୍ଞା ରହୁଛି, କୋରା କାଗଜର ଗୀତଟା ଶୁଣେଇ ଦେବେ।
1: ଆଜ୍ଞା
0: ଆଜ୍ଞା ରହୁଛି, ନମସ୍କାର
1: ନମସ୍କାର।

0: ଇଟା ଟିକେ ଆଜି ଦିନର ଏକ ବଜେନୁ ଟିକେ ଶୋଇଥିଲି ତ ଜଷ୍ଟ ଉଠି ଦେଖିନି ଫୋନ କଲି ବୋଲେ ହେଲୋ କୁଞ୍ଜନ ଫୋନ ଲଗାଲି ଫୋନଟା ଲାଗିଗଲା ଆଜ୍ଞା
1: ବହୁତ ଭଲ ଲାଗିଲା ଆପଣ ଟ୍ରାଏ କଲେ ଆଉ ଲାଗିଗଲା
0: ଆଜ୍ଞା ସ୍ୱିଗିରି ଉଠି ଜଷ୍ଟ ବୋଲେ ହେଥି ନାଇଁ ଫୋନ ଲଗେଇଲେ ଟିକେ କଥା ଟିକେ ଆପଣଙ୍କୁ ବି ଭଲ ଲାଗୁଥିବା
1: ହଁ ଆମକୁ ବି ବହୁତ ଭଲ ଲାଗିଲା ଆପଣ କଲ କଲେ ବୋଲି
0: ଆଜ୍ଞା ଆଜ୍ଞା
1: ତେବେ କହିଦିଅନ୍ତୁ କେଉଁ ଗୀତଟି ଶୁଣିବାକୁ ଚାହିଁବେ
0: ଆଜି ଆମର ହିନ୍ଦୀ ଫିଲ୍ମ ସୂର୍ଯ୍ୟବଂଶମ୍ର ଗୀତଟେ ଶୁଣେଇଦେବେ କୋରେ କୋରେ ସ୍ୱପ୍ନେ ମେରି
1: ଆଜ୍ଞା ଭାଇ ତେବେ ଏବେ ଚାଲିଛି ଭାଦ୍ରବ ମାସ ବେଳେବେଳେ ବହୁତ ଖରା ହଉଛି ବେଳେବେଳେ ବହୁତ ବର୍ଷା ହଉଛି ଆପଣଙ୍କୁ କେମିତି ଲାଗୁଛି
0: ହଁ ଆଜି ତ ବର୍ଷା ଏବେ ଦିନର ବୋଲି ଦୁଇ ଥର ବର୍ଷା ହେଲା ନ ଆମର ଇନ ଆଉ ଏବେ ଟିକେ ମେଘୁଆ ପାଗ ବି ହଉଛି
1: ତ ମଝିରେ ଖରା ହେଉଛି ନା ନାଇଁ

0: ହ୍ୟାଲୋ
1: ହ୍ୟାଲୋ
0: ସୌଭାଗୀ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
0: ମୁଁ ସୁବଲ କୁମାର ସାର୍ କହୁଥିଲି ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ ଆଜ୍ଞା
1: ଆଜ୍ଞା ଭାଇ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ
0: ଧନ୍ୟବାଦ ମ୍ୟାଡମ୍
1: ତେବେ କେମିତି ଅଛନ୍ତି ଭାଇ
0: ମୁଁ ବଢିଆ ଅଛି ମ୍ୟାଡମ୍ ବାକି

0: ଆଜ୍ଞା ଭାଇ, ତେବେ ଏବେ ଚାଲିଛି ଭାଦ୍ରବ ମାସ, ବେଳେବେଳେ ବହୁତ ଖରା ହଉଛି, ବେଳେବେଳେ ବହୁତ ବର୍ଷା ହଉଛି, ଆପଣ କେମିତି ଲାଗୁଛି?
1: ହଁ, ଆଜି ତ ବର୍ଷା, ଏବେ ଦିନର ବୋଲି ଦି ଥର ବର୍ଷା ହେଲା ନ ଆମର ଇନ, ଆଉ ଏବେ ଟିକେ ମେଘୁଆ ପାଗ ବି ହଉଛି।
0: ତ ମଝିରେ ଖରା ହେଉଛି ନା ନାଇଁ?
1: ହଁ, ଖରା ବହୁତ ହଉଥିଲା ଆଜ୍ଞା, ଖରା ବର୍ଷା ଦୁଇଟା ହଉଥିଲା। ଆଜି
0: ଭାଦ୍ରବ ମାସର ଏଇଟା ହିଁ ଫିଚର ଯେ ଅଧିକ ଖରା ହବ ଆଉ ଅଧିକ ବର୍ଷା ମଧ୍ୟ ହବ।
1: ଆଜ୍ଞା,
0: ଏଇ ମାସରେ ଗଲା ଗଣେଶ ପୂଜା, ନୂଆଖାଇ, ଏବେ ବିଶ୍ୱକର୍ମା ପୂଜା ମଧ୍ୟ ହେଲା, ତ ଆପଣ କେମିତି ସେଲିବ୍ରେଟ?
1: ହଁ, ଗଣେଶ ପୂଜା ତ ବଢିଆ ଆମର ଗାଁରେ ଧୁମଧାମରେ ପାଳନ ହେଲା, ନୂଆଖାଇ ବି ଭଲସେ ପାଳନ ହେଲା ଆଜ୍ଞା। ଆପଣଙ୍କୁ ଆଜ୍ଞା ନୂଆଖାଇର ଫେର ଟିକେ ଜୁହାର ଆଜ୍ଞା।
0: ଆପଣଙ୍କୁ ମଧ୍ୟ ନୂଆଖାଇର ଜୁହାର।
1: ଆଜ୍ଞା ଆଜ୍ଞା,
0: ନୂଆ ବନ୍ଧୁ ବାନ୍ଧବଙ୍କ ସହିତ ଭେଟ କଲେ ନା ନାହିଁ?
1: ହଁ, ବହୁତ ବଢିଆ ହେଲା ଆଜ୍ଞା, ପୁରା ଆମ ନୂଆଖାଇ ଯେନ୍ତା ପାଳନ କରୁଛୁ, ମା ସମଲେଶ୍ୱରଙ୍କ ଠାରେ ନୂଆ ଭୋଗ ଲଗେଇକିରି ନୂଆଖାଇ ସାରିଲା ପରେ ଆମର ଚୋର ମାନେ ବଡ ମାନଙ୍କୁ ତାମାନେ ଜୁହାର ଭେଟ ହେଲୁ ଆଜ୍ଞା, ବହୁତ ବଢିଆ ଲାଗଲା।
0: ତେବେ କଣ ନୂଆ ପିଠା ପଣା କିଛି କଲେ?
1: ଆଜ୍ଞା, ନୂଆଖାଇରେ ସବୁ ପ୍ରକାର ଜିନିଷ ହେଇଥିଲା, ମଣ୍ଡା ପିଠା ଆମର କ୍ଷୀରି ପୁରୀ ସବୁ ହେଇଥିଲା ଆଜ୍ଞା।
0: ତେବେ ମୋଟାମୋଟି କହିଲେ ବହୁତ ଭଲ ଭାବେ ଆପଣ ଏନ୍ଜୟ କରି।
1: ଆଜ୍ଞା ଆଜ୍ଞା ଆଜ୍ଞା, ଏଇ ଗୀତଟା ଟିକେ ଡେଡିକେଟ କରମା।
0: ନିଶ୍ଚୟ ଭାଇ, କୁହନ୍ତୁ
1: ଗୀତଟା ଆପଣଙ୍କୁ ସ୍ପେଶାଲ ଡେଡିକେଟ। ଆଉ ଭାଇ ବି ଅଛନ୍ତି ଆପଣଙ୍କ ସାଙ୍ଗରେ?
0: ଭଉଣୀ ଅଛନ୍ତି।
1: ହଁ ଭଉଣୀ, ନମସ୍କାର।
2: ଭାଇ ନମସ୍କାର,
1: କେମିତି ଅଛନ୍ତି?
2: ବହୁତ ଭଲ ଅଛି ଭାଇ, ଆପଣ କେମିତି ଅଛନ୍ତି?
1: ଏକଦମ ବଢିଆ ମସ୍ତ ଅଛି ଆଜ୍ଞା। ଆଉ ଆଜି ହେଲୋ ଯେମିତି ଫୋନ ଲାଗଲା, ଆଉ ମୁଁ ଆପଣଙ୍କ ସାଙ୍ଗେ କଥା ଲାଗିଲି, ଭଲ ଲାଗଲା। ଆଉ ଗୀତଟା ବି ଆପଣଙ୍କୁ ସ୍ପେଶାଲ ଡେଡିକେଟ।
2: ବହୁତ ବହୁତ ଧନ୍ୟବାଦ।
1: ଆଉ ଆକାଶବାଣୀ ଜୟପୁର ପଙ୍କଜ ମିଶ୍ର, ଆମର ଅଛନ୍ ଭାଇ ଚୈତନ୍ୟ ପଡ଼େଲ, କରମ ସାନେ ସାହୁ, ରାଗାନ୍ତ ଭାଇ, ଆହୁରି ବି ଯେତିକି ଶ୍ରୋତା ଶୁଣୁଛନ୍ତି ସବୁ ଗୀତଟା ଡେଡିକେଟ ଆଜ୍ଞା।
2: ନିଶ୍ଚିତ ଭାବରେ ଆମେ ଡେଡିକେଟ କରେଇଦେବୁ ଭାଇ।
1: ଆଜ୍ଞା,
0: ତେବେ ଶୁଣନ୍ତୁ ଭାଇ ଆପଣଙ୍କର ମନ ପସନ୍ଦର ଗୀତ।
1: ଠିକ ଅଛି ଆଜ୍ଞା, ରହୁଛି, ନମସ୍କାର।

0: କଥା ହେଉ ହେଉ ଗୀତ ଶୁଣୁ ଶୁଣୁ ସମୟରେ କେମିତି ପର ଲାଗିଗଲା ଜାଣି ହେଲା ନାହିଁ।
1: ଠିକ୍ କହିଲ ଶ୍ରୀ, କିନ୍ତୁ ମଜା ତ ବହୁତ ଆସିଲା ଆମ ସାଥୀଙ୍କ ସହ କଥାବାର୍ତ୍ତା ହୋଇକି।
0: ହଁ, କିନ୍ତୁ ଆଉ ଡେରି କରିବା ନାହିଁ, କାର୍ଯ୍ୟକ୍ରମଟି ଶେଷ ହେବା ପୂର୍ବରୁ ଚାଲ ସାଥୀମାନଙ୍କୁ ଆଗାମୀକାଲର ଆକର୍ଷଣଟି ଶୁଣେଇଦେବା।
1: ଆସନ୍ତାକାଲି ଶନିବାର ଜୁଆନ କଥା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସମ୍ପାଦକୀୟ ଯାହାର ବିଷୟ ରହିଛି ଆଧାର ଏବଂ ପାନ୍ କାର୍ଡର ଆବଶ୍ୟକତା। ତାପରେ ଶୁଣିବେ ଗୋଟିଏ ସାକ୍ଷାତକାର, ଆଜିର ଯୁବପିଢ଼ିର ପ୍ରମୁଖ ସମସ୍ୟା ଓ ସମାଧାନ, ଏବଂ ଶେଷରେ ଶୁଣିବେ କିଛି ଜାଣିବା କଥା।

0: ତେବେ ଆଜିର ସମ୍ପର୍କ କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବାକୁ ଯେପରି ନ ଭୁଲିବେ। ଆମକୁ ଯୋଗାଯୋଗ କରିବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି
1: 9438268568
0: ଏବଂ ଆମର ଇମେଲ୍ ଆଇଡିଟି ହେଉଛି
1: airjaipur@gmail.com। ତେବେ ରହୁଛୁ ସାଥେ, କିନ୍ତୁ କଥା ଦେଇ
2: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଜୟତିଚାନ୍ଦ। ଉପସ୍ଥାପନା କରୁଛନ୍ତି ସୁମିତ୍ରା ନାୟକ ଏବଂ ସୁଧୀର କୁମାର ଦାସ।

0: ସାଥୀ, ଆପଣମାନେ ତ ନିଶ୍ଚୟ ଶୁଣିଥିବେ, ସମୟର ସ୍ରୋତ କାହାରିକୁ ଅପେକ୍ଷା କରେ ନାହିଁ।
1: ହଁ ଶ୍ରୀ, ଦେଖ ଆଜି ମଧ୍ୟ ସେମିତି ହେଲା, ଆଉ କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ମଧ୍ୟ ଆସିଗଲା।

0: ବର୍ତ୍ତମାନ କରି ଯଦି ପାର୍ଟି ନ ଦଉ ବୋଲେ ସେଟା ରେଇ ରେଇ କରି ସେତି ଇଏ ହେଇଯାଇଛି ଗାଁ ପରା ହେଇଯାଇଛି ଗାଁ ପରା ହେଲେ ସରି ସେଟା କେତେ ଦିନ ଗଲା ଉତ୍ତାରେ ସେଟା ଖାଇସେ କ୍ୟାନ୍ସର ବୋଲି ଜାନୁଛ କେନ୍ତାରେ କି କର୍କଟ ରୋଗ ଇଏ ବାଟା ମିଶା ବେଲ ନାଇଁ ସେଟା ଖାଇଯେ ଏଫାନ ଫୁଡିଆ ଏଟା ମାନେ ଅଧିକସେ ଅଧିକସେ ସେଟା ଖାଇସେ ମନ୍ଦ ଖାଇବାରନି ଅଧିକସେ ମନ୍ଦ ମିଶା ବୋଲ ବୋଲି ନ ବୋଲି ମୁଇଁ ମନ୍ଦ ମିଶା ଖରାପ ଆକା ମାତ୍ର ଇଏ ଯେତିକି ନିଶା ଜିନିଷ ଅଛେ ଇଏ ସବୁ ଯାକ ଛାଡ଼ବାର ଅଛେ ଆଜିକାଲିର ପିଲା ଠକି ମନ ତ ଖାଇ ବୋଲି କହିବି ତା ପକଟେ ସମୟ ରେ ଭାଇ ଦଶଟା କଣ ଆଠଟା କଣ ପାଞ୍ଚଟା ଧରି କରି ସେ
1: ଭାଇ
0: ସେଟା ମନ ଗାଲେ ଦାରଲେ ସରି ସେଟା ଆଗକେ ଯାଇ କରି କ୍ୟାନ୍ସର ବେମାର ମିଶା ହେଲାନି କର୍କଟ ମୁଖ କର୍କଟ ବୋଲେ ମୁଁ ତାନେ କର୍କଟ ରୋଗ ହେଇଛି ପୁଣି ସେଟା ଏନ୍ତାରି କ୍ଷେତ ଲୋକ ମରି ମିଶା ଗଲେ ବୁଝିଲୁ କି ନାଇଁ ଗୁଟକା ବୋଲବା ଜିନିଷ କେ ନ ଖାଇବା ଖାଇବାର ନାଇଁ ଖାଇ ସେଟା ପେଟ ପୁରୁଛି ଅଛି କାଇଟା ଖାଇ କରି ଇଏ ସବୁ ଦାନ୍ଦା ମନ ନ ଆନବାର ଡାକ୍ତର କେନ୍ତା ନିମାନ ରହିଛି ସେ ବିଷୟ ଚିନ୍ତା କରବାର ଅଛି କି ନାଇଁ ଏବେ ଦେଖ ତାସି କାଇ କରସି ତାର ସେ ଖାଇ ସେ ଗଛ ଗୁଡ ଲଗାଇଲି ସରି କେନ୍ତା ଏଟା ନିମାନ ହେସି ବୋଲିକରି ଚିନ୍ତା କରସି କେତେ ସେ ଗୋବର ଖତ ପକାଇସି କାଇଟା କରସି କାଇଟା କରସି ସେନ୍ତାରି ମାତ୍ର ପ୍ରଥମ ଖାତା ଆଇଲାନି ଇଏ ଯେନ୍ ଆମର ମାଟି ତାନେ କାଇଟା ଅଛେ ସେଟା ମିଶା ଦେଖବାର ଅଛେ ବୁଝିଲୁ କି ନାଇଁ ମାଟି ତାନେ ଆମର ଖତକୁତା ଅଛେ କି ନାଇଁ କାଇଟା ଅଛେ ସେ ମାଟି ଉର୍ବର ଅଛେ କି ନାଇଁ ସେଠି ଗୋଟ ନିମାନ ହେଇଛି କି ନାଇଁ ସେ ବିଷୟ ଦେଖବାକୁ ପଡୁଛି ଦେଖିକରି କଣ୍ଟାଲ ଗଛ ପତ୍ର ନିମାନ ତାସବାସ କରଲେ ମିଶା ନିମାନ ନାଇଁ ହେଲେ ମାଟି ଖାତା ତ ଉଠିଗଲା ଏନ୍ତାରି ଗୋଟେ ବାବୁକେ ମୁଇଁ ବେଟଗାର୍ଡ କରିଦେଲି ଅଛି ମାଟିର ଉର୍ବରତା କେନ୍ତା ଜାଣିଛି ଖାଇଟା ସେ ବିଷୟ
2: ହେଲେ ବାବୁ ଜୁହାର ଲାଗ ଜୁହାର ଜୁହାର ଖାଇ ନା ବାବୁ ମୋର ନାଁ ପ୍ରଶାନ୍ତ କୁମାର ପ୍ରଧାନ ଗରଗନ୍ତି ମୋର ଘର ସୋସାଣ୍ଡି ସୋସାଣ୍ଡି ପ୍ରଶାନ୍ତ ବାବୁ ନି
3: ନୂଆ ଘର ସୋସାଣ୍ଡି
2: ହଇ ହଇ ହଇ ହଇ ହେଲେ ବାବୁ ଖାଇ ପାଇଟି କଲାସନି ତମେ
3: ମୁଇଁ ଖାଇ ସେଇ ଗଛ ଲଗାଇବା ସେବକ ହେଇଛି ମୁଇଁ ମାଲକାନଗିରି ରହିଲି କୋଡ଼ିଏ ପଚିଶ ବର୍ଷ ରହିଲି ଏବେ ଏକା ଆମର ଗାଁ ବାଟେ ଉଠି ଆଇଲି ଆମର ଡିପାର୍ଟମେଣ୍ଟ ଉଦ୍ୟାନ ବିଭାଗ ଡିପାର୍ଟମେଣ୍ଟ ନଡ଼ିଆ ଗଛ ଲଗାଇବାଟା କଦଳୀ ଗଛ ଲଗାଇବାଟା ଏଇଟା ଏକା ଆମର କାମ
2: ହେଲେ ଏ ଫାଇଟି କରି କରି ତମକେ କେତେ ବରଷ ପରା ଏରିଛି ବାବୁ
3: ମୋର ଏବେ ହେଲା ବେ ପଚିଶ ତିରିଶ ବର୍ଷ ହେଲା ବେ ପାର୍ଟି କରିଲିନି ଖାଇବାଟେ ଚିତ୍ରକଣ୍ଡା ଏରିଆ ବାଟେ ବୁଲି ବୁଲି ବୁଲି ବୁଲି ଆମର ଗାଁ ଲଗେ ଆଇଲି ଆରି
2: ହେଲେ ତମର ଯେନ୍ ଉଦ୍ୟାନ ବିଭାଗ ଭିତରେ ଯେନ୍ କାମ କଲା ସିନେ ବାବୁ ତମେ ତମେ ଖାଇ ଆସ ବାବୁ ସେଠି
3: ମୁଇଁ ଖାଇ ସେ ଗଛ ଲଗାଇ ସେବକ ଅଛି
2: ହେଲେ ଗଛର ସାଥୀ ଆରି ଲୋକର ସାଥୀ ବଲା ପରା
3: ଗଛର ସାଥୀ ଆର ଲୋକର ସାଥୀ ବୁଲି ବୁଲିକିରି କେନ୍ତା ଗଛ ଲଗାଇବା ଗଛ ଲଗାଇଲେ କେନ୍ତା ହେସି କେମିତି ଲୋକମାନଙ୍କୁ ବୁଝେଇବାଟା ଆରି ଲଗାଇବାଟା ଦେଖାଇ ଦେବାଟା ଆମର କାମ ଆରି
2: ହାଲେ ହାଲେ ହାଲେ ମୋର ନିମାନ ଖାତା ବୋଲେ ମୁଇଁ ଖୋଇବାଟା ଖାଇଟା ବାବୁ ମୋର ମନେ ଗୋଟେ ପର୍ସନ୍ ଜାତ ହେଲାନି ଏବେ ଦେଖା ଆମେ ବାଡ଼ି କିଡି ଦିଅ ନହେଲେ ଡଙ୍ଗର ଫାରା ଦିଅ ଗଛ ମାନେ ଆମେ ଲଗାଇଲୁନି ଲଗାଇଲୁନି ଯେ କଣ ଗଛ ନିମାନ ଖରି ବୁଡ଼ି ଗଲାନି କଣଟା ହାଲା ସାଲା ହେଇକରି ଲିଡ଼ ଲାଡ଼ ହେଇକରି ଗଲାନି କାହିଁକି ନା ଏନ୍ତା ହେଲାନି ବାବୁ
3: ନାଇଁ ଠିକ କଥା ମାଟି ସେ ଉର୍ବର ନା ରେ ଆରି ଡକିକିରି ଲଗାଇବାର ଅଛି ଏବେ ଡଙ୍ଗର ଜାଗା ମନକେ ଭାଲିଆ ଗଛ ଲଗାଇ ଭାଲିଆ ଗଛ ତାଙ୍କୁ ଆମ ଗଛ ଲଗାଇ ଦେଲେ ହୋଇଛି କି ନା ମୁରୁମ ମାଟି ତାନେ ଆମର ଭାଲିଆ ଗଛ ହୋଇଛି ଆଜି ରଙ୍ଗ ମାଟି ଧବଲା ଧବଲା ମାଟି ତାନେ ଆମ ଗଛ ଲଗାଇବା ଏମିତି ଅଛି ମାଟି ମିଶା ଉର୍ବର କରବାର ଅଛେ ନା କରଲେ ନା ହଏ ଏବେ ଶାଗ ଡାଲ ବି ଲଗାଇବେ ଏବେ ମରିଚ ମନ ଲଗାଇ ଦେଲା ଆଜ୍ଞା ମରିଚ ନା ବୋଲେ ଆର ମାଟି ଉର୍ବର ହେଲେ ତ ମରିଚ ହୋଇଛି ମାଟି କେ ଉର୍ବର କର ଅଛେ ମାଟି ଉର୍ବର ନା କରଲେ କେମିତି ହୋଇଛି ଗୋବର ଖତ ଦେବାର ଅଛେ
2: ହେଲେ ଭୁଲ ଖାତା ଗୋଟେ ଖୋଇଦେଲା ସୋସିଆଲ ଖାତା ଗୋଟେ ଖୋଇଦେଲା ମାଟି କେ ଉର୍ବର କରବାର ଅଛେ ବୋଲିଦେଲା ସତ ଖାତା ମାଟି କେ ଉର୍ବର ନ ରହିଲେ ସରି ଗଛ ମାନ ନିମାନ ନ ବଢେ ସେ ଖାତା ଖୋଇଲା ହେଲେ ଗୋଟ ଖାତା ଏଠି ଖୁଆବୁ ଭୁଲ ଖାତା ଗୋଟେ ଖୋଇଲା ମାଟି କେ ଉର୍ବର ବୋଲେ କେନ୍ତାର ବାବୁ ସେ ମାଟି କେ ଉର୍ବର କେନ୍ତାର କରବାର ସେଟା କଣ୍ଡେ ଖୋଇଲେ ବୋଲେ ତା
3: ମାଟି କେ ଉର୍ବର କରବାର ଅଛେ ବୋଲେ ଗୋବର ଖତ ଦେବାର ଅଛେ ଇ କାହିଁ ରାସାୟନିକ ସାର ବିଲକୁଲ ପ୍ରୟୋଗ କରବା ଦରକାର ନାହିଁ ଦରକାର ମାଟି ଉର୍ବର କାହିଁ ଏବେ ରାସାୟନିକ ସାର ଦେଇଦେଲେ କାହିଁ ଯାଇଛି ଆମର ଜିଆ ଜିଆ ଯୋଉ କେଞ୍ଚୁଆ ମାନେ ବୋଲ ଭାଇ ଆମର ଆଦିବାସୀ ସାର ଜିଆ ଯାକ ମରିଗଲେ ସେଟା କାହିଁ ମାଟି କେ ଖାଇବା ଖାଇକିରି ହାଗବାଇ ହାଗଲେ ସେଟା ଉର୍ବର ହେଇଛି ମାଟି ଏଇଟା ମାନେ ରାସାୟନିକ ସାର ଦେଇଦେଲେ ଆଇ ମାନେ ମରିଯିବା ହାକେ ନା ପାରେ କାହିଁ କେଚୁଆ ରହିଲେ ତ ହାଗବାଇ କି କାହିଁ ମାଟି ଉର୍ବର କରବାଇ ଏଇଟା କାହିଁ ଗୋବର ଖତ ଭଲ ଭାବରେ ପ୍ରୟୋଗ କରବାର ଅଛେ ଗୋବର ଖତ ନିମାନ କରି ଦେବାର ଅଛେ ଏଇଟା କାହିଁ ମିଶାର ଆମେ ଏବେ ଜିଆ

0: ନିମାନ ଗୀତ ଗୋଟେ ବଜାଇ ଦେଲୁ ସ୍ମାମା
1: ଗୀତ
0: ବାବୁ ମିଶା ଶାରଦା ହେଲା ମୁଇଁ ମିଶା ଶାରଦା ହେଇଗଲି
1: ନାଇଁ ଇଏ ବୋଲେ ଇଏ ଆମର ତ ଗୀତ ବୋଲେ
0: ଆଦିବାସୀ ଲୋକ କଥା ନା କହିବାନି
1: ନାଚ ଗୀତ ବୋଲେ ତରି ଅଧିକ ସେ କି ନାଇଁ ଯେ ହେଲେ ଖାଇ ବୋଲେ ଏବେ ଦେଖ ମାଟିର କାତା ଉଠି ଗଲା ମାଟିର କାତା ଗଲା ଗଛ ପତ୍ର ବଢେଲା ଚାଷବାସ ମିଶା କରଲୁ କି କଣ୍ଟା ମିଶା କରଲୁ ଏବେ ଦେଖ ଇଏ ଖାଇ ସେ ଜଙ୍ଗଲ ବୋଲବାଟା ନାଇଁ ସରିଗଲା
0: ହଇ ମାମା ଆଜିକାଲି ତ ଗଛ କୁଟୁମ୍ କାଟି ଦେଲାଇନି କି ନାଇଁ
1: କାଟି ଦେଲାଇନି ହେଲେ ଆତୁନୁ ସବୁ ଗାଁ ଫଲିତେ ଗୋଟେ ଜଙ୍ଗଲ ରହିଲା ଗାଉଁରିଆ ଜଙ୍ଗଲ ରହିଲା ସେଠି ଆମେ ଗଛ ପତ୍ର ଲଗାଇଲୁ ସେଠି ଯାଇକରି ଏବେ ଜଙ୍ଗଲ ରହିଲେ ଖାଇ କେତେ ରକମର ସୁବିଧା ହେଇପାରିଲା
0: ଫଲମୂଲ ମିଳିତେ ରହିଲା କାଇଟା ନିକ ନିକ
1: ସେସବୁ ରହିଲା ଏବେ ନାଇଁ ହେଲେ ଖାଇ ବୋଲେ ଏବେ ଦେଖ ଖମନ ରହିଲା ବୋଲି କରି ପଶୁପକ୍ଷୀ ମିଶା ରହିଲା ଏବେ କଣ୍ଟା ଗୋଟେ ଦେଖିଲେ
0: ଜୟମାନ ଲଗାଇ ଦେଲାଇନି ମାମା ପଶୁପକ୍ଷୀ ମିଶା କେନ୍ତା ହେଇରେ ଭାଇ କନ୍ତି କନ୍ତି ମିଶା ଉଠି ଯିବା କି
1: ନାଇଁ ଇଏ ଖାଇ ସେ ମୁଇଁ ଶୁଣବାଟା ଏ ପଶୁପକ୍ଷୀ ମନକେ ଜଙ୍ଗଲରେ ବା ପଶୁପକ୍ଷୀ ମନକେ ମାରିଲେ ସୋରି ଖାଇଲେ ଡଣ୍ଡ ବିଧାନ ମନ
0: ହଇ ମାମା ଗୋଟେ ବାବୁକେ ମୁଇଁ ପଚାରିଲି ଆଚି ଖମନେରେ ବା ଜୀବଜନ୍ତୁ ମନକେ ଶିକାର କରଲେ କାଇ ଦଣ୍ଡ ବିଧା ନାଚେ ବାବୁକେ ପଚାରିଲି ଆଚି ଆଲେ ଶୁଣି ଦେବସ୍ କି ଏଦେ ଶୁନ
2: ବାବୁ ଜୁଆର ଲାଗ
3: ଜୁଆର ଜୁଆର
2: ତମର ନାଁ କାଁ ଅଲପ ସାଙ୍ଗି ଦିଅ ବାବୁ
3: ମୋର ନାଁ ହେଉଛି ଛବି ରନ୍ଧାରୀ ମୋର ଗାଁ ହେଉଛି ବାମନି ନବରଙ୍ଗପୁର ଜିଲ୍ଲା
2: ଆଲେ ଆଲେ ଆଲେ ତମେ କାଇ ପାଇଟି କରଲା ଶୁଣି ବାବୁ
3: ମୁଇଁ କୁନ୍ଦ୍ରା ତାନେ ରେଞ୍ଜ ଅଫିସର ଅଛି
2: ଆଲେ ଆଲେ ଆଲେ ଆଇ ରେଞ୍ଜର ବୋଲେ କାଇଟା ବାବୁ
3: ରେଞ୍ଜର ବୋଲେ
2: କାଇ କାମ ତମର
3: ଜଙ୍ଗଲ ସୁରକ୍ଷା କରବାର ଆର ଜଙ୍ଗଲର ଜୀବଜନ୍ତୁ ମାନଙ୍କୁ ସୁରକ୍ଷା କରବାର ଦାୟିତ୍ୱ ହେଇଛି ଯେ ଆମର
2: ଆଲେ ଆଲେ ବଡ଼େ ନିମାନ ପାଇଟି କରଲା ଶୁଣି ବାବୁ ଆଲେ ମୋର ଗୋଟେ ପ୍ରଶ୍ନ ଅଛେ କାଇଟା ବୋଲେ ମନକେ କାଟି ଦେଲାଇନି ମାନ ଲଗାଇ ଦେଲାଇନି
3: ଜଙ୍ଗଲ ନିଆଁ ଲଗେଇ

0: ଯାଇଛି, ଗଛ
1: ଆଜ୍ଞା ଆଜ୍ଞା
0: ଛାଡ଼ି କାଟ୍ସି, ଗଛ କେ କାଟ୍ସି,
1: ଆଜ୍ଞା
0: ବୋଲେ
1: ଆଜ୍ଞା
0: ଇ ସବୁ ଯଦି ଜଙ୍ଗଲ କେ ନସାଇବା କାମ ଜଣ ମାନେ କରସି ତାକେ ଏମିତି ତିନ
1: ଆଲେ ଆଲେ ଆଲେ ଭଲ
0: ହଁ
1: କଥା ବାବୁ। ଆରେ ଆଜିକାଲିର ଲୋକମାନେ ରକମ ରକମର ପକ୍ଷୀମାନେ ମିଶାନି କରି ଘରେ ମାନେ ପାରଲାଇନି, ହେଇଟା ଲାଗି କାଇ ବିଚାର ଅଛି କି ବାବୁ?
0: ଏଇଟା ମିଶା ଅଛେ, ରୂପୁ ଚେଡ଼େ ଲୋକମାନେ
1: ହଏ
0: ରାଣୁ
1: ହଏ
0: ଚେଡ଼େ
1: ହଏ
0: ମଜୁର ଏଇଟା ମାନେ ସବୁ ପଶିଲେ ନି,
1: ହଏ ହଏ
0: ଏଇଟା ମାନେ ପଶିଲେ ମିଶା 6 ବରଷ ପର୍ଯ୍ୟନ୍ତ ଜେଲ ଅଛେ, 5,000 ଟଙ୍କା ପର୍ଯ୍ୟନ୍ତ ଫାଇନ ଅଛେ,
1: ଆଲେ
0: ଏଇଟା
1: ଆଲେ
0: ଖାତେ ଏଇଟା ମାନକେ ନାଇଁ ପଶବାର।
1: ଆଲେ ଆଲେ ହଁ,
0: ହଁ
1: ହେଟା ମନକେ ବାହାର ପକ୍ଷୀ ମାନେ ବାହାରେ ଆକାରେ ହେଲେ ଭଲ, ଘରେ ଆନି
0: ହଁ
1: କରି ବାନ୍ଧି ଦେଲେ ମିଶା ଭଲ ନାଇଁ।
0: ନାଇଁ
1: ହଏ ହଏ
0: ଏବେ ଆମକେ ମିଶା ନେଇକିରି କେମିତି ପୁରେଇ ଦେଲେ, ହେଁ ଜେଲ ଭିତରେ
1: ହଁ
0: ପୁରେଇ ଦେଲେ ଆମେ ରହିବୁ କି? ରହିକି ନା
1: ହଁ
0: ପାରୁ,
1: ହଁ
0: ଆମକୁ ମିଶା ଭଲ ନା ଲାଗେ।
1: ହଏ
0: ଏଇ
1: ବାବୁ ହଏ
0: ଯେତିଆ ସବୁ ଯେତକି ଚେଡ଼େ ଚୁଡ଼ମ ଯେତେ ଜଙ୍ଗଲର ଜୀବ ଜନ୍ତୁ ଅଛେ, ଯାହାକେ ଯେଉଁ ଜାଗା ଲାଗି ରହିବା କଥା
1: ଖାଇକି
0: ଆଇମନ
1: ରହିଲେ ଆକା
0: ଆଇମନ ରହିଲେ
1: ଭଲ। ହଏ ହଏ
0: ଏଇଟା ନିକୁ ହଏ, ଏଇଟା
1: ହଁ
0: ସୁନ୍ଦର।
1: ହଁ ଭାଇ ମାନେ ମିଶା ଘରେ ରହିଲେ ବୋଲେ ସେମାନଙ୍କର ମିଶା ମନ ଅଛି କି ନାଇଁ? ଆମେ ମିଶା ବାହାରକେ ଯିବୁ ଉଡ଼ବୁ, ଘରେ ବାନ୍ଧି ରହିଲେ ହେସି କି?
0: ହଁ ସେମିତି ନା,
1: ହଁ
0: ସେମିତି ହେଲେ ସେଟା ଅସୁବିଧା ହବ, ତାଙ୍କୁ ଭଲ ଲାଗିବ ନା, ଏମିତି ଅସୁବିଧା।
1: ହଏ
0: ହଁ
1: ହଏ ହଏ ବାବୁ। ଆରେ ଗୋଟେ ପ୍ରଶ୍ନ ଅଛେ, କାଇଟା ବୋଲେ ବାବୁ,
0: ହଁ
1: ଆଜିକାଲିର ଲୋକମାନେ ନିଜ ଶ୍ରଦ୍ଧା ଲାଗି ଜୀବଜନ୍ତୁ ମାନକେ ମାରି ଦେଲାଇନି, ହାଇଟା ଲାଗି ତମର ବିଭାଗେ କାଇ ଦଣ୍ଡ ଅଛେ କି ବାବୁ?
0: ଲୋକ ତ ଶାରଦା କାଜେ ସବୁ ମାର ଦେଲେନି, ଆଜିକାଲି ଜାନି ଯାତ୍ରା ବୋଲବାଇ, ଜାନି
1: ହଏ ହଏ
0: ଯାତ୍ରା ତାନେ ମିଶା ଲୋକ ପାରଦି ମାରବାକେ ଯିବାଇ, ଶିକାର କରବାକେ ଯିବାଇ, କି
1: ହଏ
0: ନହେଲେ
1: ହଏ
0: ନିଜର ଘରେ ତ ଯେତିକି କୁକୁଡ଼ା ମାକଡ଼ା ଯାହା ଅଛି ଖାଇଲେ,
1: ହଏ
0: ତାର
1: ହଏ
0: ଉପରେ ମିଶା ଆରି ଖାଉଛନ୍ତି ଲୋକ, ଜଙ୍ଗଲର ବାରହା
1: ହଏ
0: କୁକୁଡ଼ା
1: ହଏ
0: ଶମ୍ବର ଯାହା
1: ହଏ
0: ବି
1: ହଏ
0: ଅଛି ସେଟାକୁ ମିଶା ଖାଇବା ପାଇଁ ଯାଉଛନ୍ତି,
1: ହଏ ହଏ
0: ସେଟା ବି ଭଲ ନାହିଁ। ସେଟା ବି ଯଦି କିଏ ଯଦି କରଲା ସେମିତି
1: ହଏ
0: ଜୀବଜନ୍ତୁକୁ, ଜଙ୍ଗଲର ଜୀବଜନ୍ତୁକୁ ମାରିଲା,
1: ଆଲେ
0: ତାକେ
1: ଆଲେ
0: ମିଶା 3 ବର୍ଷରେ ଆରମ୍ଭ କରି 7 ବରଷ ପର୍ଯ୍ୟନ୍ତ ଜେଲ ହୋଇଛି, ତାପରେ
1: ଆଲେ ଆଲେ
0: 25,000 ଆରମ୍ଭ କରି 1,00,000 ଟଙ୍କା ପର୍ଯ୍ୟନ୍ତ ମିଶା ଫାଇନ ମାନ ଅଛେ।
1: ଆଲେ ଆଲେ
0: ଏଇଟା କାଜେ ଜଙ୍ଗଲର ଜୀବଜନ୍ତୁକୁ ମିଶା
1: ନା
0: ନାଇଁ ମାରବା,
1: ମାରବାର
0: ହଁ
1: ଆଲେ ଆଲେ ଆଲେ
0: ତାଙ୍କର ଯେନ୍ ଜାଗା ଅଛେ ଜଙ୍ଗଲ, ଜଙ୍ଗଲ ତାନେ ନିଆଁ ଲଗେଇ ଦେଲେ ତାଙ୍କର ଘର ଦୁଆର ସବୁ ପୋଡି ଯାଇଛି,
1: ହଏ ହଏ
0: ପୋଡି ଗଲେ ଏବେ କାଏ ଏସି ଅଛେ, ଜଙ୍ଗଲର ଜୀବ ଜନ୍ତୁ ମାନେ ମିଶା ସବୁ ତାଙ୍କର ଘର ଦୁଆର ସବୁ ପୋଡି ଗଲେ ଏବେ ଗାଁ ଗାଁ ମିଶା ପଲେଇ ଆଜ୍ଞା,
1: ହଏ ହଏ ହଏ
0: ଯେନ୍ତା କି ଏବେ ଭାଲୁ, ଭାଲୁର ଜାଗା ତାନେ ସବୁ ଯେତିକି ଆମର ଚାପଡ଼ା,
1: ହଏ ହଏ
0: ତାପରେ ଘୁକୁ ବୋଲ ଭାଇ,
1: ହଏ ହଏ
0: ଏଇଟା ସବୁ ଜଙ୍ଗଲ ତାନେ ନିଆଁ ଲାଗିଗଲା ବୋଲେ ସେଟା ପୋଡି ଯାଇଛି, ଏତେ
1: ହଏ
0: ପୋଡି ଗଲେ
1: ହଏ
0: କାଏ ଏସି ଅଛେ, ଆହେ ମନକେ ଖାଇବା କାଜେ ନା ମିଲେ
1: ହଏ ହଏ
0: ଗାଈ କର ଦିଆ, ତ ଗାଁ ପାଲି ପାଲି ଗାଁ ଭିତରେ ଭିତରେ ଆସିକିରି ପୂର୍ବେ ଆସ, ଯାହାର
1: ହଏ ହଏ
0: ଫଳରେ
1: ହଏ
0: ଇ ମାନେ ଆରି ଇଏ ଜୀବଜନ୍ତୁ ଭିତରେ ମିଶା ଲଢେଇ ଯାଇଛି ଯେ,
1: ହଏ
0: ଗଡ଼
1: ହଏ
0: ଗଡ଼ ଦାଇ ଜୀବଜନ୍ତୁ କାଲ ଲୋକ ମାରିଦେବି ଆର ନହେଲେ ଜୀବଜନ୍ତୁ ମାନେ ମନକେ ମିଶା ମାରିଦେବି,
1: ହଏ ହଏ ହଏ
0: ହଁ ଏମିତି କଥା ହେ।
1: ହାଇଟାର ଲାଗି ଆମକେ ଜଙ୍ଗଲ କେ ବଚାଇବାର ହେସି ନାଇଁ କି ବାବୁ?
0: ହଁ ହଁ ସେଇଟା ଅଛି, ଜଙ୍ଗଲ କେ ଆମକେ ବଞ୍ଚେଇବାକୁ ପଡ଼ୁଛି, ଜଙ୍ଗଲ ଆକା ଆମର ବଡ଼ ସମ୍ପତ୍ତି ହେ,
1: ହଏ
0: ଜଙ୍ଗଲ
1: ହଏ
0: ଟାଣିଲେ
1: ହଏ
0: ଆମେ ସବୁ ପ୍ରଥମ ଜିନିଷ ଯେ ଦେଖା,
1: ହଁ ହଁ
0: ପ୍ରଥମ ଯୋଉ ଆମକେ ଜଙ୍ଗଲ ଟାଣିଲେ ପବନ ମିଳୁଛି, ଶୁଦ୍ଧ
1: ହଏ ହଏ
0: ପବନ
1: ହଏ
0: ମିଳୁଛି,
1: ହଁ
0: ଶୁଦ୍ଧ ପବନ ଗୋଟକ ମିନିଟ ମିଶା ଯଦି ଆମର ନାକେ ଚିପିକିରି ଶୁଣେଇ ଦେବୁ ବୋଲେ ପବନ ନା ମିଳିଲା ବୋଲେ ଆମେ ମରିଯିବୁ କି ନାଇଁ,
1: ହଏ
0: ଗୋଟକ
1: ହଏ ହଏ
0: ମିନିଟ ତାନେ ତ ଏଇ ଜଙ୍ଗଲ ଯେନ୍ ବାୟୁକେ ଶୁଦ୍ଧ କରି ଦେଇଛି ଯେ, ଆଉ ଶୁଦ୍ଧ ପବନ ଆମକୁ ଦେଶୀ ଜଙ୍ଗଲ, ଆର ଜଙ୍ଗଲ ଲାଗା ବର୍ଷାକେ ଡାକି ଦେଇଛି ଯେ, ବର୍ଷାକେ ଡାକିଲେ ଆମର ଯେତିକି ମିଶା ଚାଷ ବାସ ଯାହା ମିଶା ହେବାଟା ସବୁ ଭଲ ଭାବରେ ହେଇଛି ଯେ,
1: ଆଲେ ଆଲେ
0: ହଁ ଆହୁରି ଜଙ୍ଗଲର ଯେତକ ପତର
1: ହଁ, ଏଟା ମାନେ
0: ଖାଇଦେଇ ସବୁ
1: ଅସମିଶା ହେଲାନି ବାବୁ?
0: ସବୁ କୁଇ କରିକିରି ସବୁ ପୋଡି କରି ମାଟି ତାନେ ମିଶିକିରି ମାଟି ମିଶା ଉର୍ବର ହେଇଛି ଯେ,
1: ହଏ ହଏ
0: ଆର ଜଙ୍ଗଲର ଯେଉଁ ଯେଉଁ ଶୁଖିଲା କାଠ
1: ହଏ
0: ଘସରଲା ଯେ ପଡ଼ି ଗଲା ଯେ ତଳେ, ତାକେ ଆଣିକିରି ଆମେ ଘରେ ଲଗେଇ ହଉଛେ,
1: ହଏ
0: ତାକେ ଆମକେ
1: ହଏ
0: ଅଗ୍ନି ମିଳୁଛି ଯେ,
1: ହଏ
0: ଇ
1: ହଏ
0: ପ୍ରକାର ଆମକେ ପାଣି ପବନ ମାଟି ଆମର ଅଗ୍ନି ଜୟ ଏ ସବୁ ଏ ନାଇ କି ଆମର ଇ ଜଙ୍ଗଲ ମହାପୁରୁ ଆକା ଆମକେ ଦେଶୀ ଅଛେ,
1: ହଏ ବାବୁ ହଏ
0: ଏଇଟା
1: ହଏ
0: କାଜେ ଇ ଜଙ୍ଗଲ କେ ଆମେ ନାଇ କି ଶ୍ରଦ୍ଧା କରଲେ ଆଇଁଷ ଆମକେ ଶ୍ରଦ୍ଧା କରେଇଛି।
1: ହଏ ବାବୁ ହଏ ହଏ ଆଲେ ବାବୁ, ଏଡ଼େ ନିମାନ କରି ଆମକେ ବୁଝାଇ ଦେଲା, ମୁଇଁ ମିଶା
0: ହଁ
1: ବୁଝିଲି, ଆରେ ଆମର
0: ହଁ
1: ଭାଇ ଭଉଣୀ ମାନେ ମିଶା ବୁଝିଲାଏ, ହାଇଟାର
0: ହଁ
1: କିନେ ତମକେ ଭୁତେକ ଭୁତେକ ଧନେକ ବାତ ଲାଗ, ଆରେ ଜୁହାର ଲାଗ।
0: ହଁ ତମକେ ମିଶା ଖୁବେ ଖୁବେ ଜୁହାର
1: ହଁ ଜୁହାର ବାବୁ ଜୁହାର।
2: ନାଇଁ ନିମାନ ଖଣ୍ଟାଲ ମିଶା ଆମେ ଯେନ୍ତାରେ ଘର କରିକି ଆମେ ସମାଜ
1: ହଁ ହଁ
2: କରିକରି

0: ଯେନ୍ ରେଲୁନି ସେନ୍ତାରି ପଶୁ ପକ୍ଷୀ ମନ ମିଶା ଜଙ୍ଗଲେ ମିଶା ରେଇ କରି ସେମାନେ ବନେ ରେଇ କରି ସେମାନେ ସେମାନଙ୍କର ଖାତା କରଲାଇନି ହେଲେ ବନ ତ ସରାଇଲୁନି ସରାଇଲୁନି ସେ ପଶୁ ପକ୍ଷୀ ମିଶା ମାରିଦେଲୁ
1: ମାରିଦେଲୁନି
0: ସେଟା ନାଇନି ପଶୁ ପକ୍ଷୀ ବନେରେ ବା ପଶୁ ପକ୍ଷୀ କେ ମାରିଲେ ମିଶା ଆଜିକାଲି ଆରି ଚାଡ଼ତ ନାଇନି ଏମିତି ଦନ୍ଦା ଆଗା ହେଲେ ଖାତା ଲମେଲ ତ ରଂସି
1: ଏ
0: ବାବୁ କେ ମିଶା ଗୋଟେ କିଛି ନାଇଲେ ବୋଲେ
1: ତା ଗୀତ ଗୋଟେ ବଜାଇ ଦେଶ
0: ଶୁନ ଶୁନ ଶୁନ ଶୁନ

0: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
4: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।

ଶୁଣିଲେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜନ। ଉପସ୍ଥାପନା କଲେ ସୁଧୀର କୁମାର ଦାସ ଏବଂ ସୁମିତ୍ରା ନାୟକ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇକ୍ୟୁବେସନ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଶୁଣିମା ହେଉ, ପ୍ରଚାର କରିବୁ 6:15।

ପାଠରେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଦୁଇଶହତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:20। ରାତି 7:00 ପ୍ରଚାର କରିବ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ କଟକ କେନ୍ଦ୍ରରୁ ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25। ଆଜି ଏଥିରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ବନାନୀ କାର୍ଯ୍ୟକ୍ରମ ରାତି 7:30। ରାତି 8:15 ଶୁଣିବେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା ସନ୍ନ୍ୟାସୀ ପରିଛା। ରାତି 9:30 ପ୍ରଚାର କରିବୁ ନାଟକ ଭାଗ୍ୟମ ଫଳତି ସର୍ବତ୍ରମ। ରଚନା ରମେଶ ଚନ୍ଦ୍ର ବିଶ୍ୱାଳ। ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ଆପଣଙ୍କ ଅନୁରୋଧ କ୍ରମରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ ରାତି 10:00। ରାତି 10:30 ଶୁଣିବେ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ପଙ୍କଜ ବେହେରା, ସୁପ୍ରଭା ପାଢ଼ୀ, ଉପେନ୍ଦ୍ର କୁମାର ମିଶ୍ର ଏବଂ ରୀନା ମହାପାତ୍ର। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ଇନ୍ଦ୍ରାଣୀ ମିଶ୍ର, ପଙ୍କଜ ବେହେରା, ଇତିଶ୍ରୀ ବେହେରା, ସୁଧାକର ପଣ୍ଡା ଏବଂ ମୋନାଲିସା ପଣ୍ଡା। ଶ୍ରୀରାମଚରିତ ମାନସ ଶୁଣିବେ 6:25। ଆଜିର ଅନୁଚିନ୍ତା ଶୁଣିବେ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି 6:45 ଶୁଣିବେ। ଏଥିରେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ବଡ଼ବିର୍ସା ସିସା ଏବଂ ସାଥୀ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ ରହିଛି ବିଷୟ ଗୋସା ବଳଦର ପ୍ରଥମ ଭାଗ। ସୁଗମ ସଙ୍ଗୀତ ପ୍ରଚାର କରିବ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା ଏବଂ ସୌରଭ ନାୟକ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ 9:00 ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଭେଟିଦେବୁ 9:30। ଆଧୁନିକ ଗୀତ ପ୍ରଚାର କରିବୁ ଦିନ 11:30। ଶିଳ୍ପୀମାନେ ହେଲେ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ତୃପ୍ତି ଦାସ ଏବଂ ଏମ୍ଡି ମୁସିର। ଦିନ 11:30 ପ୍ରଚାର କରିବୁ ରୂପକ ନନ୍ଦପୁର। ରଚନା ଏବଂ ଉପସ୍ଥାପନା ଅଶୋକ ମିଶ୍ର, ପ୍ରଯୋଜନା ସୁଜିତ ଦାସ। ପୁନେ ଲେନ୍ସରୁ ପ୍ରଚାର କରିବୁ ଦିନ 12:30। ଭକ୍ତିଗୀତ ଶୁଣିବେ ଦିନ 12:50। କିଶୋର ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ରହିଛି ଆଲୋଚନା ଆମ ପରିବେଶରେ ପ୍ରଜାପତି, ଆଲୋଚକ ଦେବରାଜ ମିଶ୍ର। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଜୁଆନ ଗାତା। ଚୈତିଜାନ ପ୍ରଚାର କରିବୁ ଅପରାହ୍ନ 5:30, ଏଥିରେ ଶୁଣିବେ ସାକ୍ଷାତକାର ମୂର୍ଚ୍ଛା ରୋଗ ହେଲେ କାଇ କରପାର। ଶ୍ରୀମଦ୍ ଭାଗବତ ଶୁଣିବେ 6:20। କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10। ଏଥିରେ ଶୁଣିବେ ବୃଦ୍ଧ ବୃଦ୍ଧାଙ୍କ ସ୍ୱାସ୍ଥ୍ୟର ଘରେ କିପରି ଯତ୍ନ ନେବା, ଏ ସମ୍ପର୍କରେ ପ୍ରତ୍ୟୁଷା ଦାସଙ୍କ ସହିତ ସାକ୍ଷାତକାର ଶୁଣିବେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ଏଥିରେ ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀବାଦନ। ସଙ୍ଗୀତ ସଭାର କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ।

0: ରାଜା ହିନ୍ଦୁସ୍ତାନୀ ଏହି ଚଳଚ୍ଚିତ୍ରରୁ ଶୁଣିବା ଗୀତଟିଏ କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶର୍ମା।
1: जी करे देखता रहूं
2: क्या

0: ଶୁଣିଲେ ରାଜା ହିନ୍ଦୁସ୍ତାନୀ କଥାଚିତ୍ରରୁ ଏ ଗୀତଟି, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ଶୁଣିମା ହେଉ। ଉପସ୍ଥାପନା କରୁଛନ୍ତି ଜଗଦୀଶ ଅଧିକାରୀ।
1: ସୁଧୀ ଜାନେ, ଚାରିକାନ୍ଥ ଆଉ ଗୋଟିଏ ଛାତ କରିଦେଲେ କଣ ଘର ହୋଇଯାଏ? କଣ କହିଲେ? ମୋର ପ୍ରଶ୍ନ ଅବାନ୍ତର। ହଁ ହଁ, ଏହି ପ୍ରଶ୍ନର କିଛି ମାନେ ନାହିଁ, ସ୍ତର ନାହିଁ, ଅର୍ଥ ନାହିଁ। ଏହି ପ୍ରଶ୍ନ ହେଉଛି ଅସଙ୍ଗତ, ଅର୍ଥହୀନ, ଉଦ୍ଭଟ, ଆବସର୍ଡ ବା ଏମିତି କିଛି ନାହିଁ ଆଜ୍ଞା, ଜମା ନୁହେଁ। ପ୍ରଶ୍ନରେ ଜୋର ଅଛି, ଏଥିରେ ଅର୍ଥ ଅଛି। ତର୍ଜମା କଲେ, ଆଲୋଚନା କଲେ ଏହା ଭିତରେ ଥିବା ଗୁଢ଼ ଅର୍ଥଟି ବାହାରିବ, ଏହା ନିଃସନ୍ଦେହ। ଚାରିକାନ୍ଥ ଆଉ ଗୋଟିଏ ଛାତ କେବେ ବି ଘର ହୋଇପାରେ ନା। କଣ କହିଲେ? ପୁଣି ବକବାସ କରୁଛି? ନାହିଁ ଆଜ୍ଞା, ଟିକେ ଧ୍ୟାନରେ ଶୁଣନ୍ତୁ। ଘର ସ୍ୱପ୍ନର ଘର, ଆବାସ, ନିବାସ ଯାହା କୁହନ୍ତି, ତାହା ମଣିଷର ଗୋଟିଏ ମୂଳଭୂତ ଆବଶ୍ୟକତା। ଘରକୁ ନେଇ ହୋଇଥାଏ ଅନେକ ତର୍କ ବିତର୍କ। କେବେ କେବେ ଆଜ୍ଞା, ରାଜୱାସ ଭଳି ଘରରେ ରହୁଥିବା ତଥାକଥିତ ମାଲିକ ଜଣକ ଯେତେବେଳେ ବଡ଼ ହାକିମ ହୁକୁମାକୁ ଦେଖନ୍ତି, ବଡ଼ ନେତାକୁ ଦେଖନ୍ତି, ଆଉ ତାଙ୍କ ପାଖରେ ଚାମଚାଗିରି କରି ତାଙ୍କ କାମ ହାସଲ କରିବାକୁ ଯାଆନ୍ତି, ସେତେବେଳେ ଦାନ୍ତ ଦେଖେଇ ହସି ହସି କହିଦିଅନ୍ତି, ଘର କିଏ ଆଜ୍ଞା, କୁଡ଼ିଆ ଖଣ୍ଡକ। ସେଇ କୁଡ଼ିଆରେ ଯଦି ଆପଣଙ୍କର ପାଦ ଧୂଳି ପଡ଼ିବ, ତାହେଲେ ଆଜ୍ଞା ମୋ ଜୀବନ ଭଳି ଏ ଘରଟା ବି ଧନ୍ୟ ହୋଇଯିବ। ଆଜ୍ଞା, ସେ କୁଡ଼ିଆ ହଉ, କୁଟୀର, ଆଶ୍ରମ, ଚାରିକାନ୍ଥ, ଛାତର ପରିସୀମା, ଆଜ୍ଞା ଘର ପାଇଁ ଅନେକ ନାଟ। ଥରେ ଆମେ ଯେତେବେଳେ ସ୍ୱପ୍ନର ଘର ଖୋଜିବାକୁ ନୂଆ ତିଆରି ହୋଇଥିବା ଫ୍ଲାଟ ଆଉ ଟାଉନସିପ୍ ଖୋଜୁଥିଲୁ, ସେଇଠି ମିଳିଗଲେ ଜଣେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀ, ବୟସ ପାଖାପାଖି 80। କଥା ପ୍ରସଙ୍ଗରେ ସେ କହିଲେ, ଆଜ୍ଞା ବୋଧେ ପଛ ଜନ୍ମରେ ମୁଁ କିଛି ପାପ କରିଥିଲି, ଏଣୁ ଏ ଜନ୍ମରେ ଘରେ କରୁଛି। ମାନେ ତାଙ୍କ କହିବାର ତାତ୍ପର୍ଯ୍ୟ ଥିଲା, ସେ ଜୀବନରେ କାହା ପ୍ରତି ଅନ୍ୟାୟ କରିନାହାନ୍ତି, କାହା ପ୍ରତି ଅବିଚାର କରିନାହାନ୍ତି, ସଚୋଟ ଭାବରେ ନିଜର ସରକାରୀ ତଥା ପାରିବାରିକ ଦାୟିତ୍ୱ ନିଭେଇ ସାରିଛନ୍ତି। ଅବସର ଗ୍ରହଣ କରିବା ପରେ ନିଜ ହାତରେ, ନିଜ ଦେଖରେଖରେ, ନିଜର ସାମ୍ନାରେ ଘର କରିବାର ଅଗ୍ନି ପରୀକ୍ଷା ଭିତରକୁ ସେ ଯେତେବେଳେ କୁଦି ପଡ଼ିଲେ, ସେ ଦେଖିଲେ ଇଟା, ସିମେଣ୍ଟ, ଟିଣ, ଛଡ଼, ରଙ୍ଗ, ପଥର ଗୋଡ଼ି ନେଇ ଘର କରିବା ସହଜ ନୁହେଁ। ମାନେ ଆଜ୍ଞା, କଥାଟାକୁ ଟିକେ ଅଲଗା ଭାବରେ ଚିନ୍ତା କରିବା। ଇଟା, ମାଟି, ଗୋଡ଼ି, ସିମେଣ୍ଟ, ରଙ୍ଗ, ଚୂନପଥର ନେଇ ଘର କରିବା ଯେତିକି କଠିନ, ଘରକୁ ଘର ପରି କରିବା ସେତିକି କଷ୍ଟ। ଘର ସମ୍ପୂର୍ଣ୍ଣତାର ଗୋଟିଏ ପ୍ରତୀକ। ଘରେ ସମ୍ପର୍କ ଥାଏ, ସେଇଠି ସମ୍ପର୍କ ତିଆରି ହୁଏ, ଜଣା ଅଜଣା ମଣିଷମାନଙ୍କ ମଧ୍ୟରେ ଯୋଗାଯୋଗ ହୁଏ, ସ୍ନେହ, ମମତା, ଦୁଃଖ, ସୁଖ, ଆପତ୍ତି, ବିପତ୍ତି ସବୁ ବାଣ୍ଟିକୁଣ୍ଟି ଚାରିକାନ୍ଥ ଆଉ ଛାତ ଭିତରେ ରହୁଥିବା ସମ୍ପର୍କୀୟ, ରକ୍ତ ସମ୍ପର୍କୀୟ ସମସ୍ତ ମଣିଷମାନେ ଗୋଟିଏ ବନ୍ଧନ ବନାଇଥାନ୍ତି। ରାଗ, ରୋଷା, ମାନ ଅଭିମାନ, ସ୍ନେହ, ମମତା, ପ୍ରତାରଣା, ସମ୍ବେଦନାକୁ ଆପଣାର କରିଥାନ୍ତି। ଏଣୁ ତ ସାଇ ପଡ଼ିଶା, ସାଙ୍ଗସାଥି, ବନ୍ଧୁବାନ୍ଧବଙ୍କ ସହିତ ଭଲ ସମ୍ପର୍କ ରଖିଥାନ୍ତି, ଆଉ କୁହନ୍ତି ଏଇଟା ଆମ ଘର, ନିଜ ଘର, ଆପଣାର ଘର। ଆଜ୍ଞା, ଘରକୁ ଘର ପରି କରିବାକୁ ପଡ଼ିବ। ନିର୍ଜୀବ କାନ୍ଥ, କବାଟ, ଛାତ ଭିତରେ ଜୀବନର ଅନେକ ସମ୍ଭାବନା, ସମ୍ବେଦନା ଖୋଜିବାକୁ ପଡ଼ିବ। ବଡ଼ ଛୋଟ, ପାଖ ଦୂର, ସୁନ୍ଦର ଅସୁନ୍ଦର, ଚାଳ ଛପର, ଟିଣ ଘର, ପକ୍କା ଘରର କିଛି ମାନେ ନାହିଁ ଆଜ୍ଞା। ଘର ମାନେ ଘର। ଘରକୁ ଘରେ ରହୁଥିବା ଲୋକ ଚାହିଁଲେ ସ୍ୱର୍ଗ କରିଦେବେ, ନ ଚାହିଁଲେ ଘର ହିଁ ପରୋକ୍ଷ ଭାବେ ପାଲଟିଯିବ ନର୍କ। ଘରକୁ ଘରରେ ପରିବର୍ତ୍ତନ କରିବାକୁ ହେବ ଆଜ୍ଞା। ଘର ନେଇ ହିନ୍ଦୀର ଗୋଟିଏ ସ୍ଲୋଗାନଟି ମନେ ପଡ଼େ, କୌଣସି ଏକ ହାଉସିଂ ବୋର୍ଡ ଘର ପାଇଁ ବିଜ୍ଞାପନରେ ଲେଖିଥିଲେ, ହମ୍ ମକାନ ନହିଁ ଘର ବନାତେ ହେଁ। ମାନେ ମକାନ ଆଉ ଘର, ଏହାର ଅର୍ଥ ବୋଧେ କିଛି ଫରକ, ମାନେ ଭିନ୍ନ ଭିନ୍ନ, ଯେମିତି ଇଂରାଜୀରେ ହାଉସ୍ ଆଉ ହୋମ୍। ମାତ୍ର ଆଜ୍ଞା, ଓଡ଼ିଆରେ ଘରର ଅର୍ଥ ଘର, ଘର ପାଇଁ ଗୋଟିଏ ଶବ୍ଦ, ଘର ମାନେ ଘର। ଏଣୁ ଆସନ୍ତୁ ଚାରିକାନ୍ଥ ଆଉ ଛାତର ଘରଟିକୁ ବାସ୍ତବରେ ଘରଟିଏ ପରି ଘର କରିବା।
0: ପ୍ରଚାର କଲୁ କାର୍ଯ୍ୟକ୍ରମ ଶୁଣିମା ହେଉ। ଆଜି ଏଥିରେ ଶୁଣିଲେ ଘର ସମ୍ପର୍କରେ। ଉପସ୍ଥାପନା କଲେ ଜଗଦୀଶ ଅଧିକାରୀ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ।

0: ଅସୁର ପୁତ୍ରମାନେ ପ୍ରହ୍ଲାଦଙ୍କ ମୁଖରୁ ଭାଗବତ ଧର୍ମ କଥା ଶୁଣି ପଚାରିଲେ, ଏ ବିଦ୍ୟା କେଉଁଠୁ ପାଇଲ? ପ୍ରହ୍ଲାଦ କହିଲା, ମୋର ପିତା ତପସ୍ୟା କରିବା ପାଇଁ ମନ୍ଦର ପର୍ବତକୁ ଯାଇ ଯେତେବେଳେ କଠୋର ତପରେ ବୁଡ଼ି ରହିଲେ, ସେତେବେଳେ ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ ଯୁଦ୍ଧ କରିବା ପାଇଁ ପୃଥିବୀରେ ପହଞ୍ଚିଲେ। ଅସୁରମାନେ ଶସ୍ତ୍ରାଘାତର ଭୟରେ ଘୋର ବନରେ ଲୁଚିଲେ। ଦେବତାମାନେ ନଗରରେ ପଶି ମୋର ଗର୍ଭବତୀ ଜନନୀଙ୍କୁ ଅସହାୟ ଅବସ୍ଥାରେ ଧରିନେଲେ। ଜନନୀଙ୍କର କରୁଣ କ୍ରନ୍ଦନ ଶୁଣି ନାରଦ ମୁନି ଛାଡ଼ିଦେବାକୁ ଇନ୍ଦ୍ରଙ୍କୁ କହିବାରୁ ଇନ୍ଦ୍ର କହିଲେ, ଏହାର ଗର୍ଭରେ ଯେଉଁ ପୁତ୍ର ଅଛି ସେ ସ୍ୱଭାବତଃ ମୋର ବୈରୀ, ତେଣୁ ଏ ନାରୀ ମୋ ପୁରରେ ଥାଇ ସନ୍ତାନ ପ୍ରସବ କଲେ ସେ ସନ୍ତାନକୁ ମାରିସାରିବା ପରେ ନାରୀକୁ ନେଇ ତା ଘରେ ଛାଡ଼ିଦେବି।
1: ନାରଦ ଉବାଚ, ଏହାର ଗର୍ଭେ ଯେ କୁମର

ଶୁଣିଲେ ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 200ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଭଜନ। ଆଜି ପାଇଁ କଣ୍ଠଶିଳ୍ପୀମାନେ ହେଉଛନ୍ତି ମହେନ୍ଦ୍ର କପୁର ଏବଂ ଲତା ମଙ୍ଗେସ୍କର। ପ୍ରଥମେ ଶୁଣିବା କଣ୍ଠଶିଳ୍ପୀ ମହେନ୍ଦ୍ର କପୁରଙ୍କ କଣ୍ଠରେ ଏହି ହିନ୍ଦୀ ଭଜନ ପୁରାତନ ରଚନାରୁ।

ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର 11,000 କୋଟି ଟଙ୍କାର 5 ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜସ୍ୱ ଅଡିଟ୍ରେ ସ୍ୱଚ୍ଛତା ପାଇଁ ଖୁବ୍ ଶୀଘ୍ର ଜାରି ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା। ସୁଯୋଗ ପ୍ଲାଟଫର୍ମ ମାଧ୍ୟମରେ ସହରାଞ୍ଚଳରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। 15 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ।

0: ଓଡ଼ିଶାକୁ ସେମି କଣ୍ଡକ୍ଟରର କେନ୍ଦ୍ରସ୍ଥଳୀ ଭାବେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶା ପ୍ୟାଭିଲିୟନକୁ ଆଜି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝି କହିଛନ୍ତି ସେମି କଣ୍ଡକ୍ଟର ମିଶନରେ ସମୁଦାୟ 12 ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଏଥିରେ ରାଜ୍ୟର 2 ପ୍ରକଳ୍ପ ରହିଛି। ରାଜ୍ୟ ସରକାର 11,000 କୋଟି ଟଙ୍କାର 5 ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 20,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: दोनों परियोजना के साथ साथ हमारी राज्य सरकार ने लगभग 11,000 करोड़ रुपए की 5 योजना की सेमीकंडक्टर परियोजनाओं को भी मंजूरी प्रदान की है। इसमें लगभग 4,500 से डायरेक्ट और 16,000 की ऊपर इनडायरेक्टली रोजगार भी एक बहुत बड़ा अवसर मिलने जा रहा है। इन सबके अलावा ओडिशा को एक सेमीकंडक्टर हब में बदलने के लिए हमारा सरकार पूरी तरह से प्रयास कर रही है।
0: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଓଡ଼ିଶାରେ ସେମିକଣ୍ଡକ୍ଟର ବିକାଶ ପାଇଁ ବିଶେଷ ସୁଯୋଗ ସମ୍ଭାବନା ରହିଛି। ରାଜ୍ୟରେ ଆଉ 3 ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି।
2: ଜିସ୍ ତେଜି ସେ ସରକାର କାମ କରି ରହି ହେ ମୈଁ ମାନେ ମୁଖ୍ୟମନ୍ତ୍ରୀ ଜୀ କୁ ଧନ୍ୟବାଦ ଦେନା ଚାହୁଁଗା କି ଆପଣ ପର୍ସନାଲି ମନିଟର କରକେ ସଭି दोनों के दोनों प्रोजेक्ट्स को बहुत तेजी से आगे बढ़ाया। इसके अलावा भी 3 और प्रोजेक्ट्स उड़ीसा की सरकार के सहयोग से चल रहे हैं। सभी इन्वेस्टर्स ने सेटिस्फेक्शन बताया है। ये प्रोग्रेस उड़ीसा को एक नए डेस्टिनेशन पे लेके जाएगी।
0: ସମ୍ମିଳନୀରେ ଓଡ଼ିଶାରେ ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ପୁଞ୍ଜିନିବେଶ ପ୍ରଯୁକ୍ତି ନବସୃଜନ ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନେଇ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରାଜ୍ୟର ନୀତିଗତ ସହାୟତା ଏବଂ ନିବେଶ ପାଇଁ ଉଦୀୟମାନ ସୁଯୋଗଗୁଡ଼ିକୁ ଉପସ୍ଥାପିତ କରିଥିବା ଜଣାପଡ଼ିଛି। ଜାତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଏନ୍ଆଇଟି ରାଉରକେଲାର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ସ୍ୱଦେଶୀ ଚିପ୍ ଡିଜାଇନ୍ ସେମିକନ୍ ଇଣ୍ଡିଆ ପ୍ରଦର୍ଶନୀରେ ସ୍ଥାନ ପାଇବା ରାଜ୍ୟ ତଥା ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ସେମିକଣ୍ଡକ୍ଟର କ୍ଷମତା ବୃଦ୍ଧି କରି ଆତ୍ମନିର୍ଭରତା ହାସଲ କରିବା ଦିଗରେ ଦ୍ରୁତ ଅଗ୍ରସର ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ଏଭଳି ସ୍ୱଦେଶୀ ପ୍ରଯୁକ୍ତି ଓ ଗବେଷଣା ଭବିଷ୍ୟତରେ ଦେଶର ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଆଗାମୀ ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଆସନ୍ତା 24 ତାରିଖ ସୁଦ୍ଧା ପୌର ସଂସ୍ଥା ଓ ଏନ୍ଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ମାସ 3 ତାରିଖରେ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ରହିଛି। 7 ତାରିଖ ସୁଦ୍ଧା ପ୍ରୋଭିଜନାଲ ବିଜ୍ଞପ୍ତି ଓ 7-21 ତାରିଖ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ, 26-28 ତାରିଖ ମଧ୍ୟରେ ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷିତ ସମ୍ପର୍କିତ ପ୍ରକ୍ରିୟା ପାଇଁ ସଂଶୋଧିତ ସମୟସୀମା ଧାର୍ଯ୍ୟ କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ସମ୍ପୃକ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ପକ୍ଷରୁ ସୁବୁଦ୍ଧିପୁରଠାରେ ନିର୍ମିତ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ଫ୍ଲାଟ୍ ବିକ୍ରି ପାଇଁ ଆଜିଠାରୁ ଅନ୍ଲାଇନ୍ ବୁକିଂ ଆରମ୍ଭ ହୋଇଛି। ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ୟୁନିକ୍ ଆକାଉଣ୍ଟ ନମ୍ଘର ୟୁଏଏନ୍ ବ୍ୟବସ୍ଥା କରାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଆବେଦନକାରୀ ପ୍ରଥମେ ବିଡିଏର ଅନ୍ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜିକରଣ ୟୁନିକ୍ ଆକାଉଣ୍ଟ ନମ୍ଘର ପାଇଁ ଆବେଦନ କରିପାରିବେ। ପରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଆପାର୍ଟମେଣ୍ଟଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ ପ୍ରକ୍ରିୟାରେ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯିବ। ଗୋଟିଏ ପରିବାରର ଜଣେ ମାତ୍ର ସଦସ୍ୟ ନିର୍ଦ୍ଧାରିତ ନିୟମ ଅନୁସରଣ କରି ସଠିକ୍ ତଥ୍ୟ ଓ ଦସ୍ତାବିଜ୍ ସହ ଆବେଦନ କରିବାକୁ କୁହାଯାଇଛି। ଆବେଦନର ଶେଷ ତାରିଖ ଆସନ୍ତା ମାସ 31 ତାରିଖ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜସ୍ୱ ଅଡିଟ୍ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଡିଟ୍ ପ୍ରକ୍ରିୟା ସମ୍ପର୍କରେ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ନେଇ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ନୂତନ ବ୍ୟବସ୍ଥା ଅନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟର ଗୋଟିଏ ଆର୍ଥିକ ବର୍ଷର ଅଡିଟ୍ ପାଇଁ ସର୍ବାଧିକ 20

0: ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଦେଶର ପ୍ରାୟ 11,900 କିଲୋମିଟର ଦୀର୍ଘ ଉପକୂଳ ପ୍ରାୟ 14,500 କିଲୋମିଟର ଜଳପଥ ମଧ୍ୟ ଏଥିସହ ସଂଶ୍ଳିଷ୍ଟ। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପ୍ରମୁଖ ବନ୍ଦରଗୁଡ଼ିକର ଆବାସସ୍ଥଳୀ ଭାବେ କାର୍ଯ୍ୟ କରୁଛି। ଏହା ଭାରତକୁ ବିଶ୍ୱ ନୌବାଣିଜ୍ୟ ମାର୍ଗ ସହ ସଂଯୋଗ କରୁଛି, ଫଳରେ ପଣ୍ୟ ଓ ଯାତ୍ରୀ ପରିବହନ ସହଜ ତଥା ସୁଗମ ହୋଇପାରୁଛି। ଆକଳନ ଅନୁଯାୟୀ ପ୍ରାୟ 95% ବାଣିଜ୍ୟ ଓ ମୂଲ୍ୟଭିତ୍ତିକ ପ୍ରାୟ 70% ସାମୁଦ୍ରିକ ମାର୍ଗ ମାଧ୍ୟମରେ ପରିଚାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଦେଶର ବନ୍ଦର ନେତୃତ୍ୱାଧୀନ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ 2015 ମାର୍ଚ୍ଚ ମାସରେ ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରିଚାଳନାଗତ ଦକ୍ଷତାକୁ ଉନ୍ନତ କରିବା, ପରିବହନ ଖର୍ଚ୍ଚ ହ୍ରାସ ଏବଂ କାର୍ଯ୍ୟକ୍ଷମ ଥିବା ସଡ଼କ ଓ ରେଳପଥକୁ ସଂଯୋଗ କରି ଜଳପଥ ବ୍ୟବହାର ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ, ଫଳରେ ବାଣିଜ୍ୟ ତଥା ଅର୍ଥନୀତି ଭିତ୍ତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇପାରିବ। ଏହି ଯୋଜନା ଅଧୀନରେ ବନ୍ଦରଗୁଡ଼ିକର ଆଧୁନିକୀକରଣ, ନୂତନ ବନ୍ଦର ନିର୍ମାଣ, ଜଳପଥ ସଂଯୋଗୀକରଣ ଏବଂ ସରକାରୀ ତଥା ଘରୋଇ କ୍ଷେତ୍ରରୁ ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଅନ୍ୟତମ ଉଦ୍ଦେଶ୍ୟ। ଦେଶରେ 12 ପ୍ରମୁଖ ବନ୍ଦର ଏବଂ 200ରୁ ଅଧିକ ସାଧାରଣ ବନ୍ଦର କାର୍ଯ୍ୟ କରୁଛି। ପ୍ରମୁଖ ବନ୍ଦରଗୁଡ଼ିକ କେନ୍ଦ୍ରୀୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ରହୁଥିବା ବେଳେ ସାଧାରଣ ବନ୍ଦର କ୍ଷେତ୍ରଗୁଡ଼ିକ ସମ୍ପୃକ୍ତ ରାଜ୍ୟ ସାମୁଦ୍ରିକ ବୋର୍ଡ କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛି। ଏହି ବନ୍ଦରଗୁଡ଼ିକ ମାଧ୍ୟମରେ ଅଶୋଧିତ ତୈଳ, କୋଇଲା, ସାମଗ୍ରୀ, ସାର, କୃଷି ତଥା ବୟନ ଆଦି ବ୍ୟାପକ ପଣ୍ୟ କାରବାର ହେଉଛି। ଗତ 11 ବର୍ଷ ମଧ୍ୟରେ ସାଗରମାଳା କାର୍ଯ୍ୟକ୍ରମ ଲକ୍ଷ୍ୟଭିତ୍ତିକ ଫଳାଫଳ ପ୍ରଦାନ କରିଛି। ଏହା ଅଧୀନରେ ପ୍ରାୟ 6,06,000 କୋଟି ଟଙ୍କା ବ୍ୟୟ ଅଟକଳରେ 845 ପ୍ରକଳ୍ପ ହାତକୁ ନିଆଯାଇଛି। ତନ୍ମଧ୍ୟରୁ ଗତ ମାର୍ଚ୍ଚ 24 ସୁଦ୍ଧା 1,57,000 କୋଟି ଟଙ୍କାର 315 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। 210 କାର୍ଯ୍ୟ ଏବେ ଜାରି ରହିଥିବାବେଳେ 320 ପ୍ରକଳ୍ପ ଯୋଜନା ପର୍ଯ୍ୟାୟରେ ରହିଛି। ଲକ୍ଷ୍ୟଭିତ୍ତିକ ନିବେଶ ମାଧ୍ୟମରେ ଉପକୂଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ପଣ୍ୟ ପରିବହନ କ୍ଷମତା ଅଧିକ ବ୍ୟାପକ ହୋଇପାରିଛି। 1,057 କୋଟି ଟଙ୍କା ବ୍ୟୟରେ ମୋଟ 11 ମାଛଧରା ପୋତାଶ୍ରୟ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ଏହାର ସୁଫଳ 30,000 ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚୁଛି। 494 କୋଟି ଟଙ୍କା ମୂଲ୍ୟର 7 ଉପକୂଳ ବର୍ଥ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ଏହାଦ୍ୱାରା ବାର୍ଷିକ ପଣ୍ୟ ପରିଚାଳନା କ୍ଷମତା 9.84 ନିୟୁତ ଟନ୍କୁ ବୃଦ୍ଧି ପାଇଛି। ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ଗତ ଆର୍ଥିକ ବର୍ଷରେ ସାମଗ୍ରିକ ଭାବେ ରେକର୍ଡ ପରିମାଣ 915.17 ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି, ଯାହା ଧାର୍ଯ୍ୟ ଲକ୍ଷ୍ୟ 904 ମେଟ୍ରିକ୍ ଟନ୍କୁ ଅତିକ୍ରମ କରିଛି। ପ୍ରତିବର୍ଷ ଏ କ୍ଷେତ୍ରରେ 7.06% ଅଭିବୃଦ୍ଧି ହାସଲ ହେଉଛି। 2014 ହାରାହାରି ଜାହାଜ ଚଳାଚଳ ସମୟ 96 ଘଣ୍ଟା ଥିବାବେଳେ 2025 ଏହା 49.5 ଘଣ୍ଟାକୁ ହ୍ରାସ ପାଇଛି। ଉନ୍ନତ ବନ୍ଦର ଦକ୍ଷତା ଏବଂ ଦ୍ରୁତ ପଣ୍ୟ ବହନ ପରିଚାଳନାକୁ ଏହା ପ୍ରତିପାଦନ କରୁଛି। ଦେଶର 9 ବନ୍ଦର ବିଶ୍ୱର ଶ୍ରେଷ୍ଠ 100 ମଧ୍ୟରେ ସ୍ଥାନିତ ହୋଇଛି। ତନ୍ମଧ୍ୟରୁ ବିଶାଖାପାଟନା କଣ୍ଟେନର ଟ୍ରାଫିକ୍ ବର୍ଗରେ ବିଶ୍ୱସ୍ତରରେ ଶ୍ରେଷ୍ଠ 20 ବନ୍ଦର ମଧ୍ୟରେ ପରିଗଣିତ ହେଉଛି। ଏପରିକି ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ମାଲ ପରିବହନ ଗତ 11 ବର୍ଷ ମଧ୍ୟରେ 700% ବୃଦ୍ଧି ପାଇଛି। ଉପକୂଳ ଜୀବିକା ଏବଂ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ 7,600 ପ୍ରାର୍ଥୀ ଦକ୍ଷତା ବିକାଶ ତାଲିମ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ 3,100 ପ୍ରଶିକ୍ଷାର୍ଥୀ ସାମୁଦ୍ରିକ ତଥା ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି।
1: ଆକାଶବାଣୀ କଟକ ଗତିଶୀଳ କରିଛି ସାଗରମାଳା ପଦକ୍ଷେପ। ଆଲେଖ୍ୟ ମୟୂରଞ୍ଜନ ମିଶ୍ର ଏବଂ ଉପସ୍ଥାପନା
2: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର।

କେତୋଟି ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀମାନେ ହେଉଛନ୍ତି ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ, କଥାଚିତ୍ର ତୁମେ ଥିଲେ ସାଥିରେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଧର୍ମର ହେବ ଜୟ ଏହି କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଇରା ମହାନ୍ତି ଏବଂ କୁମାର ବାପି। ଗୀତିକାର ବସନ୍ତରା ସାମଲ। ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ପର୍ଶୁରାମ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ରାତି 7:30 ଶୁଣିବେ ବନାନୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଦୃଢ଼ୋକ୍ତି। ୟୁଏଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ହେଲା ଆଲୋଚନା। ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହୋଇଛି କହିଲେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍

ହସ୍ତାନ୍ତର କଲା ଦୁଇଟି ପ୍ରଶିକ୍ଷଣ ବିମାନ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିଂଶତମ ରୋଜଗାର ମେଳାରେ ବଣ୍ଟନ କରିବେ 51,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଏବଂ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ଉଦ୍ଘାଟନୀ ଉତ୍ସବରେ ଜାତୀୟ ପତାକା ବହନ କରିବେ ମନୁ ଭାକର ଏବଂ ତଜିନ୍ଦର ପାଲ୍ ସିଂ ତୁର୍। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଆଞ୍ଚଳିକ ଶାନ୍ତି ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଲାଗି ଉଭୟଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ଜାରି ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ୍ ଅଲ୍ ନାହାନ୍ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। ଉଭୟ ନେତା ପଶ୍ଚିମ ଏସିଆର ବିକାଶ ପରିସ୍ଥିତି ସମ୍ପର୍କରେ ମତ ବିନିମୟ କରିଥିଲେ। ଉଭୟ ଭାରତ ୟୁଏଇ ବ୍ୟାପକ ରଣନୀତିକ ଭାଗିଦାରୀ ଶକ୍ତି ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ପୁଞ୍ଜିନିବେଶ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଶେଖ୍ ମହମ୍ମଦ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବ୍ରିକ୍ସ ସମ୍ମିଳନୀରେ ଭାରତର ସଫଳ ଆୟୋଜନକୁ ପ୍ରଶଂସା କରିଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହେଉଛି। ନୂଆଦିଲ୍ଲୀଠାରେ ସେମିକନ୍ ଇଣ୍ଡିଆ 2026ରେ ଅଂଶଗ୍ରହଣ କରି ଶ୍ରୀ ବୈଷ୍ଣବ କହିଛନ୍ତି ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କରିବାଠୁ ଆରମ୍ଭ କରି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଭାରତରେ ସମ୍ପୂର୍ଣ୍ଣ ଉତ୍ପାଦ ପ୍ରସ୍ତୁତି ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଶିଳ୍ପରେ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ। ଏକ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳ ହେଉଛି ଭାରତର ପ୍ରମୁଖ ଶକ୍ତି। ସେ କହିଛନ୍ତି 10 ବର୍ଷ ମଧ୍ୟରେ 50,000 ସେମିକଣ୍ଡକ୍ଟର ଡିଜାଇନ୍ ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଭାରତର ଲକ୍ଷ୍ୟ ରହିଛି। ଗତ 4 ବର୍ଷ ମଧ୍ୟରେ 70,000 ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି। ଦେଶର ଛାତ୍ରଛାତ୍ରୀମାନେ ଏବେ ଚିପ୍ ପ୍ରସ୍ତୁତର ଡିଜାଇନିଂ କରୁଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର 20 ବର୍ଷିଆ ସ୍ୱଷ୍ଟ ରୋଡ୍ମ୍ୟାପ୍ର ଆବଶ୍ୟକତା ରହିଛି। ସେମିକଣ୍ଡକ୍ଟର ଶିଳ୍ପ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଜଟିଳ ଶିଳ୍ପ ମଧ୍ୟରେ ଅନ୍ୟତମ। ଏକ ଦୀର୍ଘସ୍ଥାୟୀ ଏବଂ ଦୀର୍ଘମିଆଦୀ ଅଭିବୃଦ୍ଧି ନିମନ୍ତେ ଏକ ସଶକ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ଭାରତର ଆଭିମୁଖ୍ୟ ରହିଛି। ଭାରତର ସେମିକଣ୍ଡକ୍ଟର ମିଶନ 2.0 ବିଶେଷକରି 6ଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଲା ଚିପ୍ ଡିଜାଇନ୍, ସାମଗ୍ରୀ, ଫ୍ୟାବ୍ରିକେସନ୍, ଆସେମ୍ବ୍ଲି, ଟେଷ୍ଟିଂ, ମାର୍କିଂ ଏବଂ ପ୍ୟାକେଜିଂ, ଗବେଷଣା ଏବଂ ବିକାଶ ଓ ସଂରକ୍ଷଣ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଗୋଟିଏ ଦେଶରୁ ପ୍ରାୟ 30ଟି କମ୍ପାନୀ ସେମିକନ୍ ଇଣ୍ଡିଆ ପାଭିଲିୟନ୍ରେ ଅଂଶଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ଏ ଦିଗରେ ଆଗ୍ରହ ଏବଂ ଉତ୍ସାହ ଦେଖାଉଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ 1,00,000ରୁ ଉର୍ଦ୍ଧ କର୍ମନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେମିକନ୍ ଇଣ୍ଡିଆ 2026ରେ ଏ ସଂକ୍ରାନ୍ତ ଅନେକ ରାଜିନାମା ଶ୍ରୀ ବୈଷ୍ଣବଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ଅବସରରେ ଶ୍ରୀ ବୈଷ୍ଣବ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପାଭିଲିୟନ୍କୁ ଉଦ୍ଘାଟନ କରିଥିଲେ। ବିମାନ ନିର୍ମାଣକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଆଜି ହାଲୁକା ପ୍ରଶିକ୍ଷଣ ଯୁଦ୍ଧ ବିମାନ ତେଜସ୍ ଓ ଏସ୍ଟିଟି-40 ବେସିକ୍ ଟ୍ରେନର ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଛି। ବେଙ୍ଗାଲୁରୁଠାରେ ଆୟୋଜିତ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି 2ଟି ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଛି। ଏସ୍ଟିଟି-40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟକୁ ପ୍ରତିରକ୍ଷା ମନ୍ତ୍ରୀ ଅଙ୍କୁର ଭାବେ ନାମିତ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ହାଲ୍ ପକ୍ଷରୁ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟରକୁ ମଧ୍ୟ ଆଜି ପୱନ ହନ୍ସ ଲିମିଟେଡ୍କୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଂଶତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ ନବନିଯୁକ୍ତ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଦେଶର 45ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ବିଭିନ୍ନ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ ସମେତ ବିଭିନ୍ନ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ। ରୋଜଗାର ମେଳା ହେଉଛି ସରକାରଙ୍କ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟର ଏକ ପ୍ରତିଫଳନ। ରୋଜଗାର ମେଳା ଦ୍ୱାରା ପ୍ରାୟ ସମୁଦାୟ 12,75,000 ଯୁବକ ବିଭିନ୍ନ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା

0: ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଘାଟନ କରିବେ। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ସୁପ୍ରିମ୍କୋର୍ଟ, ହାଇକୋର୍ଟର ବିଚାରପତି ଏବଂ ଜିଲ୍ଲା ଦୌରା ଜଜ୍ ଭାଗ ନେବେ। 17ଟି ଦେଶରୁ ପ୍ରମୁଖ ବିଚାରପତି ଏବଂ ନ୍ୟାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ନୀତି ଆୟୋଗ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2015 ଜାନୁଆରୀ 1ରେ କେନ୍ଦ୍ର କ୍ୟାବିନେଟ୍ରେ ଯୋଜନା ଆୟୋଗକୁ ନୀତି ଆୟୋଗରେ ପରିଣତ କରାଯାଇଥିଲା। ଏହା ଏକ ନୀତି ନିର୍ଦ୍ଧାରଣ କମିଟି ଭାବେ ପ୍ରସ୍ତୁତ କରାଯାଇଥିଲା। 3ଟି ମୁଖ୍ୟ ବିଷୟବସ୍ତୁ ଉପରେ ଏହି ନୀତି ଆୟୋଗ ଆଧାରିତ। ପରିଚାଳନା ପରିଷଦ ଉଭୟ ପ୍ରଧାନମନ୍ତ୍ରୀ ଏବଂ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥାଏ। ପ୍ରତିଟି ରାଜ୍ୟରେ ନୀତି ଆୟୋଗର ସ୍ୱତନ୍ତ୍ର ଦଳକୁ ସାମିଲ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି। 2017 ନୂଆଦିଲ୍ଲୀରେ ନୀତି ଆୟୋଗର ତୃତୀୟ ପରିଚାଳନା ପରିଷଦ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହି ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି।
1: मेरा एक कन्विक्शन है और मेरा विश्वास है कि न्यू इंडिया के निर्माण सभी मुख्यमंत्रियों के सहयोग के बिना, उनके संपूर्ण योगदान के बिना कतई संभव नहीं है। इस देश के लोगों के हमसे बहुत सारी उम्मीदें हैं और ये उम्मीदें टीम इंडिया द्वारा ही पूरी की जा सकती है।
0: ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଆକାଶବାଣୀ ସମ୍ଭାଦକୁ ସୂଚନା ଦେଇ କହିଛନ୍ତି, ନୀତି ଆୟୋଗ ସମବାୟ ସଂଘୀୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥାଏ ଏବଂ କେନ୍ଦ୍ର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ରଣନୀତିକ ଏବଂ ବୈଷୟିକ ପରାମର୍ଶ ପ୍ରଦାନ କରିଥାଏ। ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ କୋହତ ଜିଲ୍ଲାରେ ଏକ ମସ୍ଜିଦ୍ ନିକଟରେ ବୋମା ବିସ୍ଫୋରଣ ଯୋଗୁଁ 15 ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରେ 50 ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ଜଣାପଡ଼ିଛି, ଶୁକ୍ରବାର ପ୍ରାର୍ଥନା ସମୟରେ ବୋମା ବିସ୍ଫୋରଣରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତ ଲୋହିତ ସାଗର ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସାର୍ବଭୌମ ସାଉଦି ଆରବର ଜନବସତି ଅଞ୍ଚଳ ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ। ପବିତ୍ର ମକ୍କା ସହର ଉପରେ ଆକ୍ରମଣ ଉଦ୍ୟମ ପରେ ଭାରତ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଜାରି କରାଯାଇ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଏହା ଏକ ବିପଦ ବୋଲି କୁହାଯାଇଥିଲା। ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଏବଂ ସଟ୍ପୁଟ୍ ଚମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର ଭାରତର ଜାତୀୟ ପତାକା ବହନ କରିବେ। ଆସନ୍ତାକାଲି ଏସୀୟ କ୍ରୀଡ଼ା ଆରମ୍ଭ ହେବ। 2024 ପ୍ୟାରିସ୍ ଅଲମ୍ପିକ୍ସରେ ଭାକର ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଗୋଟିଏ ସଂସ୍କରଣରେ 2ଟି ପଦକ ଜିତିଥିଲେ। ମନୁ ଭାକର ଚଳିତ ଏସୀୟ କ୍ରୀଡ଼ାରେ 10 ମିଟର ଏୟାର ପିସ୍ତଲ, 25 ମିଟର ପିସ୍ତଲ ଓ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ବିଭାଗରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ତେଜିନ୍ଦର ପାଲ୍ ସିଂ ତୁର ତାଙ୍କର ଏସୀୟ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏସୀୟ କ୍ରୀଡ଼ାର ବିଂଶ ସଂସ୍କରଣ ଅକ୍ଟୋବର 4 ପର୍ଯ୍ୟନ୍ତ ଚାଲିବ। ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଦୃଢ଼ୋକ୍ତି, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହୋଇଛି କହିଲେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହସ୍ତାନ୍ତର କଲା 2ଟି ପ୍ରଶିକ୍ଷଣ ବିମାନ ଏବଂ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ଉଦ୍ଘାଟନୀ ଉତ୍ସବରେ ଜାତୀୟ ପତାକା ବହନ କରିବେ ମନୁ ଭାକର ଏବଂ ତଜିନ୍ଦର ପାଲ୍ ସିଂ ତୁର। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି।

ଅଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ବାଲେଶ୍ୱର ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନ ଶିଶୁ ଶ୍ରମ ନିରୋଧ ସମ୍ପର୍କରେ ସୂଚନା ଦେବା ସହ ଅଧିକାରୀମାନଙ୍କୁ ଶପଥପାଠ କରାଇଥିଲେ। ବୈଠକରେ ଶିଶୁ ଶ୍ରମ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ରେଳ ଯୋଗେ ଶିଶୁ ଶ୍ରମିକଙ୍କ ଚୋରା ଚାଲାଣ ରୋକିବା ଏବଂ ଉଦ୍ଧାର ଓ ଥଇଥାନ ପାଇଁ ପରବର୍ତ୍ତୀ ବୈଠକରେ ରେଳବାଇ ପୋଲିସକୁ ସାମିଲ କରିବାକୁ

0: ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ଡିଏଲ୍ଟିଏଫ୍ ଡିଷ୍ଟ୍ରିକ୍ଟ ଲେବଲ୍ ଟାସ୍କ ଫୋର୍ସର ଗଠନ କରାଯାଇଛି। ଏହି ଟିମ୍ରେ ରହିଛନ୍ତି ଶ୍ରମ ଅଧିକାରୀ, ପୋଲିସ ପ୍ରଶାସନ, ଚାଇଲ୍ଡ ଲାଇନ୍, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ କଲ୍ୟାଣ ସମିତିର ସଦସ୍ୟ। ଏହି ଟିମ୍ ନିୟମିତ ଭାବରେ ବିଭିନ୍ନ ଦୋକାନ, ଗ୍ୟାରେଜ୍ ଏବଂ କାରଖାନା ଉପରେ ଅଚାନକ ଚଢ଼ାଉ କରୁଛନ୍ତି। ଯଦି କୌଣସି ସ୍ଥାନରେ 14 ବର୍ଷରୁ କମ୍ ବୟସର ପିଲା କିମ୍ବା 18 ବୟସରୁ କମ୍ ପିଲା ବିପଜ୍ଜନକ କାମ କରୁଥିବା ଧରା ପଡ଼ନ୍ତି, ତେବେ ମାଲିକ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚାଇଲ୍ଡ ଲେବର ଆକ୍ଟ ଅନୁସାରେ ସମସ୍ତେ ହେଉଛନ୍ତି ଜଣେ ଜଣେ ଇନ୍ସପେକ୍ଟର। ଯଦି କୌଣସି ନାଗରିକ କିମ୍ବା କୌଣସି ଅଫିସର ଯେଉଁଠି ବି ଛୋଟ ପିଲାଙ୍କୁ ଶ୍ରମିକ ଭାବରେ ଖଟୁଥିବାର ଦେଖୁଛନ୍ତି, ତେବେ ନୀରବ ନ ରହି ତୁରନ୍ତ ସରକାରଙ୍କର ଫ୍ରି ନମ୍ବର ରହିଛି ଚାଇଲ୍ଡ ଲାଇନ୍ର 1098 କିମ୍ବା 112ରେ କଲ୍ କରି ପ୍ରଶାସନକୁ ଖବର ଦିଅନ୍ତୁ।
1: ବାଲେଶ୍ୱର ସର୍କିଟ୍ ହାଉସ୍ରେ ବିଭାଗୀୟ ସମ୍ପର୍କିତ ସ୍ଥାୟୀ କମିଟି 2 2026-27ର ଚତୁର୍ଥ ସମୀକ୍ଷା ବୈଠକ ହୋଇଛି। କମିଟି ଅଧ୍ୟକ୍ଷ ତଥା ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭୂତଳ ଓ ଭୂପୃଷ୍ଠ ଜଳର ବ୍ୟବହାର, ଭୂତଳ ଜଳସ୍ତରର ସ୍ଥିତି ଏବଂ ଶିଳ୍ପାଞ୍ଚଳରେ ଜଳସମ୍ପଦ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକ ପରେ କମିଟି ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଇମାମି ପେପର ମିଲ୍ ଏବଂ ବାଲେଶ୍ୱର ଆଇଏଲ୍ଏଚ୍ ଶିଳ୍ପାଞ୍ଚଳ ପରିଦର୍ଶନ କରିଥିଲେ। ବାଲେଶ୍ୱର ଜିଲ୍ଲାରେ ବୀର ବାଘାଯତୀଙ୍କ 111ତମ ଶହୀଦ ଦିବସ ଶ୍ରଦ୍ଧାର ସହ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ବାଘାଯତୀନ ଉନ୍ନୟନ କମିଟି ଓ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ବାଲେଶ୍ୱର ସହରର ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏବଂ ରେମୁଣା ବ୍ଲକର ଚଷାଖଣ୍ଡଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ, ମୟୂର ବିକାଶଙ୍କ ସମେତ ଅନ୍ୟମାନେ ବାଘାଯତୀନଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ପଶ୍ଚିମବଙ୍ଗରୁ ଆସିଥିବା 34 ଜଣ ରକ୍ତତୀର୍ଥ ଯାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚଷାଖଣ୍ଡର ଐତିହାସିକ ସଶସ୍ତ ସଂଘର୍ଷ ଓ ବାଘାଯତୀନଙ୍କ ବଳିଦାନକୁ ଏହି ଅବସରରେ ସ୍କରଣ କରାଯାଇଥିଲା। ଜାତୀୟ ଭୂତଳ ଜଳ ମାନଚିତ୍ରଣ ଓ ପରିଚାଳନା କାର୍ଯ୍ୟକ୍ରମ ସମ୍ପର୍କିତ ଏକ କର୍ମଶାଳା ବାଲେଶ୍ୱରରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ବୈଜ୍ଞାନିକମାନେ ଭୂତଳ ଜଳ ସଂରକ୍ଷଣ, ମାନଚିତ୍ରଣ ଓ ସୁପରିଚାଳନା ଉପରେ ଆଲୋଚନା କରିଥିଲେ। ଭୂତଳ ଜଳସ୍ତର ହ୍ରାସ, ଅତ୍ୟଧିକ ଜଳ ଉତ୍ତୋଳନ ଏବଂ ଜଳର ଗୁଣବତ୍ତା ଭଳି ସମସ୍ୟାର ସମାଧାନ ସହ ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳର ପୁନର୍ଭରଣ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ସ୍ଥାୟୀ ଭୂତଳ ଜଳ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ବାଲେଶ୍ୱର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କିଷାନ ରବି 2026-27 କାର୍ଯ୍ୟକ୍ରମରେ 3,05,025 ଜଣ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ମୋଟ 61,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓୟୁଏଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରିଥିବାବେଳେ ବାଲେଶ୍ୱରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଭର୍ଚୁଆଲ୍ ମାଧ୍ୟମରେ ଏଥିସହ ଯୋଡ଼ି ହୋଇଥିଲେ। ଏହି ଅର୍ଥ ରବି ଚାଷ ପାଇଁ ଆବଶ୍ୟକ କୃଷି ସାମଗ୍ରୀ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରେ ସହାୟକ ହେବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନା ନୀନା ସାହୁ, ଆକାଶବାଣୀ କଟକ।
3: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
4: ଯୋଜନା ଉନ୍ ନୌଜବାନୋ କେ ଲିଏ ହେ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢାପା ଭି ଗୌରବ କେ ସାଥ ବିତା ସକୋ।
3: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000ରୁ ଅଧିକ ଲାଭାର୍ଥୀ ଯୋଡ଼ି ହୋଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
5: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
6: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
5: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ପ୍ରଚାର କରୁଛୁ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ମଣିଷ ସବୁବେଳେ ନିଜର ମୌଳିକତାକୁ ଜାହିର କରିବାକୁ ଚାହିଁଥାଏ, ସମାଜରେ ଭଲ ନାଁ କରିବାକୁ ଚେଷ୍ଟା କରିଥାଏ, ଭଲରେ ଆଉ ସୁସ୍ଥରେ ରହିବାକୁ ମଧ୍ୟ ସବୁବେଳେ ପ୍ରୟାସ କରିଥାଏ। ଆଉ ଏଇ ଭଲରେ ରହିବାର ମାନସିକତା ସେତେବେଳେ ପୂରଣ ହେବ ଯେତେବେଳେ ଆମେମାନେ ସ୍ୱଚ୍ଛ ଆଉ ବିଶୁଦ୍ଧ ପରିବେଶରେ ବାସ କରିପାରିବା। ସ୍ୱଚ୍ଛ ପରିବେଶ କହିଲେ ଆମେ ଏତିକି ବୁଝୁ ଯେ ବାର ମାସ ଛଅ ଋତୁ ଯେମିତି ଆମ ପାଇଁ ସମାନ୍ତରାଳ ଅନୁଭବ ହେଉ, ଅର୍ଥାତ୍ ଠିକ୍ ସମୟରେ ବର୍ଷା ହେବା, ଋତୁକାଳୀନ ଅନିୟମିତତା ଦେଖା ନ ଦେବା, ଜଳବାୟୁରେ ବିଭ୍ରାଟ ସୃଷ୍ଟି ନ ହେବା, ଆମ ଚାରିପାଖରେ ଗଛଲତା ଗୁଡିକର ଅଭାବ ଜଣା ନ ପଡିବା, ଉଦ୍ଭିଦ ଆଉ ପ୍ରାଣୀ ଜଗତ ମଧ୍ୟରେ ଉଚିତ ସମନ୍ୱୟ ରକ୍ଷା ହେବା, ଏମିତି ଅନେକ ସୁସ୍ଥ ପରିବେଶ ଦେଖାଦେଲେ ଆମେ ସ୍ୱଚ୍ଛ ପରିବେଶରେ ରହୁଛେ ବୋଲି ହୃଦୟଙ୍ଗମ କରିବା। କୁହାଯାଏ ଯେକୌଣସି ଭୌଗୋଳିକ ଭୂଖଣ୍ଡର ପାରିପାର୍ଶ୍ୱିକ ସମୀକରଣକୁ ବଜାୟ ରଖିବା ପାଇଁ ବା ସମନ୍ୱୟ ରଖିବା ପାଇଁ ସେହି ଭୂଖଣ୍ଡର ଶତକଡା 33 ଭାଗ ଅଞ୍ଚଳ ଜଙ୍ଗଲ ବା ବଣ ଦ୍ୱାରା ଆଚ୍ଛାଦିତ ହେବା ନିହାତି ଜରୁରୀ। କାହିଁକି ନା ଜଙ୍ଗଲ ବିନା ଆମର ସ୍ଥିତି ଅସମ୍ଭବ। ଆମ ଜୀବନର ସୁଖ ଶାନ୍ତି ଆନନ୍ଦ ତଥା ସମୃଦ୍ଧିର ପ୍ରତ୍ୟେକଟି ଉପାଦାନ ଆମେ ଜଙ୍ଗଲରୁ ପାଇଥାଉ, ତେଣୁ ଆମକୁ ଗଛର ଅବଦାନର ମୂଲ୍ୟକୁ ଅନୁଭବ କରିବାକୁ ପଡିବ। ଗଛର ମହତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ଉପଲବ୍ଧି କରିପାରିବା ତେବେ ବୃକ୍ଷରୋପଣ ପ୍ରତି ଆମେ ଆଗ୍ରହୀ ହେବା। ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ, ଲଣ୍ଡା ପାହାଡ଼ରେ, ସ୍କୁଲ କଲେଜ ତଥା ନିଜ ଘର ଚାରିପାଖରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରି ଧରିତ୍ରୀ ମାକୁ ସବୁଜିମୟ କରିଦେବା, ଫଳରେ ଆମକୁ ପ୍ରଚୁର ପରିମାଣରେ ଜୀବନଦାୟକ ଅମ୍ଳଜାନ ମିଳିବ ଆଉ ତା ସହିତ ଆମ ପରିବେଶ ମଧ୍ୟ ଅନୁକୂଳ ହୋଇ ହସି ଉଠିବ।

ଜଙ୍ଗଲ ଆମ ଜୀବନ, ଜଙ୍ଗଲକୁ ବାଦ ଦେଇ ଏ ପୃଥିବୀର ପରିକଳ୍ପନା ଅସମ୍ଭବ। ହେଲେ ବର୍ତ୍ତମାନ ମଣିଷ ଲୋଭ ମୋହର ବଶବର୍ତ୍ତୀ ହେଇ ଜଙ୍ଗଲ ପଦା କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରି ଚାଲିଛି। ଏହା ଦ୍ଵାରା ଜଙ୍ଗଲର କ୍ଷୟ ହେବା ସହିତ ଜଙ୍ଗଲ ନଷ୍ଟ ହେଉଛି, ସବୁଜିମା ଉଜୁଡି ଯାଉଛି। ଶୁଦ୍ଧ ବାୟୁ ପାଇଁ ଆମେ ଡହଳ ବିକଳ ହେଇ ଅନେକ ପ୍ରକାର ରୋଗର ମଧ୍ୟ ଶିକାର ହେଉଛୁ। ଏଥିପାଇଁ କେବଳ ଆମେ ହିଁ ଦାୟୀ। ଜଙ୍ଗଲ ଯେତେବେଳେ ଆମକୁ ଜୀବନ ଦେଉଛି, ସେତେବେଳେ ତାର ସୁରକ୍ଷା କରିବା କଣ ଆମର ଦାୟିତ୍ୱ କର୍ତ୍ତବ୍ୟ ନୁହେଁ? ହଁ ଶ୍ରୋତା ବନ୍ଧୁ, ତେବେ ଆସନ୍ତୁ ନା ବେଳ ଥାଉ ଥାଉ ଚତୁର୍ଦିଗ ସବୁଜିମାମୟ କରିବା ପାଇଁ ପ୍ରୟାସ କରିବା। ପଥ ପାର୍ଶ୍ୱ ସହରାଞ୍ଚଳ ଗ୍ରାମାଞ୍ଚଳ ବନୀକରଣ ସହିତ କୃଷି ବନୀକରଣ ପାଇଁ ଆଗେଇ ଆସିବା, ତାର ଆବଶ୍ୟକତାକୁ ବୁଝି ଜମିର ପରିଚାଳନା ପାଇଁ ଦୁଇ ପାଦ ଆଗକୁ ପାଦ ପଢି

0: ଚାଷ ପ୍ରଣାଳୀର ଅଂଶବିଶେଷ ନେଲେ ତାହାକୁ ଆମେ କୃଷି ବନୀକରଣ କହିଥାଉ। ମୂଳ ଧାରଣା ହେଉଛି ଏକ ଜମିରୁ କେବଳ ଗୋଟିଏ ଉତ୍ପାଦନ ନୁହେଁ, ବିଭିନ୍ନ ପ୍ରକାର ଉତ୍ପାଦ ଓ ଆୟ ସୃଷ୍ଟି କରିବା।
1: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ଆଜିର ସମୟରେ ଚାଷୀମାନଙ୍କ ପାଇଁ କୃଷି ବନୀକରଣ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? କଣ ପାଇଁ ଚାଷୀମାନେ ଏହି କୃଷି ବନୀକରଣ କରିବେ?
0: ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ ପଚାରିଛନ୍ତି ମ୍ୟାଡାମ। ଆଜି କୃଷି ଅନେକ ପ୍ରକାରର ରିସ୍କରେ ସମ୍ମୁଖୀନ ହେଉଛି ବା ବିପଦରେ ସମ୍ମୁଖୀନ ହେଉଛି। ପାଣିପାଗର ଅନିଶ୍ଚିତତା, ଅତ୍ୟଧିକ ବର୍ଷା, ମରୁଡ଼ି, ତାପମାତ୍ରା ବୃଦ୍ଧି, ଏହି ବର୍ଷ ଯେମିତି ଦେଖିବେ ପ୍ରବଳ ବର୍ଷା, ବନ୍ୟା, ରୋଗ ପୋକ ଏବଂ ବଜାର ଦରର ଅସ୍ଥିରତା ଚାଷୀଙ୍କ ଆୟକୁ ବହୁତ ପ୍ରଭାବିତ କରୁଛି। ଯଦି ଚାଷୀ କେବଳ ଗୋଟିଏ ଫସଲ ଉପରେ ନିର୍ଭର କରନ୍ତି ତେବେ ସେହି ଫସଲ ବିଫଳ ହେଲେ ସମଗ୍ର ଆୟ ପ୍ରଭାବିତ ହୁଏ, ଯାହାଫଳରେ ପରିବାର ମଧ୍ୟ ଅସନ୍ତୁଳନ ଭାବକୁ ଯାଏ। କିନ୍ତୁ କୃଷି ବନୀକରଣରେ ଆମେ ଆୟର ବିବିଧୀକରଣ କରିପାରୁ। ଫସଲରୁ ଏକ ଆୟ, ଫଳରୁ ଅନ୍ୟ ଆୟ, ଗଛରୁ ଦୀର୍ଘକାଳୀନ ଆୟ, ପଶୁ ଖାଦ୍ୟରୁ ଖର୍ଚ୍ଚ ସଞ୍ଚୟ ଏବଂ କେତେକ କ୍ଷେତ୍ରରେ ମହୁ ଚାଷ କିମ୍ବା ଅନ୍ୟାନ୍ୟ ସହାୟକ ଉଦ୍ୟମରୁ ମଧ୍ୟ ଆୟ ହୋଇପାରେ। ଏହି କାରଣରୁ କୃଷି ବନୀକରଣକୁ ଚାଷୀଙ୍କୁ ଆୟକୁ ଅଧିକ ସ୍ଥିର ଓ ବିବିଧ କରିବାର ଏକ ଉପାୟ ଭାବ ଦେଖାଯାଏ। ଯେମିତିକି ଚାଷୀଟି ଦୁର୍ବଳ ହୋଇଯିବ ନାହିଁ, ଗୋଟିଏ ଫସଲ ଯଦି ଅମଳ ହୋଇପାରୁନି ଅନ୍ୟ ଫସଲଟିଏ ତାର ରେଡି ହୋଇକି ରହୁଛି।
1: ତେଣୁ ସବୁବେଳେ ଚାଷୀ ଭାଇ ଚାହିଁବେ ଯେ ଯେମିତି ସମନ୍ୱିତ କୃଷି କରିବେ।
0: ଆଜ୍ଞା,
1: ଗୋଟେ ଚାଷରେ ଯଦି କ୍ଷତି ହେଲା ଆଉ ଗୋଟେ ଚାଷରୁ ସେ ନିଶ୍ଚୟ ଲାଭ ପାଇପାରିବେ। ଆଉ ଯୋଉ କଷ୍ଟ ଭୋଗୁଛନ୍ତି ଚାଷୀ ଭାଇ ଚାଷକୁ ନେଇକି ତାଙ୍କ ଦୃଢ ମନୋବଳ ଭାଙ୍ଗି ଯାଉଛି, ଆଉ ସେଇଟା ହେଇପାରିବନି। ତାହେଲେ କୁହନ୍ତୁ ଏ ଯୋଉ କୃଷି ବନୀକରଣ ମାଧ୍ୟମରେ ଚାଷୀ କିପରି ଯୋଉ ଅତିରିକ୍ତ ଆୟ କରିପାରିବେ?
0: ଆଜ୍ଞା, ଏଇଟା ହଉଛି ଆମର ଆଜିର ଆଲୋଚନାର ମୁଖ୍ୟ ବିଷୟ। ଯେମିତିକି ମୁଁ କହିଲି, ଆମେ ଏକ ଫସଲ ଉପରେ ନିର୍ଭର ନ କରି ବିଭିନ୍ନ ଫସଲ, ବିଭିନ୍ନ ଅନ୍ତର୍ଜାତୀୟ ଫସଲ ଆମେ କରିବା, ଯେଉଁଥିରେ କି ଚାଷୀ ବିଭିନ୍ନ ପ୍ରକାରର ଅମଳ ଯେମିତିକି ଫସଲ, ଫଳ, କାଠ, ଇନ୍ଧନ, ଚାରା, ଔଷଧୀୟ ଉତ୍ପାଦ ଏବଂ ପଶୁପାଳନ ଭଳି ଅନେକ ଉତ୍ସରୁ ଆୟ କରିପାରିବ। ଗୋଟିଏ ଜମିରୁ ସମନ୍ୱିତ ଭାବେ ବିଭିନ୍ନ ପ୍ରକାର ଉତ୍ପାଦନରୁ ବିଭିନ୍ନ ଆୟ ପାଇପାରିବ। ଏହା ଚାଷୀଙ୍କ ଆୟକୁ କେବଳ ବଢ଼ାଇବ ନାହିଁ, ବରଂ ଗୋଟିଏ ଫସଲ ନଷ୍ଟ ହେଲେ ଅନ୍ୟ ଉତ୍ପାଦର ଆୟ ମିଳିବାର ସୁଯୋଗ ଦେବ, ତା ସହିତ ଜମିକୁ ଉର୍ବର ମଧ୍ୟ କରିବ।
1: ଆଚ୍ଛା, ଏହି କୃଷି ବନୀକରଣକୁ ନେଇ ଆପଣଙ୍କ ପାଖରେ କୌଣସି ସେମିତି ଉଦାହରଣ ଅଛି କି?
0: ଆଜ୍ଞା, ଯେମିତିକି ଆମେ ଉପକୂଳବର୍ତ୍ତୀ ଅଞ୍ଚଳରେ କଟକ ହେଇଗଲା, ଖୋର୍ଦ୍ଧା ହେଇଗଲା, ପୁରୀ, ବାଲେଶ୍ୱର, ଏସବୁ ଜାଗାରେ ବହୁତ ସାଧାରଣ ଗଛ ଲଗାନ୍ତି ଲୋକମାନେ। ହୁଡ଼ାରେ ବଣ୍ଡ ପ୍ଲାଣ୍ଟେସନ ଯୋଉଟା କହୁଛୁ, ଧାନ ଗଛ ଥିବ, ଧାନ ଆଳରେ ହଉ କି ହୁଡ଼ାରେ ହଉ, ଦେଖିବେ ଆପଣ ବହୁତ ପ୍ରକାର ଗଛ ଲଗାଯାଉଛି। ଆକାଶୀୟ ଗଛ ଲଗାଯାଉଛି, ଶିରିଷ, ଶିଶୁ ଲଗାଯାଉଛି, ଏସବୁ ଗଛ ଆମେ ଲଗାଇ ପାରିବା। ଏଥିରୁ ମୁଖ୍ୟ ଫସଲର ଉତ୍ପାଦନ ଜାରି ରଖି ଭବିଷ୍ୟତରେ ଗଛରୁ ଅତିରିକ୍ତ ଆୟ ମଧ୍ୟ ମିଳିପାରିବ।
1: ଯଦି ଆମେ ହୁଡ଼ାରେ ଏଇସବୁ ଶିରିଷ ଯୋଉ ଗଛ ସବୁ କହିଲେ ଆପଣ, ମୂଲ୍ୟବାନ ଗଛ ସବୁ ଲଗେଇବା, ତଳେ ଲଗେଇଥିବା ଯୋଉ ଫସଲ ଧର ଧାନ ହେଲା କି ହଳଦୀ ଚାଷ କଲେ କି ଯେକୌଣସି ଆମେ ପନିପରିବା ଚାଷ କଲେ, ଯଦି ସେ ହୁଡ଼ାରେ ଆମେ ଏଇସବୁ ଗଛ ଲଗଉଛେ ତାର ପ୍ରଭାବ କିଛି ପଡିବ କି?
0: ଚାଷୀଙ୍କ ଜମିର ଆଳରେ ଗଛ ଲଗାଇବା ଯୋଉଟାକି ଆମେ ବଣ୍ଡ ପ୍ଲାଣ୍ଟେସନ କହୁଛେ, ସବୁଠାରୁ ସରଳ ମଡେଲ କୃଷି ବନୀକରଣରେ, ଯାହାକୁ ଅନେକ ଚାଷୀ ନିଜ ଜମିର ପରିସ୍ଥିତି ଅନୁଯାୟୀ ବିଚାର କରିବେ। ଯେମିତିକି କୋଉ ଗଛ ଲଗେଇବେ, ଆଗେ ନିଜର ମାଟିକୁ ପରୀକ୍ଷଣ କରିବେ, କୋଉ ଗଛ ଲଗେଇବେ, କେତେ ଦୂରତାରେ ଲଗେଇବେ, କେତେ ସଂଖ୍ୟାରେ ଗଛ ଲଗେଇବେ, ଆଉ ତାର କାଟ ଛାଟ କେମିତି ହବ ସେ ବିଷୟରେ ଅତ୍ୟଧିକ ଜ୍ଞାନ ଜାଣିବା ବହୁତ ଆବଶ୍ୟକ।
1: ଏ ଯୋଉ ଜ୍ଞାନ କଥା ଆପଣ କହିଲେ, ଜ୍ଞାନ ଚାଷୀ ଭାଇମାନେ କୋଉଠୁ ପାଇବେ?
0: ଆଜ୍ଞା, ସେଥିପାଇଁ ଆମର ବନ ମହାବିଦ୍ୟାଳୟ, କୃଷି ଓଡ଼ିଶା ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟରେ ଯୋଉଟା ଅଛି ସେଠୁ ପାଇପାରିବେ। କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଆମର ସାଇଣ୍ଟିଷ୍ଟ ମାନେ କାର୍ଯ୍ୟରତ ଅଛନ୍ତି, ସେମାନେ କହିପାରିବେ। ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର, ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର, ସେମାନେ ମଧ୍ୟ ଆପଣଙ୍କୁ ବିଭିନ୍ନ ପ୍ରକାର ଉପାୟ ଦେଇପାରିବେ।
1: ଚାଷୀ ଭାଇମାନେ ତାଙ୍କ ସହିତ ଯାଇକି ଯୋଗାଯୋଗ କରି ଆଲୋଚନା କଲେ ସେମାନେ ସଠିକ୍ ବାଟ ଦେଖେଇଦେବେ ବା ସଠିକ୍ ଉପାୟରେ କେମିତି ବୃକ୍ଷରୋପଣ କରାଯାଇପାରିବ ବତେଇଦେବେ।
0: ଆଜ୍ଞା,
1: ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, କଟକ ଜିଲ୍ଲାର ଚାଷୀମାନେ କେଉଁ ପ୍ରକାରର କୃଷି ବନୀକରଣ ମଡେଲ ଗ୍ରହଣ କରିପାରିବେ ବା କୋଉଟା ସେମାନେ ଗ୍ରହଣ କଲେ ତାଙ୍କର ଲାଭ ହୋଇପାରିବ?
0: ଆଜ୍ଞା, କଟକ ଜିଲ୍ଲାର ଭୌଗୋଳିକ ଓ କୃଷି ପରିସ୍ଥିତିକୁ ଦେଖି ଏକମାତ୍ର ମଡେଲ ନୁହେଁ, ଜମିର ପ୍ରକାର ଅନୁସାରେ 4-5 କୃଷି ମଡେଲ ଆମେ ନେଇପାରିବା। ଯେପରିକି ଧାନ ଆଳରେ କି ହୁଡ଼ାରେ ବଣ୍ଡ ପ୍ଲାଣ୍ଟେସନ ଯୋଉଟା କହୁଛନ୍ତି, ଆମ୍ବ ସହିତ ଅନ୍ତ ଫସଲ, ନଡ଼ିଆ ସହିତ ବହୁସ୍ତରୀୟ ଫସଲ, ପୋଖରୀ ହୁଡ଼ାରେ ଗଛ ଲଗାଇବା, ଯେମିତିକି ଆକ୍ୱା ଫରେଷ୍ଟ କହୁଛନ୍ତି, ପୋଖରୀରେ ଆପଣ ମାଛ ଛାଡ଼ିବେ ତା ହୁଡ଼ାରେ ଗଛ ଲଗାଇବେ। ତା ସହିତ ବାଉଁଶ ଆଧାରିତ ଚାଷ କରିପାରିବେ, ବାଉଁଶ ସହ ଆପଣ ହଳଦୀ, ଅଦା ଏସବୁ ମଧ୍ୟ ଲଗାଇ ପାରିବେ। ତା ବ୍ୟତୀତ ଯୋଉଟାକି ଆମେ କହୁଛନ୍ତି ଆମର ହୋମଷ୍ଟ୍ରିଟ୍ ଗାର୍ଡେନ, ସେଇଟା ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁତ ସାଧାରଣ, ସବୁ ଗାଁ ଗଣ୍ଡାରେ ଦେଖିଥିବେ, ଚାକୁଣ୍ଡା ଗଛ ଥିବ, ଅଁଳା ଗଛ ଥିବ, ବେଲ

0: ଗଛ ଥିବ, ତା ସହିତ କିଛି ଫୁଲ ଗଛ ଥିବ, ଆମର ଆମର ପୋଲଟ୍ରି ବି ରଖିଥିବା, ସେଇ ସବୁ ମଡେଲ ଗୁଡାକୁ ସହଜରେ ଆମେ କଟକ ଜିଲ୍ଲାରେ ନେଇପାରିବା।
1: ଆଚ୍ଛା, ଆପଣ କହିଲେ ଯେ ମାଛ ପୋଖରୀ ଚାରିକଡ଼ରେ ଆମେ ବୃକ୍ଷରୋପଣ କରିପାରିବା, ଯୋଉ ଆମେ ଗଛ ଲଗେଇଲେ ବା ବୃକ୍ଷ ଯୋଉ ରୋପଣ କଲେ ତାର ପତ୍ର ଯୋଉ ପଡିକି ପୋଖରୀରେ ତ ପାଣି ନିଶ୍ଚୟ ପଚିବ, ମାଛ ମାନଙ୍କ ପାଇଁ ତ ନିଶ୍ଚୟ କ୍ଷତି ସାଧନ ହବ, ମାଛ ମାନେ ମରିଯିବେ, ଆଉ ଚାଷୀ ଭାଇର ତ ନିଶ୍ଚୟ କ୍ଷତି ହବ।
0: ଆଜ୍ଞା ମ୍ୟାଡାମ, ବହୁତ ଭଲ ପ୍ରଶ୍ନଟିଏ ପଚାରିଲେ। ସବୁବେଳେ ଏଇ ପ୍ରଶ୍ନଟି ଚାଷୀଙ୍କ ମନରେ ମଧ୍ୟ ଆଶଙ୍କା ସୃଷ୍ଟି କରେ। ଆକ୍ୱା ଫରେଷ୍ଟ୍ରି ଯଦି କହିବା ଆମେ କି ପୋଖରୀ ହୁଡ଼ାରେ ଗଛ ଲଗାଇବା, ଆମେ ଏମିତି ଗଛ ଲଗାଇବା ଯାହାର ପତ୍ର ପଡିଲେ ପାଣିକୁ ନଷ୍ଟ କରୁନଥିବ, ଯାହାକି ଅକ୍ସିଜେନ୍ ଦବାରେ ମାଛକୁ ମଧ୍ୟ ଅଭାବ ଦଉନଥିବ, ଆଉ ମାଛଟି ଭଲରେ ବଢିପାରିବ, ଉର୍ବରତା ମଧ୍ୟ ଦବ। ଯେମିତିକି ଆପଣ ସାଧାରଣ ଭାବରେ ପୋଖରୀ ହୁଡ଼ାରେ କଦଳୀ ଗଛ ଲଗାଇ ପାରିବେ, ନଡ଼ିଆ ଗଛ ଲଗାଇ ପାରିବେ, ଅତି ଉତ୍ତମ ଭାବରେ ସେ ଗଛ ଗୁଡା ହେଇପାରିବ, ଆଉ ତାର ପତ୍ର ମଧ୍ୟ କୌଣସି ଆଶଙ୍କା ସୃଷ୍ଟି କରିବ ନାହିଁ ମାଛକୁ ବଞ୍ଚିବା ପାଇଁ।
1: ତାମାନେ ଚାଷୀ ଭାଇମାନେ ଚାହିଁଲେ ପୋଖରୀ ହୁଡ଼ାରେ କଦଳୀ ଗଛ ହରିକା ମାନେ ଦି ପ୍ରକାର, ଯେମିତି ସମନ୍ୱିତ କୃଷି ମାନେ ଏପଟୁ ମାଛରୁ ବି ଆୟ କରିପାରିବେ, ସେପଟେ କଦଳୀ ଗଛରୁ ତାଦୃ ବି ସେମାନେ ଆୟ କରିପାରିବେ। ବହୁତ ବଢିଆ କଥା ତ କହିଲେ ମ୍ୟାଡାମ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ଚାଷୀଙ୍କ ମନରେ ଯୋଉ ସାଧାରଣ ପ୍ରଶ୍ନ ଉଠେ ଯେ ଗଛ ଲଗେଇଲେ ମୋ ଫସଲର ଉତ୍ପାଦନ କମିଯିବନି, ତ ମାନେ ଯେମିତି ଅନ୍ତ ଫସଲ ସହିତ ଯୋଉ ଆମେ ମୁଖ୍ୟ ଫସଲ ଯୋଉ କରୁଛେ ଯେତେବେଳେ ସେମାନେ କରୁଛନ୍ତି, ସେଇ ଯୋଉ ଆଶଙ୍କାଟା କେମିତି ଚାଷୀଙ୍କ ମନରୁ ଆମେ ଦୂର କରିପାରିବା?
0: ଆଜ୍ଞା ମ୍ୟାଡାମ, କି ବହୁତ ଲୋକ ରହିଲେ ପ୍ରତିଯୋଗିତା ନିଶ୍ଚିତ ରହିବ, ସେହିଭଳି ଗଛ ଓ ଫସଲ ଏକାଠି ରହିଲେ ସେମାନଙ୍କ ମଧ୍ୟରେ ଆଲୋକ ପାଣି ପୋଷକ ସ୍ଥାନ ପାଇଁ ପ୍ରତିଯୋଗିତା ହୋଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କୃଷି ବନୀକରଣ କଲେ ଫସଲ ନିଶ୍ଚିତ ଭାବେ କମିଯିବ। ସେଥିପାଇଁ ସଠିକ ଗଛ ବାଛିବା, ତା ସହିତ ଦୂରତା କେମିତି କାଟଛାଟ କରିବେ, ଏସବୁର ଜ୍ଞାନ ଆହରଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଗଛର ଦୂରତା ଠିକ୍ ରଖାଯାଏ, ଉପଯୁକ୍ତ ଗଛଟି ବଛାଯାଏ ଏବଂ ଠିକ୍ ସମୟରେ କାଟଛାଟ କରାଯାଏ, ତେବେ ଗଛ ଓ ଫସଲ ମଧ୍ୟରେ ଥିବା ପ୍ରତିଯୋଗିତାକୁ ଅନେକ ମାତ୍ରାରେ ପରିଚାଳନା କରାଯାଇପାରିବ। ତେଣୁ ମୁଁ ଚାଷୀଙ୍କୁ କହିବି, ଅଧିକ ଗଛ ନୁହେଁ, ଠିକ୍ ଗଛ ଓ ଠିକ୍ ଦୂରତା ନେବା ବହୁତ ଆବଶ୍ୟକ।
1: ଆଉ କୋଉ ଅନ୍ତ ଫସଲ ସହିତ କୋଉଟା ଆମେ ମୁଖ୍ୟ ଫସଲ ନେଇପାରିବା ସେଇଟା ବି ସେମାନେ କୃଷି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ। ଏଇ କୃଷି ବନୀକରଣ ଆୟ ସହିତ ମାଟି ଓ ପରିବେଶକୁ କିପରି ସୁରକ୍ଷା ଦେଇଥାଏ?
0: ଏହା ହିଁ କୃଷି ବନୀକରଣ ଏକ ବଡ ବିଶେଷତା। ଗଛର ପତ୍ର ମାଟି ଉପରେ ପଡି ଜୈବିକ ପଦାର୍ଥରେ ପରିଣତ ହୁଏ, ଗଛର ମୂଳ ମାଟିକୁ ଧରି ରଖିବାରେ ସହାୟକ ହୁଏ, ବୃକ୍ଷ ଆବରଣ ମାଟି କ୍ଷୟ କମିକାରେ ମଧ୍ୟ ସହାୟତା କରିଥାଏ। ଏହା ସହିତ ଗଛର ସାଧାରଣ ବ୍ୟବହାର ଆପଣ ଜାଣିଥିବେ, ବାୟୁମଣ୍ଡଳ ଅଙ୍ଗାରକାମ ନେଇ ଅମ୍ଳଜାନ ଛାଡିଥାଏ। ସୁସ୍ଥ ମାଟି, ଭଲ ଫସଲ, ଭଲ ଉତ୍ପାଦନ, ଅଧିକ ଆୟ, ଏହା ହିଁ ହେଉଛି ସମ୍ପୂର୍ଣ୍ଣ ପ୍ରଣାଳୀ କୃଷି ବନୀକରଣର।
1: ଆଚ୍ଛା, ଆପଣ ଏଇ ଟିକେ ଆଗରୁ କହୁଥିଲେ ଯେ ଯୋଉ ବୃକ୍ଷ ଚୟନ କରି ଚାଷୀ ଭାଇ ଚାଷ କରିବା କଥା, ତାହେଲେ ଚାଷୀ ଭାଇମାନେ ଯୋଉ ବୃକ୍ଷ ଚୟନ କରିବେ ବା ବୃକ୍ଷ ଚୟନ କରିବା ସମୟରେ ଜଣେ ଚାଷୀ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ବା କେଉଁ କେଉଁ ଦିଗକୁ ସେ ଆଖି ଆଗରେ ରଖି ଚାଷ କାମ କରିବ?
0: ମୋର ଚାଷୀ ଭାଇ ଭଉଣୀମାନେ ଛଅଟି କଥା ଉପରେ ନିହାତି ଧ୍ୟାନ ଦେବେ କୃଷି ବନୀକରଣ କରିବା ସମୟରେ, ଯେପରିକି ମାଟି ଓ ଜଳବାୟୁ, ନିଜ ଜମିର ମାଟି, ଜଳସେଚନ, ଜଳବାୟୁ ପାଇଁ ଉପଯୁକ୍ତ ପ୍ରଜାତିଟିଏ ବାଛିବେ। ଯେକୌଣସି ଜମିରେ ଯେକୌଣସି ଗଛଟିଏ ଲଗାଇଲେ ହବ ନାହିଁ। ଆମେ କଟକରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଛନ୍ତି, ଆମେ ଯଦି ସେଓ ଗଛଟିଏ ଲଗାଇବା ସେଓ କେବେ ଫଳିବ ନାହିଁ, ତ ସେଇ ଜିନିଷକୁ ଆମେ ଧ୍ୟାନରେ ନେବା। ଦ୍ୱିତୀୟତଃ ଜମିର ପ୍ରକାର, ଉଚ୍ଚ ମଧ୍ୟମ କି ଢାଲିଆ ଜମି ଅଛି ସେଇଟା ମଧ୍ୟ ଆମେ ଦେଖିବା। ବହୁତ ଗଛ ଅଛି ପାଣି ଘେରରେ ମଧ୍ୟ ବଞ୍ଚିପାରିବ, କିନ୍ତୁ କିଛି ଗଛ ଅଛି ସାମାନ୍ୟ ପାଣିରେ ମଧ୍ୟ ମରିଯିବାର ଆଶଙ୍କା ଥାଏ। ତୃତୀୟତଃ ଫସଲ ସହ ପ୍ରତିଯୋଗିତା, ଯେଉଁ ଗଛ ଅତ୍ୟଧିକ ଛାୟା, ଜଳ କିମ୍ବା ପୋଷକ ନେଇ ମୁଖ୍ୟ ଫସଲର ଉତ୍ପାଦନ କମାଉଥିବ ସେ ଗଛକୁ ଏଡାଇବେ,
1: ସେ ଗଛକୁ ଆମେ ଲଗେଇବେ।
0: ଆଜ୍ଞା, ଚତୁର୍ଥ କଥା ବଜାର ଚାହିଦା। ସବୁବେଳେ ଚାଷୀର ଶେଷ ଥାଏ ଉତ୍ପାଦନ କେମିତି ମାର୍କେଟରେ ପହଞ୍ଚିବ ଆଉ କିଛି ଇନକମ ସେ କରିବ। ଫଳ, କାଠ, ବାଉଁଶ, ଔଷଧୀୟ ଉତ୍ପାଦ ଆଦି ଯାହାର ଭଲ ବଜାର ଅଛି ସେଇ ପ୍ରଜାତିକୁ ଆମେ ପ୍ରାଥମିକତା ଦେବା।
1: ଆଜ୍ଞା,
0: ପଞ୍ଚମ ଆଦି ଯାହାର ଭଲ ବଜାର ଅଛି ସେଇ ପ୍ରଜାତିକୁ ଆମେ ପ୍ରାଥମିକତା ଦେବା।
1: ଆଜ୍ଞା,
0: ପଞ୍ଚମ ଆୟ ମିଳିବାର ସମୟ, କିଛି ଗଛ 1-3 ବର୍ଷ ମଧ୍ୟରେ ମଧ୍ୟ ଆୟ ଦେଇଥାଏ, ଆଉ କୌଣସି ଗଛ ଦୀର୍ଘ ମିଆଦିରେ ମଧ୍ୟ ଥାଏ, ତେଣୁ ଦୁଇ ପ୍ରକାର ଗଛର ସମନ୍ୱୟ ରହିଲେ ହିଁ ଜଣେ ଚାଷୀ ତାର ଆୟ ବଢାଇ ପାରିବ।
1: ଆଜ୍ଞା ଆଜ୍ଞା,
0: ଲାଷ୍ଟ ଷଷ୍ଠତମ ବହୁମୁଖୀ ଲାଭ, ଯେମିତିକି ଫଳ, କାଠ, ଚାରା, ଇନ୍ଧନ, ମହୁ, ମାଟି ସୁରକ୍ଷା, ଏଇସବୁ କରି ମଧ୍ୟ ଚାଷୀ ମଧ୍ୟ ବହୁତ ଲାଭ ପାଇପାରିବ।
1: ଆପଣ ତ ଖୁବ ସୁନ୍ଦର ଭାବରେ କହିଲେ, କିନ୍ତୁ କୃଷି ବନୀକରଣ ହେଉଛି ଗୋଟେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ। ପ୍ରାୟ କହିବାକୁ ଗଲେ କୃଷି ବନୀକରଣ ଯୋଉ ସବୁ ଗଛ ଆମେ ରୋପଣ କରିବା ପ୍ରାୟ 10 ବର୍ଷ ଉପରେ ସିଏ ଆମକୁ ଆୟ ଯୋଗେଇବ, ତେଣୁ ଏତେ ସମୟ ଧରି ଗୋଟେ ଚାଷୀ ଭାଇ ଧୈର୍ଯ୍ୟ ଧରିକି କଣ ଅପେକ୍ଷା କରିଥିବ ଯେ ସେ ଆୟ କରିବା ପାଇଁ?

0: ଏହା ଏକ ଅତ୍ୟନ୍ତ ଜରୁରୀ ପ୍ରଶ୍ନ। ସବୁ ଗଛ ପାଇଁ 10 ବର୍ଷ ଦରକାର ନାହିଁ ମ୍ୟାଡାମ। ଦ୍ରୁତ ଗତିରେ ବଢୁଥିବା ଯେକୌଣସି ଗଛଟିଏ ଅଧିକାରୁ ଅଧିକ ସେ ମାଟିରୁ ପୋଷଣ ନବ। ଯେକୌଣସି ଜାଗାରେ ଗଛଟିଏ ଲଗାଇଲେ ତାର ପ୍ରତିଯୋଗିତା ହେଇଥାଏ ତାର ଅନ୍ତର୍ନିହିତ ଗଛ ସହିତ, ଫସଲ ସହିତ। ସେଇ ଫସଲକୁ କେମିତି ଆମେ ତାର ଆଫେକ୍ଟ କିଛି କରିବ ନାହିଁ, ସେଥିପାଇଁ ଆମେ
1: ପ୍ରଭାବ କେମିତି ପକେଇ
0: କୋଉ ପ୍ରଭାବ ପଡିବ ନାହିଁ, ସେତେବେଳେ ଆମ ଦୀର୍ଘ ମିଆଦି ଗଛ କିଛି ନେଲେ ଭଲ, ଆଉ କିଛି କମ୍ ମିଆଦି ସ୍ୱଳ୍ପ ମିଆଦି ଗଛ ନେଲେ ମଧ୍ୟ ଭଲ। କିନ୍ତୁ ଯେକୌଣସି ସ୍ୱଳ୍ପ ମିଆଦି ଗଛ ତାର ସମସ୍ୟା ହଉଛି ସେ ବହୁତ ଦ୍ରୁତ ଗତିରେ ବଢିବ, ଆଉ ସିଏ ସବୁକିଛି ପୋଷଣ ମଧ୍ୟ ବେଶୀ ନବ ମାଟିରୁ। ସେଇ ସମୟରେ ଅନ୍ତର୍ନିହିତ ଫସଲ ଟିକେ ପ୍ରଭାବ ପଡିବାର ଅଛି। ସେଇ ସମୟରେ କଣ କରିବେ ଆପଣ, କିଛି ସ୍ୱଳ୍ପ ମିଆଦି ଗଛ କିଛି ଦୀର୍ଘ ମିଆଦି ଗଛ ନେବେ। ମୁଁ ଲଗେଇବି, ମୁଁ 2 ବର୍ଷ ପରେ 3 ବର୍ଷ ପରେ ଫଳ ପାଇବି, ସେ ଫଳକୁ ନେଇକି ବଜାରରେ ବିକି କରିକି କିଛି ପାଇଲି। ଆପଣ ଜାଳେଣୀ ହିସାବରେ ବ୍ୟବହାର କରିପାରିବେ, କାଠକୁ ଜାଳେଣୀ ହିସାବରେ ବ୍ୟବହାର କରିପାରିବେ। ତା ସହିତ ଆପଣ ଯୋଉ ଆମର କହୁଛନ୍ତି ଜବକ୍ଷାର ଯାନ ଯୁକ୍ତ ଯୋଉ ଆମର ଗଛ ଗୁଡା ବି ନଉଛନ୍ତି, ସେ ଗଛର ପତ୍ରକୁ ଆପଣ ଗାଈକୁ ଖାଇବାକୁ ଦେଇପାରିବେ। ମାଟିରେ ପଡିଲେ ଉର୍ବରତା ବଢାଇବ, ତା ସହିତ ଅମ୍ଳଜାନ ମଧ୍ୟ ବହୁତ ପରିମାଣରେ ରିଲିଜ କରିବ। ଏଇସବୁ ଲାଭ ଆମେ ପାଇପାରିବା ଏଇ ଗଛ ମାଧ୍ୟମରେ, ଦୀର୍ଘ ମିଆଦି ଗଛ ମାଧ୍ୟମରେ।
1: ଆଚ୍ଛା, ଆପଣ ଯୋଉ କହିଲେ ସ୍ୱଳ୍ପ ମିଆଦି ଆଉ ଦୀର୍ଘ ମିଆଦି ଗଛ, ତାର ଉଦାହରଣ କିଛି ଦେଇପାରିବେ?
0: ଆଜ୍ଞା ମ୍ୟାଡାମ, ସ୍ୱଳ୍ପ ମିଆଦି ଗଛ ଯେମିତିକି ଆମର ଆକାଶିଆ ହେଇଗଲା, ପ୍ରାୟ ଆମର ଏଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷୀମାନେ ହୁଡ଼ାରେ ଲଗାଉଛନ୍ତି। ଆକାଶିଆ ଅରିକୁଲି ଫର୍ମିସ ହେଇଗଲା, ଆକାଶିଆ ମାଞ୍ଜିୟମ ହେଇଗଲା, ବାଉଁଶ, ବାଉଁଶ ଗୋଟେ ପ୍ରଜାତି, ବାମ୍ବୁସା ନ୍ୟୁଟାନ୍ସ, ବାମ୍ବୁସା ଭଲଗାରିସ, ଯୋଉଟାକି ଆମର ବହୁତ ବଜାର ଚାହିଦା ଅଛି। ଏଇସବୁ ବହୁତ ସାରା ପେପର ଇଣ୍ଡଷ୍ଟ୍ରି କିଣିକି ନେଉଛନ୍ତି ଆରାମରେ, ତ 2-3 ବର୍ଷରେ ଆପଣ ଆୟ ମଧ୍ୟ ପାଇଯିବେ ସେଥିରୁ। ଆଉ ଦୀର୍ଘ ମିଆଦି ହେଇଗଲା ଶିଶୁ ହେଇଗଲା, ସିରିଷ, ଶାଗୁଆନ ହେଇଗଲା, ମହୋଗାନୀ ହେଇଗଲା, ମେଲିଆ ଡୁବିଆ ହେଇଗଲା, ନିମ୍ ହେଇଗଲା, ଆପଣ ଏଇସବୁ ଗଛକୁ ଲଗାଇଲେ ଦୀର୍ଘ ମିଆଦିରେ ସମୟ ଟୁ ସମୟ ଆପଣ ଆୟ ପାଇପାରିବେ ସେଥିରୁ।
1: ତାହେଲେ ଚାଷୀ ଭାଇମାନଙ୍କୁ 2 ପ୍ରକାର ଚାଷ କରିବା ପାଇଁ ପଡିବ, ସ୍ୱଳ୍ପ ମିଆଦି ବନୀକରଣ କରିବେ, ତା ସହିତ ଦୀର୍ଘ ମିଆଦି ବନୀକରଣ ବି କରିବେ।
0: ଆଜ୍ଞା,
1: ସମୟାନୁକ୍ରମେ ସେମାନେ ଲାଭବାନ ହେବେ। ଆପଣ ତ ଖୁବ ସୁନ୍ଦର ଭାବରେ ବୁଝେଇଲେ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନରେ ଉଠୁଛି, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଏମିତି ପରାମର୍ଶ ଦିଅନ୍ତୁ ଯେମିତି ସେ ଆପଣଙ୍କ କଥା ଶୁଣିକି ଏଇ କୃଷି ବନୀକରଣ ପ୍ରତି ଆଗ୍ରହ ପ୍ରକାଶ କରିବେ ଆଉ କୃଷି ବନୀକରଣ ପାଇଁ ଆଗେଇ ଆସିବେ।
0: ଆଜ୍ଞା, ମୁଁ ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଏତିକି କହିବି, ଆମର ଜମି କେବଳ ଆଜିର ଖାଦ୍ୟ ଉତ୍ପାଦନର ମାଧ୍ୟମ ନୁହେଁ, ଏହା ଆମ ପରିବାରର ଭବିଷ୍ୟତର ଏକ ସମ୍ପତ୍ତି। ତେଣୁ ଜମିକୁ ଏଭଳି ବ୍ୟବହାର କରିବା ଦରକାର ଯାହାର ଆଜିର ଆୟ ସହିତ ଆସନ୍ତାକାଲିର ଆୟ ମଧ୍ୟ ସୃଷ୍ଟି ହେବ। କୃଷି ବନୀକରଣ ଆମକୁ ସେହି ସୁଯୋଗ ଦେଇପାରେ। କିନ୍ତୁ ମନେ ରଖନ୍ତୁ, ଗଛ ଲଗାଇବା ହେଉଛି ଆରମ୍ଭ। ଠିକ୍ ଗଛ ବାଛିବା, ଠିକ୍ ଦୂରତାରେ ଲଗାଇବା, ଯତ୍ନ ନେବା ଏବଂ ଠିକ୍ ବଜାର ସହ ଯୋଡ଼ି ହେବା ଆମ ସଫଳତାର ଚାବି। ତେଣୁ ଆସନ୍ତୁ, ଫସଲ ସହ ଗଛ ଲଗାଇବା, ଆୟର ନୂଆ ରାସ୍ତା ଖୋଲିବା। ଗୋଟିଏ ଜମି, ଅନେକ ଉତ୍ପାଦ, ବିବିଧ ଆୟ, ସୁସ୍ଥ ପରିବେଶ, ଏହା ହେଉଛି ଆମର ଲକ୍ଷ୍ୟ ଏବଂ କୃଷି ବନୀକରଣ ମଧ୍ୟ ଉଦ୍ଦେଶ୍ୟ।
1: ଯାହା ହଉ, ଡକ୍ଟର ହିରଣ୍ମୟୀ ମ୍ୟାଡାମ, ଆଜି ଆପଣ ଆମର ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ ଆଉ ବନାନୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଯାହା ଆମର ଆଲୋଚନା ଥିଲା କୃଷି ବନୀକରଣ ଚାଷୀଙ୍କ ଅତିରିକ୍ତ ଆୟର ନୂଆ ସୁଯୋଗ ସମ୍ପର୍କରେ ଅନେକ ଗୁଡିଏ ସୁନ୍ଦର ସୁନ୍ଦର କଥା କହିଲେ। ଆଜି ଯୋଉ ଆମର ଚାଷୀ ଭାଇ ଭଉଣୀ ମାନେ ଯୋଉମାନେ ସ୍ୱଳ୍ପ ମିଆଦି ଦୀର୍ଘ ମିଆଦି ବା କୃଷି ବନୀକରଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ବା ଆଗ୍ରହ ଅଛି, ସେମାନଙ୍କର ଆୟ ବଢେଇବା ପାଇଁ ଚାହୁଁଛନ୍ତି, ସେ ଯଦି ଆପଣଙ୍କ କଥା ଶୁଣିଥିବେ ନିଶ୍ଚୟ ଭାବୁଛି ସେମାନେ ଲାଭବାନ ହେବେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତଥା ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

0: ଆକାଶବାଣୀ କଟକ।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ତୋ ପାଇଁ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ତପ ମିଶ୍ର। ଗୀତ ଏବଂ ସଙ୍ଗୀତ ମନ୍ମଥ ମିଶ୍ର।

ଆଇ ଲଭ୍ ମାଇ ଇଣ୍ଡିଆ ଏହି କଥାଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। କଣ୍ଠଶିଳ୍ପୀମାନେ ହେଲେ ଇରା ମହାନ୍ତି ଏବଂ କୁମାର ପାପି। ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ରୁମ୍କୁଝୁମାନା କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ବିଷ୍ଣୁମୋହନ କବି ଏବଂ ସୋହିନୀ। ସୂର୍ଯ୍ୟ ମହାପାତ୍ରଙ୍କ ଗୀତ ସଙ୍ଗୀତ ବୈଦ୍ୟନାଥ ଦାସ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ହେଉଛନ୍ତି ମଳୟ କୁମାର ମଲ୍ଲିକ, ଗୀତ ରଚନା କରିଛନ୍ତି ଡକ୍ଟର କୃତିବାସ ନାୟକ, ସଙ୍ଗୀତ ପରିଚାଳନା କରିଛନ୍ତି ସନ୍ନ୍ୟାସୀ ପରିଚା। ତେବେ ଶୁଣିବା ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ।

କାର୍ଯ୍ୟକ୍ରମ ଶେଷରେ ଦ୍ୟୁତକଣ୍ଠର ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ, କଣ୍ଠରେ ଡକ୍ଟର କୃତିବାସ ନାୟକଙ୍କ ରଚନା, ସଙ୍ଗୀତ ପରିଚାଳନା ସନ୍ୟାସୀ ପରିଚା।

ଶୁଣୁଥିଲେ ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀମାନେ ଥିଲେ କସ୍ତୁରୀ ରଥ ଏବଂ ମଳୟ କୁମାର ମଲ୍ଲିକ। ଗୀତ ରଚନା କରିଥିଲେ ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା କରିଥିଲେ ସନ୍ନ୍ୟାସୀ ପରିଛା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ବିଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ର 103.6 megahertzରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କରୁଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାଗ ମିଶ୍ର ଶିବରଞ୍ଜନୀ।

ଆକାଶବାଣୀ ଦିଲ୍ଲୀରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ନାଟକ ଭାଗ୍ୟମ୍ ଫଳତି ସର୍ବତ୍ରମ୍। ଏହାକୁ ରଚନା କରିଛନ୍ତି ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଯୋଜନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ। ନାଟକ ଭାଗ୍ୟମ୍ ଫଳତି ସର୍ବତ୍ରମ୍।

0: କଂଗ୍ରାଚୁଲେସନ୍ ଆଦିତ୍ୟ, ଆଜି ହିଁ ଜାଣିଲି ତମେ ଆଇଏଏସ୍ ଟପର୍ ହୋଇଛ ବୋଲି।
1: ଥ୍ୟାଙ୍କ ୟୁ।
0: ମିଟ୍ ମାଇ ଫାଦର ଆଦିକନ୍ଦ।
1: ନମସ୍କାର ଆଦିକନ୍ଦ ଭାଇ,
2: ଆଇ ଏମ୍ ରିଏଲି ପ୍ରାଉଡ୍ ଅଫ୍ ୟୁ ଆଦିତ୍ୟ। ସତରେ ମୁଁ ବହୁତ ଖୁସି।
1: ବାହାରେ ମୋତେ ମୋ ପାଖକୁ ଆସିଛନ୍ତି, ପ୍ଲିଜ୍ ଏକ୍ସକ୍ୟୁଜ୍ ମି, ମୁଁ ଟିକେ ଦେଖି ଆସେ।
2: ଭାଇ ନା ଦେଖନ୍ତୁ, ଦେଖି ଆସନ୍ତୁ।
3: କଂଗ୍ରାଚୁଲେସନ୍ ସାର୍, ଆପଣଙ୍କର ହୁଏତ ମନ ନଥିବ, ଆପଣ ଆମକୁ ଟିଉସନ୍ ପଢ଼ାଉଥିଲେ।
1: ଆରେ ଆସ ଆସ, ଭିତରକୁ ଆସ।
3: ଥ୍ୟାଙ୍କ ୟୁ ସାର୍, ସୋ ମଚ୍ ସାର୍।
1: ଥ୍ୟାଙ୍କ ୟୁ। ଆରେ ସେଠି ଠିଆ ହେଲ କାହିଁକି, ବସ ବସୁନ।
3: କଥା କ'ଣ କି ସାର୍, ଆମ ୟୁଥ୍ କ୍ଲବ୍ ତରଫରୁ ଆପଣଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସଭାଟେ କରୁଛୁ। ଆଜି ସନ୍ଧ୍ୟାରେ ଆପଣ ନିଶ୍ଚୟ ଆସିବେ।
1: ଓହୋ, ଏସବୁର କ'ଣ ଦରକାର ଥିଲା? ତଥାପି ତୁମମାନେ ଯେତେବେଳେ ଏତେ ଆଗ୍ରହରେ ଏସବୁ କରୁଛ, ମୁଁ ମନା କରିବି କାହିଁକି। ଠିକ୍ ଅଛି, ମୁଁ ଯିବି।
3: ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ଭେରି ମଚ୍ ସାର୍। ଆମେ ଆସୁଛୁ ସାର୍।
1: ଓକେ, ମୁଁ ସନ୍ଧ୍ୟାବେଳେ ଆସିବି।
4: ଆସ ଆଦିତ୍ୟ, ଆସ। ଆଦ୍ୟା ସାର୍ ତୁମ ବିଷୟରେ ସବୁ କହିଛି। ମା ମୋର ଠିକ୍ ଲୋକକୁ ପସନ୍ଦ କରିଛି, ଲୋକ ତ ନୁହଁ ହୀରା ଜୁଏଲ।
1: ଏକ୍ସକ୍ୟୁଜ୍ ମି, ମୋର ଗୋଟେ ଏଙ୍ଗେଜମେଣ୍ଟ ଥିଲା, ଆପଣ ଯଦି କିଛି ନ ଭାବନ୍ତି।
0: ହଁ ହଁ, ଆମ ପାଇଁ ତମର ଅବଶ୍ୟ କେବେ ବି ସମୟ ନଥିଲା, ତଥାପି ଆଦିତ୍ୟ ଆଜି ପରି ଦିନରେ ମୁହଁ ତ ପିଠା କରିବା କଥା।
1: ଆଇ ଆମ୍ ରିଏଲି ରିଏଲି ସରି ଆଦ୍ୟା ସାର୍, ଏସବୁ ପାଇଁ ମୁଁ ମୋଟେ ପ୍ରସ୍ତୁତ ନଥିଲି।
4: ସେ କଥା ଆମେ ଜାଣିଥିଲୁ ବୋଲି ହିଁ ନିଜେ ମିଠା ନେଇ ଆସିଛୁ। ନେ ମା ଆଦ୍ୟା ସାର୍, ଆଦିତ୍ୟର ମୁହଁ ମିଠା କରିଦେ।
0: ନିଅ ଆଦିତ୍ୟ।
1: ମୋର ଏ ସଫଳତାରେ ସମସ୍ତେ ଏତେ ଖୁସି ହେଉଛନ୍ତି, କିନ୍ତୁ ମୁଁ କାହିଁକି ଖୁସି ହେଇପାରୁନି। ସତରେ ତେବେ ମୁଁ କ'ଣ ହାରିଯାଇଛି? ସନାତନ ମୋ ସାଙ୍ଗେ ଜିତି ଯାଇଛନ୍ତି।

0: ଆସିଲେ ସୋସିଓଲୋଜି ବହି ଅଛି କି?
1: ଏ ବହି
0: ସୋସିଓଲୋଜି ବହି
1: ବୋର୍ଡ଼ର ବହି ନା ଅନ୍ୟ କେଉଁ ରାଇଟର୍ର?
0: ପିଲାମାନେ ଆଜିକାଲି ସେସବୁ ପଢ଼ୁଛନ୍ତି କି ଆଜ୍ଞା? ଚାଷି ବହିଟା ହେଲେ କାମ ସରିଲା,
1: ତାହେଲେ ଏଇ ବହିଟା ନିଅନ୍ତୁ, ଖୁବ୍ ସହଜ ଭାଷାରେ ଲେଖା ହେଇଛି, ଦାମ 25 ଟଙ୍କା ମାତ୍ର। ହଁ କ'ଣ କହୁଥିଲେ ଆଦିତ୍ୟ?
2: ମାନେ ସେତେବେଳେ କେଉଁ ଶ୍ରେଣୀରେ ପଢ଼ୁଥିଲ?
1: ମ୍ୟାଟ୍ରିକ ବୋର୍ଡ଼ ପରୀକ୍ଷା ପାଖେଇଲା। ମୁଁ ତ ସହଜେ ଅନ୍ୟମାନଙ୍କଠୁ ଭଲ ପଢ଼ୁଥାଏ, ଏଣୁ ମୋର ସାଙ୍ଗମାନେ ବି ଭଲ ପଢ଼ନ୍ତୁ ଏଇ ଇଚ୍ଛା ମୋର ଥାଏ, ସେମାନଙ୍କୁ ପଢ଼ାପଢ଼ିରେ ମୁଁ ସାହାଯ୍ୟ କରୁଥାଏ। ଗାଁରେ ଥିବାରୁ ସେତେବେଳେ ଯେଉଁ କମ୍ପିଟିସନ, ଜଣକୁ ଜଣେ ଟପିଯିବା ଲାଗି ଯେଉଁ ଘୋଡ଼ା ଦୌଡ଼, ସେ ବିଷୟରେ ମୋର ଧାରଣା ହିଁ ନଥାଏ। ଅନ୍ୟମାନଙ୍କୁ ପଛରେ ପକାଇ ନିଜେ ଆଗେଇଲେ ହିଁ ସଫଳତା ମିଳେ, ସେ କଥା ମୁଁ ବୁଝିପାରିନଥାଏ। ସେଥିପାଇଁ ନିଃସ୍ୱାର୍ଥପର ଭାବରେ ମୁଁ ମୋର ସାଙ୍ଗସାଥୀଙ୍କୁ ପଢ଼ି ଚାଲିଥାଏ। ଆଗକୁ ଯେ ମୋର ଲମ୍ବା ଭବିଷ୍ୟତରେ ପଡ଼ିଛି, ନିଜେ କିଛି ହେଲେ ଢେର ସୁଯୋଗ ମିଳିବ ଏସବୁ ସେବା କରିବାକୁ, ସେ କଥା ସେତେବେଳକୁ ମୋ ମନକୁ ଛୁଇଁନଥାଏ।
2: ସେଠୁ କ'ଣ ହେଲା, ମାଟ୍ରିକ ପରୀକ୍ଷା ଦେଲ ନା ନାହିଁ?
1: ଟିକେ ଧୈର୍ଯ୍ୟ ଧର, ମୋଠୁ ସବୁ ଜାଣିବା ପାଇଁ ଇଚ୍ଛା କରିଛ, ଯେତେବେଳେ ଶୁଣିବା ପାଇଁ ଏତେ ଅଧୈର୍ଯ୍ୟ କାହିଁକି?
2: ହଉ ହଉ ହେଲା ମଉସା, ମୁଁ କ୍ଷମା ଚାହୁଁଛି।
1: ହଁ ପରୀକ୍ଷା ଦେବାକୁ ସମସ୍ତେ ପାଖ ସହରକୁ ମାନେ ଏଇଠିକି ଆସିଲୁ, ସେତେବେଳକୁ ଏଇଠି ଏତେ ସୁବିଧା ନଥାଏ, ଲଜ୍ କହିଲେ କେହି ବି ଜାଣିନଥାଉ, ଯିଏ ଯାହାର ବନ୍ଧୁବାନ୍ଧବଙ୍କ ଘରେ ରହି ପରୀକ୍ଷା ଦେଲୁ, ରେଜଲ୍ଟ ବାହାରିଲା, ମୋର ଫାର୍ଷ୍ଟ କ୍ଲାସ୍ ବି ହେଲା।
2: ଫାର୍ଷ୍ଟ କ୍ଲାସ୍ ପାଇଲ, ତଥାପି ଏମିତି ଭାଗ୍ୟ କପାଳ ଏସବୁ କଥା କହୁଛୁ?
1: ତୁମେ ହୁଏତ ଭାବୁଛ ସେତେବେଳେ ତ ମେଟ୍ରିକଟେ ପାସ୍ କଲେ ଦୁନିଆର ସବୁ ରାସ୍ତା ଖୋଲି ଯାଉଥିଲା, ତେବେ ଏ ଲୋକ ଏମିତି ବହି ଦୋକାନଟେ କରି ରହୁଛି କାହିଁକି? ଏଇଆ ତ
2: ନା ମଉସା, ମାନେ ଆପଣ ସେବକାର ଫାର୍ଷ୍ଟ କ୍ଲାସ୍ ମାଟ୍ରିକୁଲେଟ୍, ଅଥଚ ଆଜି ଏମିତି ଅବସ୍ଥାରେ।
1: କଥାଟା ଏ ଯାଏଁ ସରିନି ଆଦିତ୍ୟ, ମୋତେ ଖାଲି ଫାର୍ଷ୍ଟ କ୍ଲାସ୍ ମାଟ୍ରିକୁଲେଟ୍ ଭାବିଛ, ମୁଁ କିନ୍ତୁ ସେବକାର ଫାର୍ଷ୍ଟ କ୍ଲାସ୍ ଗ୍ରାଜୁଏଟ୍ ବି।
2: କ୍ଷମା ଚାହୁଁଛି ସାର୍, ଆପଣଙ୍କୁ ମଉସା କହି ଅପମାନିତ କରିଲି ତ ସାର୍।
1: ଆରେ ନା, ସେଥିରେ ତୋର କିଛି ଦୋଷ ନାହିଁ ବାବା, ଜାଣିବାକୁ ଚାହୁଁଛୁ ଗ୍ରାଜୁଏସନ ପରେ ମୋର କ'ଣ ହେଲା? କେତେ ଟଙ୍କା ଆଣିଛୁ?
3: 7 ଟଙ୍କା।
1: ହଁ ଏଇ ନେ, ଆଉ 2 ଟଙ୍କା ପରେ ଆଣିଥିବୁ। ହଁ ମୁଁ ଭାବୁଥିଲି ଉଚ୍ଚ ଅଭିଳାଷଟିଏ ନଥିଲେ, ଜୀବନରେ ଲକ୍ଷ୍ୟ ବୋଲି କିଛି ଗୋଟାଏ ନଥିଲେ, ଜିଇଁବାର ମାନେ କିଛି ହୁଏ ନା।
2: ଠିକ କଥା ସାର୍, ଲକ୍ଷ୍ୟହୀନ ଯାତ୍ରୀ ପଥଭ୍ରଷ୍ଟ ହୁଏ, ଏ କଥା ତ ପୁରାପୁରି ଠିକ।
1: କିନ୍ତୁ ବାବା ଆଦିତ୍ୟ, ଏକଥା ବି ମନେ ରଖିଥା, ଖାଲି ଲକ୍ଷ୍ୟ ରଖିଲେ ଚଳିବନି, ସେଥିପାଇଁ ଯଥେଷ୍ଟ ଚେଷ୍ଟା ବି ଦରକାର। ଲକ୍ଷ୍ୟ ହାସଲ କରିବା ପାଇଁ ଯାହା ସବୁ ଦରକାର ତାକୁ ବି ହାସଲ କରିବାକୁ ହେବ, ସ୍ୱପ୍ନ ଦେଖି ଖୁସି ହେବା ଯାହା, ଗାଁରେ ରହି IAS ହେବି ଭାବିବା ସେଇଆ। ସେଥିପାଇଁ ମୁଁ ମୋ ଜୀବନର ଲକ୍ଷ୍ୟ ହାସଲ କରିବା ଆଶାରେ ଗାଁ ଛାଡ଼ି ସହରକୁ ଚାଲିଆସିଲି। ବାପାଙ୍କର ତ ଢେର ସମ୍ପତ୍ତି ଥିଲା, ମହାନଗରର ମହଙ୍ଗା ଜୀବନ କଟେଇବାରେ କିଛି ଅସୁବିଧା ହେଲାନି। ଏଇ ଆରେ ଆଦିତ୍ୟ, ତୁ କ'ଣ ଅନ୍ୟମନସ୍କ ହେଲୁଣି?
2: କାଇଁ ନାଇଁ ତ, ମାନେ ଏମିତି ଟିକେ ଆଖିକୁ ନିଦ ଆସିଯାଇଥିଲା ତ।
1: ଆଜି ତାହେଲେ ଆଉ ଗପିବାନି, ସମୟ ବି ବହୁତ ହେଲାଣି, ଦୋକାନ ବନ୍ଦ କରିବାକୁ ହେବ। ହଁ ଭାଗ୍ୟ କଥା ଆଉ କେବେ ଗପିବା।
2: ମୁଁ ତାହେଲେ ଯିବି ସାର୍।
1: ହଁ ଦେଖୁନୁ ଦେଖୁନୁ ଆମ କଥା, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ତୋତେ ତୁମେ ବୋଲି ସମ୍ବୋଧନ କରୁଥିଲି, ଆଉ ତୁ ମୋତେ ତୁମେ ବୋଲି କହୁଥିଲୁ, ଆଉ ଏବେ ଫେରିବା ବେଳକୁ ମୁଁ ତୁମେରୁ ତୁ କୋଲ ହେଇ ଆସିଛି, ଆଉ ତୁ ମୋତେ ଆପଣ ବୋଲି ସମ୍ବୋଧନ କରୁଣେ।

0: ଦେଖିଲୁ ସେ ଯୋଉ ମୋଟା ବହିଟା 4 ମାସର ଟ୍ୟୁସନ ଫିସ୍ ଦେଇ କିଣିଛନ୍ତି।
1: ଛେନା ଗୁଡ କହିଲା କଣ ନା 4 ମାସର ଫିସ୍ ଦେଇ କିଣିଛନ୍ତି। ଫିସ୍ ଦେଇ ବହି କିଣିଲେ ତ ଖାଇଲେ କଣ ପବନ ପବନ ଯାହାର ଆହାର।
2: ହଁ ପୁଣି ବଦମାସ ଆରମ୍ଭ ହେଇଗଲା ନା
0: ସାର। ଏଇ ଯୋଉ ଆପଣ ସମ୍ଟା ଦେଇଥିଲେ ବହୁତ କଷ୍ଟ ସାର। ସୋନି କିନ୍ତୁ କରିଦେଇଛି, ସେ କେମିତି କଲା ସେଇଟା ହିଁ ବୁଝୁଥିଲି ସାର।
1: ସେଇଟା ମୁଁ ବି କରିପାରୁନଥିଲି, ହେଲେ ଅପା ବୁଝେଇ ଦେଲେ ତ ସାଙ୍ଗେ ସାଙ୍ଗେ ବୁଝିଗଲି। BSc ପଢୁଛନ୍ତି ତ?
2: ଆଚ୍ଛା ଆଚ୍ଛା, ଅପାଠୁ ବୁଝି ଆସି ଏଠି ବାହାଦୁରୀ ନଉଛ ନୁହେଁ କାହିଁ ଏଠି ଆସି ମତେ ପଚାରିଥାନ୍ତ?
1: ଅପା କହୁଥିଲେ ଆପଣ କୋଉ ଗୋଟେ ପରୀକ୍ଷା ପାଇଁ ଖୁବ୍ ପଢାପଢି କରୁଛନ୍ତି, ଏଣୁ ଏମିତି କଥାରେ ସମୟ ନଷ୍ଟ କରିବା କଥା ନୁହେଁ।
2: ଆଉ କଣ କହୁଥିଲେ ଶୁଣେ?
1: କହୁଥିଲେ ସାର୍ଙ୍କୁ ଥରେ ଆମ ଘରକୁ ଡାକି ଆଣୁନୁ, ରୋଷେଇ କାମରେ ବେଶୀ ସମୟ ନଷ୍ଟ କରିବା ଠିକ ନୁହେଁ, ଏକଥା ବୁଝେଇ ଦିଅନ୍ତି, ତେଣିକି ଆମ ଘରେ ପେଇଂ ଗେଷ୍ଟ ହୋଇ ରହିଯାନ୍ତେ।
2: ହଉ ସେତିକି ବେଶୀ ହେଇଗଲା। ହଁ ସୁରେଶ, ତମ ଅଙ୍କ କଷା କେତେ ବାଟ ଗଲା?
0: A+B ହୋଲ୍ କ୍ୟୁର ଏକ୍ସପାନ୍ସନଟା ମନେ ପଡ଼ୁନାହିଁ ତ ସାର, ସେଇଥିପାଇଁ।
2: ଆରେ A+BQ+3AB×A+B ଏତିକି ମନେ ରଖିପାରୁନ? ହଁ ସୋନି, ତମର ସବୁ ଅଙ୍କ ଠିକ ଅଛି, ହେଲେ ଇଂଲିଶଟାକୁ ଟିକେ ସମୟ ଦେବା କହ, ମନ ଦେଇ ଗ୍ରାମାର ପଢ। ଆଉ ସୁରେଶ
0: ସାର,
2: ଗଣିତ ପାଇଁ ଆଉ ଯଦି ହେଳା କର ତମ ନାଁ ବୁଡ଼ିଯିବ, ମେଧାବୀ ଛାତ୍ର ବୋଲି ଯୋଉ ଖୁସି ହଉଛ ସେତକ ବି ଯିବ। ହଁ ହୋମୱାର୍କ ନଦେଲେ ଦୁଇ ଜଣ ଯାକ ବଦମାସ କରି ସମୟ ନଷ୍ଟ କରିବ। ସୁରେଶ, ତମେ 4 ପ୍ରଶ୍ନମାଳାର ସବୁ ଅଙ୍କ କଷି ଆସିବ। ଆଉ ସୋନି, ଥାର୍ଡ ଲେସନର ଭୋକାବୁଲାରି ତକ ସବୁ ଭଲ ଭାବରେ ପଢି ଆସିବ ହେଲା।
1: ନମସ୍କାର।
2: ନମସ୍କାର। ଇଏ ସୋନିର ଅପାଟା କେମିତି କାଚିବ? ମୋ କଥା କାହିଁକି ଏତେ ଭାବୁଛି? ବାପ ତ ଉପରି କମେଇ ପେଟ ବଢ଼େଇଲାଣି, ଯୌତୁକ ଦେଇ IAS ର ବପାକୁ କିଣିବ, ଇଏ ତ କି ମୋ ପଛରେ। ହଉ ଛାଡ।

0: ଆବଶ୍ୟକ ହେଇନି ଆପଣଙ୍କ ଘରକୁ ଯିବା ପାଇଁ?
1: ଓ, ତା ମାନେ ଆପଣ କହୁଛନ୍ତି ଆବଶ୍ୟକତା ନଥିଲେ ସମ୍ପର୍କର କିଛି ମାନେ ନାହିଁ। ଠିକ ଅଛି, ଆପଣ ଯେତେବେଳେ ଆବଶ୍ୟକ ମନେ କରିବେ।
0: ପ୍ଲିଜ ମତେ ଭୁଲ ବୁଝନ୍ତୁନି, ମୋର କହିବାର ମାନେ ସେୟା ନଥିଲା।
2: ସାର୍ ଏବେ ନିଶ୍ଚୟ ଆମ ଘରକୁ ଆସିବେ, ଆସିବେ ନା?
0: ଆରେ ବାସ୍ ବାସ୍ ହେଲା, ବର୍ତ୍ତମାନ ପାଇଁ ମୋ କାମ କଥା ଭୁଲି ଆପଣଙ୍କ ସହ ଯିବି।
2: ଥ୍ୟାଙ୍କ ୟୁ ସାର୍।
0: ଭବିଷ୍ୟତ କଥା ନିଜ ଭବିଷ୍ୟତ ଯଦି ଠିକ ଭାବେ ଜାଣିଥାନ୍ତେ, ଏମାନଙ୍କୁ ଆଜି ସାମାନ୍ୟ ପେଟ ପୋଷିବା ପାଇଁ ଏତେ ସବୁ ଧନ୍ଦା କରିବାକୁ ପଡ଼ନ୍ତାନି।
3: ବୁଝିଲୁ ଆଦିତ୍ୟ, ସେଇଟା ସେମାନଙ୍କ ଭାଗ୍ୟ, କପାଳ, ନହେଲେ ସେମାନଙ୍କୁ କ'ଣ ଅନ୍ୟ କିଛି ଧନ୍ଦା ମିଳନ୍ତାନି? ଆଉ ଏ କଥା କେମିତି କହିହେବ ଯେ ସେମାନେ ନିଜ ଭବିଷ୍ୟତ କଥା ଭାବିନାହାନ୍ତି? ହୁଏତ ଅନେକ କାମରେ ଅସଫଳ ହେବା ପରେ ଏଇ ଗୋଟିଏ କାମ ହିଁ ତାଙ୍କ ହାତରେ ସଫଳ ହେଇଥିବ।
0: ଯାହା କୁହନ୍ତୁ ସାର୍, ଏଇଟା କିନ୍ତୁ ସାଧାରଣ ଲୋକଙ୍କ ଦୁର୍ବଳତାକୁ ଏକ୍ସପ୍ଲୋର କରାଯାଉଛି। ଭବିଷ୍ୟତ ବିଷୟରେ ଜାଣିବା ପାଇଁ କାହାର ବା ଆଗ୍ରହ ନାହିଁ କହିଲେ? ଏଇ ଦୁର୍ବଳତାକୁ ପୁଞ୍ଜି କରି ଏମାନେ ଶୂନ୍ୟ ଶୂନ୍ୟ ପଇସା ଫଳେଇବାର ଅତି ସହଜ ପନ୍ଥା ପାଇଯାଇଛନ୍ତି।
3: ସେ କଥା ଅବଶ୍ୟ ମାନିବାକୁ ହିଁ ହେବ, କିନ୍ତୁ ସେମାନେ ଏଇ ସୁଯୋଗ ଯେ ପାଇଛନ୍ତି ସେଇଟା କ'ଣ ସେମାନଙ୍କ ଭାଗ୍ୟ ନୁହେଁ? ହଉ ଛାଡ଼ ଛାଡ଼ ସେସବୁ କଥା। ଆଚ୍ଛା, କେମିତି ଚାଲିଛି ତୋର ପ୍ରିପାରେସନ?
0: ଦିନକୁ 8 ଘଣ୍ଟା ତ ଟ୍ୟୁସନ୍ କଲି, 6-7 ଘଣ୍ଟା ସମୟ ଶୋଇଲି, ବୁଲାବୁଲିରେ ତ 2-3 ଘଣ୍ଟା, ସେଥିରୁ ଯାହା ଅନୁମାନ କରିପାରୁଥିବେ।
3: ମୁଁ ଦେଖୁଛି ଭାଗ୍ୟକୁ ବିଶ୍ୱାସ କରୁନି ବୋଲି ତୁ ଖାଲି ଯୁକ୍ତି କରୁଛୁ, କିନ୍ତୁ ତୋ ବ୍ୟବହାରରୁ ମନେ ହେଉଛି ତୋଠୁ ଭଳି ଭାଗ୍ୟବାଦୀ କେହି ନଥିବେ। ଥରେ ଭାବି ଦେଖ, ଯେଉଁ ସମୟ ତକ ତୁ ଗ୍ରାମାର ଆଉ ଅଙ୍କ କଷି କଟାଉଛୁ, ସେତିକି ସମୟ ଯଦି ଆଉ କିଛି ରିଲେଭେଣ୍ଟ ପଢ଼ାରେ ଲଗେଇ ପାରନ୍ତୁ।
0: ଷ୍ଟପ୍ ଇଟ୍ ସାର୍, ମୋତେ ବାରମ୍ବାର ଭାଗ୍ୟ କଥା କହି ଆପଣ କ'ଣ ଜାଣିବାକୁ ଚାହାନ୍ତି ମୁଁ ବୁଝିପାରୁନି, କିନ୍ତୁ ଆପଣଙ୍କ କଥାରେ ଯେଉଁ ପ୍ରଭାବ ସେଇଟା ମୁଁ ଯଥେଷ୍ଟ ଅନୁଭବ କରୁଛି। ଏକାକି ମୁଁ ଯେତେବେଳେ କିଛି ସ୍ୱତନ୍ତ୍ର ଭାବରେ କରିବାକୁ ଯାହା ଭାବୁଛି, ସେତେବେଳେ ପ୍ରଥମେ ଏଇ ଭାଗ୍ୟ କଥା ହିଁ ଭାବୁଛି। ଏ କଥା ମୋତେ ବିବ୍ରତ କରିଦେଉଛି, ମୋର କନ୍ସେଣ୍ଟ୍ରେସନ୍ ବି କେମିତି।
3: ଆଇ ଏମ୍ ସରି ଆଦିତ୍ୟ, ଏଭଳି କିଛି ହେଉ ବୋଲି ମୁଁ କେବେ ବି ଚାହିଁନଥିଲି। ମୋ କଥାଗୁଡ଼ାକ ତୋତେ ଯଦି ଏତେ ମାତ୍ରାରେ ପ୍ରଭାବିତ କରୁଛି, ସେଥିପାଇଁ ଦାୟୀ କିଏ? କଦାପି ମୁଁ ନୁହେଁ। ତୋ ଭାଷାରେ ତୋତେ ହିଁ ମୁଁ ଯଦି କହେ, ନିଜ ଅପାରଗତାକୁ ମାନିଦେବାରେ ଅସୁବିଧା କ'ଣ ଅଛି? ଭାଗ୍ୟକୁ ତୁ ବିଶ୍ୱାସ କରୁ, ଅଥଚ ମାନିବାକୁ ପ୍ରସ୍ତୁତ ନୁହଁ।
0: ହଁ ସାର୍, ବୋଧହୁଏ ସେଇଟା ହିଁ ମୋର ସମସ୍ୟା, କିନ୍ତୁ ଭାଗ୍ୟକୁ ନେଇ ମୋର ବା ଲାଭ କ'ଣ ହେବ? ମୋର ଆଶା, ଅଭିଳାଷ, ସ୍ୱପ୍ନ ଏସବୁର ସତେ କ'ଣ କିଛି ମାନେ ନାହିଁ? ମୋର ଚେଷ୍ଟାରେ କିଛି ପରିଣାମ ନାହିଁ?
3: ନା ଆଦିତ୍ୟ, ମୋର କହିବାର ଉଦ୍ଦେଶ୍ୟ ଥିଲା, ତୋର ତ ଅନେକ ଆଶା ଆକାଂକ୍ଷା ରହିଛି, କିନ୍ତୁ ତାକୁ ଚରିତାର୍ଥ କରିବା ପାଇଁ ଯେଉଁ ସାଧନା ଆବଶ୍ୟକ, ସେଥିରେ ତୁ କାହିଁକି ହେଳା କରୁଛୁ? ତୋର ଟ୍ୟୁସନ୍ କଥାକୁ ଲକ୍ଷ୍ୟ କରି ଏସବୁ କଥା ମୁଁ କହୁଛି। ତୋର ଯାହା ସୁବିଧା ଅସୁବିଧା ସେସବୁ ମୁଁ ବୁଝିବି, ତୋର ମଉସା ଭାବରେ ମୋର କ'ଣ କିଛି ଦାୟିତ୍ୱ ନାହିଁ।
0: କିନ୍ତୁ
3: ନା, ଆଉ କିନ୍ତୁ ଫିନ୍ତୁ କିଛି ନାହିଁ, ଆଜିଠୁ ତୁ ମୋ ଘରେ ରହିବୁ, ମୋ ଦାୟିତ୍ୱରେ ଯେମିତି ଅବହେଳା ନ ହୁଏ।
0: ଆପଣ ମୋ ଭାଗ୍ୟକୁ ଆଉ ପରୀକ୍ଷା କରୁନାହାନ୍ତି ତ?
3: ଭାଗ୍ୟ ବିଷୟରେ ଭାବିବା ଏଇ ମୁହୂର୍ତ୍ତଠୁ ବନ୍ଦ, ପରୀକ୍ଷା ପାଇଁ ମନୋଯୋଗ ସହକାରେ ପ୍ରସ୍ତୁତି ଆରମ୍ଭ, ବୁଝିଲୁ?

0: ଏତେ ବଡ ଘରେ ଆପଣ ଏକୁଟିଆ, ଘରେ ଆଉ କେହି ନାହାନ୍ତି ମଉସା?
1: ନା, କହୁଥିଲି ନା, ନିଜେ କିଛି ହେବି ବୋଲି ଆଶା କରି ଏ ସହରକୁ ଆସିଥିଲି। ସବୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି, କିନ୍ତୁ ପରୀକ୍ଷା ମାନେ ଏଇ ଆଇଏସ୍ ପରୀକ୍ଷା ଆଉ ଦୁଇ ଦିନ ଅଛି। ଖବର ପାଇଲି ମୋର ନିଜର ବୋଲି ଯେଉଁ ଏକମାତ୍ର ବ୍ୟକ୍ତି ମୋର ବାପା ଆଉ ନାହାନ୍ତି। ଏପଟେ ପରୀକ୍ଷା ପାଇଁ ଶେଷ ସୁଯୋଗ, ସେପଟେ ବାପାଙ୍କ ଶେଷକ୍ରିୟା। ଶେଷରେ ଗାଁକୁ ହିଁ ଫେରିବି ବୋଲି ନିଷ୍ପତ୍ତି ନେଲି।
0: ସରି ମଉସା, ମୁଁ ଆପଣଙ୍କୁ ଦୁଃଖ ଦେଲି।
1: ନା, ସେମିତି ନୁହେଁ। ମୁଁ ତ କହିବି ମୋ କଥା ଶୁଣିବାକୁ ସମୟ ଦେଇ ତୁମର ମନର କଷ୍ଟ କମ୍ କରିଦେଇଛୁ। ଗାଁରେ କିନ୍ତୁ

0: ଯେଉଁ ଅବସ୍ଥା ଦେଖିଲି ମନ ଚାହିଁଲାନି ସେଠି ରହିବାକୁ। ସବୁ ସମ୍ପତ୍ତି ବିକ୍ରି କରିଦେଇ ଏଠି ଆସି ରହିଗଲି। ଆଇଏଏସ୍ ପାଇଁ ପ୍ରସ୍ତୁତି ବେଳକୁ ଯେଉଁମାନେ ମୋର ଏତେ ଆପଣାର ଥିଲେ, ଆପଣାର ବୋଲି ଦେଖେଇ ହେଉଥିଲେ, ସମସ୍ତେ ମୋଠୁ ଦୂରେଇବାକୁ ଆରମ୍ଭ କଲେ। ମୋ ସହ ସାରା ଜୀବନ କଟେଇବି ବୋଲି ଭାବ ବିଫଳ ଭାବେ ଯିଏ ମୋତେ ପ୍ରତିଶ୍ରୁତି ଦେଇଥିଲା, ସେ ମୋ ଆଖି ସାମ୍ନାରେ ବାହାହେଲା ଆଉ ଗୋଟିଏ ବଡ଼ ଲୋକକୁ। ସେଦିନଠୁ ଠିକ୍ କଲି ଏକାକୀ ରହିବି, ସମସ୍ତଙ୍କର ନିଜ ରହିବି, କାହାକୁ ବି ମୋର ବୋଲି ଭାବିବିନି।
1: ମୋ ସାର୍, ମୁଁ ଆପଣଙ୍କୁ ଭୁଲ ବୁଝୁଥିଲି। ମୁଁ ଏବେ ବି ବିଶ୍ୱାସ କରିପାରୁନି, କୌଣସି ମତଲବ ନଥାଏ ଆପଣ ମୋତେ ଏତେ ସାହାଯ୍ୟ ସହଯୋଗ ଦେଉଛନ୍ତି। ନିହାତି ମୂର୍ଖ ଭାବରେ ମୁଁ ଭାବୁଥିଲି ଆପଣ କିଛି ପ୍ରତ୍ୟାଶା ରଖି ମୋତେ ସାହାଯ୍ୟ କରିବାକୁ ଠିକ୍ କରୁଛନ୍ତି।
0: ତୋର ସେଭଳି ଭାବିବା କିଛି ଦୋଷ ନୁହେଁ ରେ। ଏଠି ନିଃସ୍ୱାର୍ଥପର ଲୋକଙ୍କୁ ସବୁବେଳେ ଭୁଲ ବୁଝାମଣାର ଶିକାର ହେବାକୁ ପଡ଼େ, ଏଇଟା ତ ସମାଜର ନିୟମ।
1: ମୋତେ କ୍ଷମା କରିଦେବେ ମୂଷା, ମୋ ଭୁଲ ପାଇଁ ମୁଁ ଅନୁତପ୍ତ।

0: ହଁ ମୁଁ ହାରିଯାଇଛି, ମୁଁ ଆଜି ହାରିଯାଇଛି।
1: ଆଦିତ୍ୟ ଆଦିତ୍ୟ
0: ଆରେ ଆରେ କଣ ହେଲା?
2: କୋଉଥିରେ ହାରିଯାଇଛ ଆଦିତ୍ୟ? ତମେ ପୁରା ଆଇଏସ୍ ଟପର ହେଇଛ, ଆଉ ହାରିଲ କେତେବେଳେ?
1: ଓହୋ, ଆସିବା ବେଳଠୁ ମୁଁ ଦେଖୁଛି ତମେ ବହୁତ ଅନ୍ୟ ମନସ୍କ ରହୁଛ, କଣ ହେଇଛି ତମର?
0: ତମେ ସବୁ ଭାବୁଛ ମୁଁ ସଫଳ ହେଇଛି, ଆଉ ସେଥିପାଇଁ ମୁଁ ଆନନ୍ଦରେ ଆତ୍ମହରା ହୋଇଯିବା ଦରକାର, କିନ୍ତୁ ମୁଁ ନିଜେ ବୁଝିଛି ମୋର ଏ ସଫଳତାର ଅସଲ ରୂପ। ଏ ସଫଳତାକୁ ମାନି ନେଇ ମୁଁ ମୋ ଅକ୍ଷମତାକୁ ମାନି ନେଇଛି, ସତକୁ ସତ ମୁଁ ହାରିଯାଇଛି।
3: ସାର୍ ନମସ୍କାର, ସଭା ଆରମ୍ଭ ହେବା ସମୟ ହେଲାଣି ସାର୍, ଆମେ ଗାଡ଼ି ଆଣିଛୁ, ଆପଣ ଯଦି ପ୍ରସ୍ତୁତ ଅଛନ୍ତି।
0: ହଁ ହଁ ଯିବା, ମୁଁ ଟିକେ ଅନ୍ୟମନସ୍କ ହେଇଯାଇଥିଲି, ଟିକେ ଅପେକ୍ଷା କର ମୁଁ ଆସୁଛି।
3: ଆଜି ସଭାର ମୁଖ୍ୟ ଅତିଥି ଆସି ପହଞ୍ଚି ଯାଇଛନ୍ତି, ଆପଣମାନେ ଦୟାପୂର୍ବକ ଶାନ୍ତି ଶୃଙ୍ଖଳା ରକ୍ଷା କରି ବସନ୍ତୁ, ସଭା କାର୍ଯ୍ୟ ଏଇ ମାତ୍ର ଆରମ୍ଭ ହୋଇଯିବ।
4: ମୁଁ ବର୍ତ୍ତମାନ ଆମର ଏଇ ନିରାଡ଼ମ୍ବର ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି, ଉଦୀୟମାନ ଯୁବକ ତଥା ଆମ ଆଶାର ପ୍ରତୀକ ଶ୍ରୀମାନ ଆଦିତ୍ୟ ମହାନ୍ତିଙ୍କୁ ଅନୁରୋଧ କରୁଛି, ସେ ଉପସ୍ଥିତ ସୁଧି ମଣ୍ଡଳୀକୁ ତାଙ୍କର ଅନୁଭୂତିରୁ କିଛି ଉପଦେଶ ଦିଅନ୍ତୁ। ଶ୍ରୀଯୁକ୍ତ ମହାନ୍ତି।
0: ଧନ୍ୟବାଦ। ବନ୍ଧୁଗଣ, ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଆପଣମାନେ ଯାହାକୁ ଏତେ ସମ୍ମାନ ଦେଉଛନ୍ତି, ପ୍ରକୃତରେ ସେସବୁ ପାଇବା ପାଇଁ ମୁଁ କେତେଦୂର ଯୋଗ୍ୟ ସେ କଥା ମୋତେ ବିବ୍ରତ କରୁଛି। ଆପଣମାନେ ମୋର ଏହି ସଫଳତାକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି ସେ କଥା ଜାଣିବା ପାଇଁ ମୋର ଉପାୟ ନାହିଁ, ତଥାପି ମୁଁ ଚାହୁଁଛି ଆପଣଙ୍କ ଭିତରେ ଅନ୍ତତଃ ଏମିତି ଅନେକ ଅଛନ୍ତି ଯେଉଁମାନେ ମୋ ଭଳି ବିଚାର କରୁଥିଲେ। ଯୁବ ସମାଜ ସବୁବେଳେ ସ୍ୱପ୍ନ ଦେଖିବାକୁ ଚାହାନ୍ତି, ଆଉ ସ୍ୱପ୍ନ ଦେଖିବା ବି ସ୍ୱାଭାବିକ, କିନ୍ତୁ ସ୍ୱପ୍ନଟି ସାର୍ଥକ ହେବାକୁ ଯେଉଁ ସବୁ ଆନୁଷଙ୍ଗିକ ପରିସ୍ଥିତିର ଆବଶ୍ୟକତା ରହିଛି ତାକୁ ତ ଏଡ଼େଇ ଦେଇ ହେବ ନାହିଁ। ଜୀବନରେ କିଛି ହେବାର ସ୍ୱପ୍ନ ଯେତେବେଳେ ଦେଖୁଥିଲି, ମୋର ସେତେବେଳେ ଆର୍ଥିକ ଓ ପାରିପାର୍ଶ୍ୱିକ ଅବସ୍ଥା ଯାହା ଥିଲା, ସ୍ୱପ୍ନର ସାର୍ଥକତା ତ ଦୂରର କଥା, ଜୀବନକୁ ଧରି ରଖିବା ବି ଅସମ୍ଭବ ମନେ ହେଉଥିଲା। ପେଟ ଚାକଣ୍ଡକ ପାଇଁ ଟ୍ୟୁସନ କରୁ କରୁ ଦିନ ଯାଇ ରାତି ହେଉଥିଲା, ସେମିତି ଅବସ୍ଥାରେ ଭାଗ୍ୟ ବୋଲି ଯେ କିଛି ନାହିଁ ସେଇ କଥାରେ ମୁଁ ଅଟଳ ଥିଲି। ଆଜି କିନ୍ତୁ ମୁଁ ଜୋର ଦେଇ କହିବି ମୋର ସେ ଧାରଣା ଭୁଲ, ମୋର ସେଇ ଯୁକ୍ତିରେ ଯେହେତୁ ମୁଁ ହାରିଯାଇଛି, ଇଏ ସଫଳତା ମୋ ପାଇଁ ସଫଳତା ନୁହେଁ। ଆଜି ମୁଁ ବାଧ୍ୟ ହୋଇ କହୁଛି ଭାଗ୍ୟ ବୋଲି ନିଶ୍ଚିତ କିଛି ଗୋଟାଏ ଅଛି। ମୋ କ୍ଷେତ୍ରରେ ସେଇ ଭାଗ୍ୟର ପ୍ରତିରୂପ ଥିଲେ

0: ସନାତନ ମଉସା। ଆଜିର ଏହି ସମ୍ବର୍ଦ୍ଧନା ସଭାରେ ପ୍ରକୃତରେ ତାଙ୍କୁ ସମ୍ବର୍ଦ୍ଧିତ କରିବାର ଆବଶ୍ୟକତା ଅଛି। ଏଣୁ ମୁଁ ତାଙ୍କୁ ଅନୁରୋଧ କରିବି ସେହି ମଞ୍ଚ ଉପରକୁ ଆସନ୍ତୁ। ଆସନ୍ତୁ ମଉସା, ଆସନ୍ତୁ। ବନ୍ଧୁଗଣ, ଏହି ସନାତନ ମଉସା ହିଁ ହେଉଛନ୍ତି ସେହି ମହାପୁରୁଷ ଯିଏକି ସ୍ୱପ୍ନର କ୍ଷୀଣ ଆଲୋକକୁ ସାର୍ଥକତାର ତେଜିଆନ ରଶ୍ମିରେ ପରିଣତ କରିପାରିଛନ୍ତି। ମୁଁ ତାଙ୍କୁ ଅନୁରୋଧ କରିବି ସେ ଆପଣମାନଙ୍କୁ କିଛି କହିବେ।
1: ଆପଣମାନଙ୍କୁ ମୋର ଶୁଭାଶିଷ। ମୁଁ ଜଣେ ସାଧାରଣ ବହି ଦୋକାନୀ। ବହି ଦୋକାନରେ ଏମିତି ଅନେକ ଚରିତ୍ରମାନଙ୍କ ସଂସ୍ପର୍ଶରେ ଆସିଛି। ଆଦିତ୍ୟ ସହ ମୋର ପ୍ରଥମ ଦେଖା ମୋ ବହି ଦୋକାନରେ ହିଁ ହୋଇଥିଲା। ଆଖିରେ ଅନେକ ସ୍ୱପ୍ନ ନେଇ ପେଟର ଭୋକ ସହ ଲଢ଼େଇ କରୁଥିଲା ସେହି ଯୁବକ। ତାକୁ ଦେଖି ମୁଁ ଫେରିଯାଇଥିଲି ମୋର ଅତୀତକୁ। ସ୍ୱପ୍ନ ଥିଲା, ସାର୍ଥକ କରିବା ପାଇଁ ସବୁ ସୁବିଧା ସୁଯୋଗ ଥିଲା, ଅଥଚ ପରିସ୍ଥିତି ସାମ୍ନାରେ ମୋତେ ହାର ମାନିବାକୁ ପଡ଼ିଥିଲା। ମୋ ସ୍ୱପ୍ନକୁ ସେଥିପାଇଁ ଆଦିତ୍ୟ ଭିତରେ ସାର୍ଥକ ରୂପ ଦେବାକୁ ମୁଁ ଚେଷ୍ଟା କରିଥିଲି। ଆଦିତ୍ୟ ଭଳି ଜଣେ ସ୍ୱାଭିମାନୀ ଯୁବକ ମୋର ଅଯାଚିତ ସାହାଯ୍ୟ ସହଯୋଗକୁ ଗ୍ରହଣ କରିପାରିବ ନାହିଁ। ଆଉ ସେଇଥିପାଇଁ ମୁଁ ଚାହିଁଥିଲି ସେ ଭାଗ୍ୟକୁ ବିଶ୍ୱାସ କରୁ ବୋଲି। ତା ପାଖରେ ପ୍ରଚେଷ୍ଟା ଥିଲା, ମୋ ପାଖରେ ଥିଲା ସମ୍ପତ୍ତି। ତାର ପ୍ରଚେଷ୍ଟାକୁ ଯେଉଁଥିପାଇଁ ସେ ସାକାର ରୂପ ଦେଇପାରୁନଥିଲା, ସେତକ ତାକୁ ଯୋଗାଇ ଦେବା ପାଇଁ ଚେଷ୍ଟା କରିଥିଲି। ମୋର ଚେଷ୍ଟା ସଫଳ ହୋଇଛି। ସେଥିପାଇଁ ମୁଁ ଯଥେଷ୍ଟ ଖୁସି ଅଛି। ମୋର ଏହି ସହଯୋଗକୁ ଆଦିତ୍ୟ ଯଦି ଭାଗ୍ୟର ଆଖ୍ୟା ଦିଏ, ମୋର କିଛି ଆପତ୍ତି ନାହିଁ। ଏ ଭାଗ୍ୟ ଆଜିର ସଭାରେ ଉପସ୍ଥିତ ଉଦୀୟମାନ ତଥା ସଚେଷ୍ଟ ସମସ୍ତ ଯୁବକଙ୍କୁ ମିଳୁ, ଏଇଆ ହିଁ ମୋର କାମନା। ଏଣୁ ଏ ସଭାରେ ମୁଁ ଘୋଷଣା କରୁଛି, ମୋ ଅନ୍ତେ ମୋର ସମସ୍ତ ସମ୍ପତ୍ତି ଏକ ଟ୍ରଷ୍ଟକୁ ପ୍ରଦତ୍ତ ହେବ।

ଶୁଣିଲେ ନାଟକ ଭାଗ୍ୟମ୍ ଫଳତି ସର୍ବତ୍ରମ୍। ଏ ନାଟକକୁ ରଚନା କରିଥିଲେ ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଯୋଜନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହୋଇଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗା ହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆପଣମାନଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କୁ ସ୍ୱାଗତ କରୁଛୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ହଁ ବନ୍ଧୁ, ସବୁ ଶୁକ୍ରବାର ଆପଣମାନଙ୍କର ଅନୁରୋଧ ଥାଏ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ ଶୁଣିବା ପାଇଁ। ତେବେ ଦେଖିବା ଆମର ପ୍ରଥମ ଚିଠିଟି କେଉଁଠୁ ଆସିଛି, ଆଉ ଆମର ଆଜିର ପ୍ରଥମ ଶ୍ରୋତା ସାଥୀମାନେ କିଏ। ଆଜିର ପ୍ରଥମ ଚିଠିଟି ଆସିଛି ସୌରାସାହି କୋଟପାଡ଼ରୁ। ଶ୍ରୀଧର, ଶ୍ରୀମନ୍ତ, ଶ୍ରୀକାନ୍ତ, ଶ୍ରୀରାମ, ଶ୍ରୀୟା, ବବ୍ଲୁ, ଶ୍ରୀତମ, ଶ୍ରୀୟାଂଶ, ଶ୍ରୀରାଜ, ପିଙ୍କି, ରିଙ୍କି, ଅନୁ ଏବଂ ସୋନୁ। ଅନ୍ୟ ଏକ ଚିଠିରେ ଆପଣମାନେ ହେଲେ ନୂଆବନ୍ଧ ସାହି ନବରଙ୍ଗପୁରରୁ ରୁବି, ବୁଲୁ, ସବିତା, ଲିପ୍ସା, ସିଲୁ ଏବଂ ରୋଜି। ଶ୍ରୋତାବନ୍ଧୁ, ଆପଣମାନେ ଅନୁରୋଧ କରିଛନ୍ତି କ୍ରିସ୍ କଥାଚିତ୍ରରୁ ଏହି ଗୀତଟି ଶୁଣିବା ପାଇଁ। କଣ୍ଠଶିଳ୍ପୀ ହେଉଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତିକାର ଇବ୍ରାହିମ ଆଶ୍କ, ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ। ତେବେ ଶୁଣନ୍ତୁ ଆପଣଙ୍କ ପସନ୍ଦର କ୍ରିସ୍ କଥାଚିତ୍ରର ଏହି ଗୀତଟି।

ପରବର୍ତ୍ତୀ ଚିଠିଟି ଆସିଛି ରାଇଘର ଉମରକୋଟରୁ। ଆମର ଶ୍ରୋତା ସାଥୀମାନେ ହେଲେ ମିକି, ସ୍ୱାଗତିକା, ହିମାଂଶୁ, ଲେଙ୍କା ବାବୁ ଏବଂ ତାଙ୍କ ସାଥୀମାନେ। ଅନ୍ୟ ଏକ ଚିଠିରେ ଗ୍ରାମ ପାଲିଗୁଡ଼ାରୁ ରଘୁନାଥ ପ୍ରଧାନୀ, ରାଜୁ ପ୍ରଧାନୀ, ସୁକାନ୍ତି ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ନବୀନା ଗୌଡ଼, ନବୀନ ପ୍ରଧାନୀ, ମହେଶ୍ୱର ମାଳୀ, ଦେବମାଳୀ ଏବଂ ତାଙ୍କ ସାଙ୍ଗସାଥୀମାନେ ଅନୁରୋଧ କରିଛନ୍ତି ତେରେ ନାମ ଚଳଚ୍ଚିତ୍ରରୁ ଗୀତଟିଏ ଶୁଣିବା ପାଇଁ। ତେବେ ଶୁଣିବା ଆପଣଙ୍କ ପସନ୍ଦର ତେରେ ନାମ ଚଳଚ୍ଚିତ୍ରରୁ ଗୀତଟିଏ। ଏହି ଗୀତକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଖଡ଼ିଆଲ ନୂଆପଡ଼ାରୁ ଅନୁରୋଧକାରୀ ଆମର ଶ୍ରୋତା ସାଥୀମାନେ ହେଲେ ମିଲନ, ଅଂଶ, ଭବାନୀ ଶଙ୍କର, ସୁଶୀଲ, ଭାରତୀ, ଶୁଭମ, ଈଶ୍ୱର, ପାଲେଶ୍ୱର, ଧନେଶ୍ୱର। ଆପଣମାନେ ଅନୁରୋଧ କରିଛନ୍ତି କ୍ରାନ୍ତି କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। କଣ୍ଠଶିଳ୍ପୀମାନେ ହେଲେ ମହେନ୍ଦ୍ର କପୁର, ମିନୁ ପୁରୁଷୋତ୍ତମ ଏବଂ ସାଥୀ। ଗୀତିକାର ମନୋଜ କୁମାର, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣୁଥିଲେ ଗାଇଡ୍ କଥା ଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀମାନେ ଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଏହି ଗୀତକୁ ରଚନା କରିଥିଲେ ଶୈଳେନ୍ଦ୍ର, ସଙ୍ଗୀତରେ ସଜାଇଥିଲେ ଏସ୍ଟି ବର୍ମାନ। ଶୁଣିବା ପାଇଁ ଅନୁରୋଧକାରୀ ଆମର ଶ୍ରୋତା ସାଥୀମାନେ ଥିଲେ ବଲାଙ୍ଗୀରରୁ ପଙ୍କଚିନୀ ସହସ୍ରାଂଶୁ, ଚନ୍ଦ୍ରକାନ୍ତି, ସୁଲଭା, ରୁନୁ, ରିୟା ଏବଂ ତାଙ୍କ ବାପା ବୋଉ। ବର୍ତ୍ତମାନ ଶୁଣିବା ମୁକତର୍କା ସିକନ୍ଦର କଥାଚିତ୍ରରୁ ଏହି ଗୀତଟି। ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଆରତୀ ଜେନା, ପିଙ୍କି ଜେନା, ମମତା ରାଣୀ, ରୀନା ରାଣୀ, ଲିପ୍ସା, କାହ୍ନୁ, ପୁପୁ, ଆଶିଷ, ସୁଜିତ, ସୁବୋଧ, ଲଲା ଟେନ୍ଦୁ ଏବଂ ତାଙ୍କ ସାନ ଭଉଣୀ ଅନ୍ୱେଷା। ତେବେ ଶ୍ରୋତାବନ୍ଧୁ ଶୁଣନ୍ତୁ ଆପଣଙ୍କ ପସନ୍ଦର ମୁକତର୍କା ସିକନ୍ଦର କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀ କିଶୋର କୁମାର, ଗୀତିକାର ଅଞ୍ଜାନ, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ବନ୍ଧୁ, ସମୟ ଇସାରା ଦେଲାଣି ଆଜିର ଏହି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆପଣମାନେ ଏହି ଗୀତର ମଜା ନିଅନ୍ତୁ। ଆଉ ବର୍ତ୍ତମାନ ପାଇଁ ଆପଣଙ୍କ ରେଡିଓ ସାଥୀ ସଙ୍ଗୀତାକୁ ଏହି କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।

ଶୁଣୁଥିଲେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ହେଉଛନ୍ତି ପଙ୍କଜ ବେହେରା, କଣ୍ଠରେ ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନା, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର।

ଆଧୁନିକ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଯୁଗଳକଣ୍ଠରେ ଶିଳ୍ପୀମାନେ ହେଲେ ପଙ୍କଜ ବେହେରା ଏବଂ ସୁପ୍ରଭା ପାଢ଼ୀ।

ବର୍ତ୍ତମାନ ଯୁଗଳକଣ୍ଠରେ ଶିଳ୍ପୀମାନେ ହେଲେ ରୀନା ମହାପାତ୍ର ଏବଂ ଉପେନ୍ଦ୍ର କୁମାର ମିଶ୍ର। କଣ୍ଠରେ ତରୁଣକାନ୍ତି ରାଉତଙ୍କ ରଚନା।